ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ଗୁରୁବାର 1948 ଶକାବ୍ଦ ଜ୍ୟେଷ୍ଠର 14 ଦିନ 2026 ମସିହା ଜୁନ୍ ମାସର 4 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ ଶ୍ରୋତାମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ଏବଂ ଏଫ୍ଏମ୍ 101 ମେଗାହର୍ଟ୍ଜ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଭକ୍ତିର ଭାବନା ଯେତେବେଳେ ହୃଦୟକୁ ସ୍ପର୍ଶ କରେ ସେତେବେଳେ ମନ ଖୋଜି ବୁଲେ ସେହି ଦିବ୍ୟ ସତ୍ତାକୁ, ଯାହାଙ୍କ ଦର୍ଶନ ମାତ୍ରେ ସମସ୍ତ ଦୁଃଖ ଓ ଅଶାନ୍ତି ଦୂର ହୋଇଯାଏ। ପଦ୍ମ ପରି ସୁନ୍ଦର ନୟନ, ଅସୀମ କରୁଣା ଓ ପ୍ରେମର ଆଧାର ସେହି ପରମାତ୍ମାଙ୍କ ପ୍ରତି ଭକ୍ତିର ନିବେଦନ ହେଉଛି ଏହି ସୁମଧୁର ଭଜନ। ଶୁଣନ୍ତୁ ଅଜୟ କୁମାର ପାତ୍ରଙ୍କ କଣ୍ଠରେ ପୁରାତନ ଗୀତ ରଚନାରୁ।

ଯେତେବେଳେ ମନ ଭାରାକ୍ରାନ୍ତ ହୁଏ ସେତେବେଳେ ଓଠରୁ ସ୍ୱତଃସ୍ଫୃତ ଭାରି ଭାସି ଆସେ ସେହି ପ୍ରାର୍ଥନା, ଦୟାକର ଦୀନବନ୍ଧୁ। ଏହି ଗୀତ କେବଳ ଏକ ସଙ୍ଗୀତ ନୁହେଁ, ବରଂ ପ୍ରଭୁଙ୍କ ପ୍ରତି ଭକ୍ତର ଆତ୍ମସମର୍ପଣ ଓ ଅଟୁଟ ବିଶ୍ୱାସର ଅଭିବ୍ୟକ୍ତି। ଆସନ୍ତୁ ହୃଦୟକୁ ଭକ୍ତିର ଭାବନାରେ ଭିଜାଇ ଶ୍ରବଣ କରିବା ଏହି ସୁମଧୁର ଭଜନ, ବଂଶୀଧର ପଣ୍ଡାଙ୍କ ଗୀତ ରଚନା। ପୁରାତନ ଗୀତ ରଚନାରୁ ବଂଶୀଧର ପଣ୍ଡାଙ୍କ କଣ୍ଠ।

ଭକ୍ତ ଓ ଭଗବାନଙ୍କ ସମ୍ପର୍କ ହେଉଛି ବିଶ୍ୱାସ, ପ୍ରେମ ଓ ସମର୍ପଣର ଏକ ଅନନ୍ୟ ବନ୍ଧନ। ଜୀବନର ଚଲାପଥେ ଯେତେ ବାଧା ବିପଦ କିମ୍ବା ନିରାଶା ଆସୁନା କାହିଁକି, ଭକ୍ତର ଏକମାତ୍ର ଭରସା ହେଉଛନ୍ତି ତାଙ୍କର ଆରାଧ୍ୟ ପ୍ରଭୁ। ବର୍ତ୍ତମାନ ଶୁଣନ୍ତୁ କବିତା ମିଶ୍ରଙ୍କ କଣ୍ଠରେ ଏହି ଭକ୍ତିଗୀତଟି। ଗୀତ ରଚନା ଭକ୍ତ ସାଲବିଗା।

ଭକ୍ତ ଯେତେବେଳେ ବିପଦରେ ପଡ଼େ ତା ମନରୁ ପ୍ରଥମେ ଉଚ୍ଚାରିତ ହୁଏ ଜୟ ମା, କାରଣ ମା ହେଉଛନ୍ତି ଭରସା, ମା ହେଉଛନ୍ତି ଶକ୍ତି, ମା ହେଉଛନ୍ତି ଅପାର କରୁଣାର ମୂର୍ତ୍ତି। ମାଙ୍କ କୃପା ସମସ୍ତଙ୍କ ଜୀବନରେ ସୁଖ, ଶକ୍ତି, ଶାନ୍ତି ଏବଂ ମଙ୍ଗଳ ଭରିଦେଉ। ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମ ଶେଷରେ ଏହି ସମ୍ବଲପୁରୀ ଭକ୍ତିଗୀତ କାହ୍ନୁ କେଶବ ବୋହିଦାରଙ୍କ କଣ୍ଠରେ ପୁରାତନ ଗୀତ ରଚନାରୁ।

0: ଭଗବାନଙ୍କ ଅବସ୍ଥିତିକୁ ନେଇ ଅନେକ ତର୍କ ବିତର୍କ ହୋଇଛି। ଯଦି ପ୍ରକୃତରେ ଅଛନ୍ତି କାହିଁକି ସେ ଦୃଶ୍ୟମାନ ହେଉନାହାନ୍ତି? ଜଣେ ସାଧୁଙ୍କୁ ପଚରାଯିବାରୁ ସେ କହିଲେ, ଆମେ ତାଙ୍କୁ ଦେଖୁନାହୁଁ ସିନା, ତାଙ୍କ ଉପସ୍ଥିତିକୁ ଅନୁଭବ କରିପାରୁଛୁ। ଏକ ଉଦାହରଣ ଦେଇ ସେ କହିଲେ, ଠିକ୍ ଯେମିତି ପବନକୁ ଆମେ ଦେଖିପାରୁନାହୁଁ, କିନ୍ତୁ ଆମେ ଅନୁଭବ କରିପାରୁଛୁ ଯେ ଆମ ଚାରିପଟେ ପବନ ଅଛି। ଭଗବାନ ହେଉଛନ୍ତି ସର୍ବଶକ୍ତିମାନ। କ'ଣ କ'ଣ ମେ ଭଗବାନ ବୋଲି କୁହାଯାଏ, ଏକଥା ଆଜିର ନୁହେଁ। ହିରଣ୍ୟକଶିପୁ ଯେତେବେଳେ ପ୍ରହ୍ଲାଦକୁ ପଚାରିଛି, ତୋର ହରିକଣ ଏହି ସ୍ତମ୍ଭରେ ଅଛି? ପ୍ରହ୍ଲାଦ କହିଛି, ହଁ। ତାପରେ ଉତ୍ତ୍ୟକ୍ତ ହୋଇ ହିରଣ୍ୟକଶିପୁ ସ୍ତମ୍ଭକୁ ପ୍ରହାର କରିଛି। ଭଗବାନ ନୃସିଂହ ରୂପରେ ଆବିର୍ଭାବ ହୋଇ ତାକୁ ସଂହାର କରିଛନ୍ତି। ବିଲକୁଲ ଏହି କଥାକୁ କିଛି ବର୍ଷ ଆଗରୁ ବୈଜ୍ଞାନିକମାନେ ଈଶ୍ୱରୀୟ କଣିକା ମାଧ୍ୟମରେ ପ୍ରତିପାଦିତ କରିବା ପାଇଁ ଚେଷ୍ଟା କରିଥିଲେ। ତାପରେ ଆଉ କ'ଣ ହେଲା ଏବଂ ଏହାର ଗବେଷଣା କେଉଁ ସ୍ତରରେ ଅଛି, ସ୍ପଷ୍ଟ ରୂପରେ କୌଣସି ଖବର ମିଳିନାହିଁ। ବୈଜ୍ଞାନିକ ଗବେଷଣା ଅନବରତ ଚାଲୁ ରହିଛି, ସଫଳତା ମଧ୍ୟ ମିଳୁଛି, କିନ୍ତୁ ସୃଷ୍ଟିର ରହସ୍ୟ ଖୋଜିବା ଅପେକ୍ଷା ଭଗବାନଙ୍କ ଅବସ୍ଥିତିକୁ ଅସ୍ୱୀକାର କରିବାର ପ୍ରଚେଷ୍ଟା ଏଥିରେ ବେଶୀ ମାତ୍ରାରେ ପରିଲକ୍ଷିତ ହୁଏ। ଯୁଗ ଯୁଗ ଧରି ସୂର୍ଯ୍ୟ ଠିକ୍ ସମୟରେ ଉଦୟ ଓ ଅସ୍ତ ହେବା, ଋତୁ ନିୟମିତ ପରିବର୍ତ୍ତନ ହେବା, ଗ୍ରହ ନକ୍ଷତ୍ର ଆଦି ନିଜ ନିଜ କକ୍ଷରେ ପରିଚାଳିତ ହେବା ଆଦିକୁ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ଧରି ନିଆଯାଇଛି। କିନ୍ତୁ ଏସବୁର ଆଢ଼ୁଆଳରେ ଏକ ପ୍ରବଳ ଶକ୍ତିର ଅବସ୍ଥିତିକୁ ଅସ୍ୱୀକାର କରିବା ବିଜ୍ଞାନର ସହଜାତ ପ୍ରବୃତ୍ତି ହୋଇସାରିଛି। ଏହି ଶକ୍ତି ଭଗବାନ ନ ହୋଇପାରନ୍ତି, ପ୍ରକୃତି ହୋଇପାରେ, କିନ୍ତୁ କୌଣସି ଶକ୍ତି ବିନା ଯେ ସବୁକିଛି ଆପଣା ଛାଏଁ ପରିଚାଳିତ ହେଉଛି, ଗ୍ରହଣ କରିବା ଅସ୍ୱାଭାବିକ ମନେ ହୁଏ। ବିଜ୍ଞାନରେ ଆଗ୍ରହ ରଖୁଥିବା ଜଣେ ଶିକ୍ଷକ କହୁଥିଲେ, ସୂର୍ଯ୍ୟରେ ଯେଉଁ ପ୍ରକ୍ରିୟା ଦ୍ୱାରା ଏନର୍ଜି ସୃଷ୍ଟି ହେଉଛି ତାହା ସ୍ପଷ୍ଟ ଜଣାପଡ଼ିଲେ ଏଠି ମଧ୍ୟ ହଜାର ହଜାର ସୂର୍ଯ୍ୟ ସୃଷ୍ଟି କରିହେବ। କିନ୍ତୁ ଏହା କ'ଣ କେବେ ସମ୍ଭବ ହୋଇପାରେ? ଆଜି ମଣିଷ କର୍କଟ ରୋଗରେ ପଡ଼ୁଛି, ଲିଭର, ଗଲ୍ ବ୍ଲେଡର ଓ କିଡ଼ନୀ ଅକାମୀ ହେଉଥିବାରୁ ବିଶ୍ୱବ୍ୟାପୀ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। କିନ୍ତୁ କାହିଁ ଏତେ ବର୍ଷର ଗବେଷଣା ପରେ ବି ଲିଭର, ଗଲ୍ ବ୍ଲେଡର କିମ୍ବା କିଡ଼ନୀଟିଏ ତିଆରି କରିବା ସମ୍ଭବ ହୋଇପାରିନାହିଁ? ଏକଥା ନୁହେଁ ଯେ ଭବିଷ୍ୟତରେ କେବେ ସମ୍ଭବ ହେବ ନାହିଁ, ଯାହାଫଳରେ ହଜାର ହଜାର ଲୋକ ମୃତ୍ୟୁମୁଖରୁ ବର୍ତ୍ତିପାରିବେ। ରୋଷେଇଶାଳରେ ସବୁ ଜିନିଷ ମହଜୁଦ ଅଛି, ଚାଉଳ, ଡାଲି, ପନିପରିବା, ଅଟା, ଯାଅ ଖାଇବ, ସବୁ ଆପଣା ଛାଏଁ ହୋଇଯିବ ଯେ। ଏଭଳି କହିବା ଯାହା ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣା ଛାଏଁ ପରିଚାଳିତ ହେଉଛି ବୋଲି ବିଶ୍ୱାସ କରିବା ମଧ୍ୟ ସେଇଆ। କେବଳ ସୃଷ୍ଟି ପ୍ରାରମ୍ଭର ରହସ୍ୟ କାହିଁକି, ଏହାର ପରିଚାଳନାକୁ ନେଇ ମଧ୍ୟ ହିନ୍ଦୁ ଧର୍ମରେ ଅନେକ କାହାଣୀ କିମ୍ବଦନ୍ତୀ ରହିଛି। ବୈଷ୍ଣବ ମତବାଦ ଅନୁସାରେ ଭଗବାନ ବିଷ୍ଣୁ ହେଉଛନ୍ତି ଏ ସମଗ୍ର ସୃଷ୍ଟିର ପରିଚାଳକ ବା ପାଳନକର୍ତ୍ତା। କ୍ଷୀରସାଗରରେ ଅନନ୍ତ ଶଯ୍ୟାରେ ରହି ସେ ପାଳନ କରନ୍ତି। ଥରେ ଜଣେ ଋଷି ତାଙ୍କ ଦର୍ଶନ ପାଇଁ ଆସିଥାନ୍ତି, କ୍ଳାନ୍ତ ହୋଇ ବିଷ୍ଣୁଙ୍କ ଆଖି ଲାଗିଯାଇଥାଏ, ମହାଲକ୍ଷ୍ମୀ ପାଖରେ ବସିଥାନ୍ତି। ଋଷି ଜଣକ ଭିତରକୁ ପଶିଆସିଲେ, ଭଗବାନ ବିଷ୍ଣୁ, ଭଗବାନ ବିଷ୍ଣୁ ବୋଲି ଡାକିଲେ। ତଥାପି ବିଷ୍ଣୁ ଆଖି ନ ଖୋଲିବାରୁ ସେ ଭୀଷଣ ରାଗି ପାଟିତୁଣ୍ଡ କଲେ ଏବଂ ଶେଷରେ ବିଷ୍ଣୁଙ୍କ ଛାତିରେ ଗୋଇଠା ମାରିଲେ। ଏଥର ବିଷ୍ଣୁ ଆଖି ଖୋଲିଲେ, ଋଷିଙ୍କୁ ପ୍ରଣାମ ଜଣାଇଲେ ଏବଂ ତାଙ୍କ ପାଦ ଯୁଗଳକୁ ସ୍ନେହରେ ଆଉଁସିଲେ। କହିଲେ, ତମ ପାଦକୁ କୌଣସି କଷ୍ଟ ହୋଇନାହିଁ ତ, କୌଣସି କ୍ଷତ ହୋଇନାହିଁ ତ? କାହିଁକି ସେ ଜାଣନ୍ତି ସେ ହେଉଛନ୍ତି ଏ ସୃଷ୍ଟିର ପରିଚାଳକ ଏବଂ ତାଙ୍କ ଛାତି ଲୁହାଠାରୁ ବି ଟାଣ। ବିଷ୍ଣୁଙ୍କ ଆଚରଣରେ ଉଭୟ ଋଷି ଓ ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହେଲେ। ଋଷି କ୍ଷମାଭିକ୍ଷା କଲେ, ପାଳନକର୍ତ୍ତା ଏଭଳି ହେବା ଉଚିତ। ବର୍ତ୍ତମାନ ଆମେ ଯେଉଁ ସମ୍ବେଦନଶୀଳ ପ୍ରଶାସନର କଥା କହୁଛୁ ତାହା ଏହି କିମ୍ବଦନ୍ତୀରେ ନିହିତ ଅଛି। ରାଜନେତା ଏବଂ ପ୍ରଶାସକ ଏଥିରୁ ଶିକ୍ଷା ଗ୍ରହଣ କରିବା ବିଧେୟ। ହିନ୍ଦୁ ଶୈବ ମତବାଦ ଅନୁସାରେ ଭଗବାନ ଶିବଙ୍କୁ ଏ ସୃଷ୍ଟିର ପାଳନକର୍ତ୍ତା ବୋଲି କୁହାଯାଇଛି। ସେଥିପାଇଁ ସମୟ ସମୟରେ ବିଷ୍ଣୁ ଓ ଶିବଙ୍କୁ ଏକ ଏବଂ ଅଭିନ୍ନ ବୋଲି କୁହାଯାଏ। ଏ ହେଉଛି ହିନ୍ଦୁ ଧର୍ମର ବିଶେଷତ୍ୱ। ବିଭିନ୍ନ ମତବାଦକୁ ନେଇ ଏକ ଅଭିନବ ସମ୍ମିଶ୍ରଣ ଘଟିଛି ଏବଂ ଏ ନେଇ ବିରୋଧାଭାସ କ୍ୱଚିତ ଦେଖିବାକୁ ମିଳେ। ଶିବଙ୍କ ଘର ନାହିଁ, ଏ ସଂସାରର କଲ୍ୟାଣ ପାଇଁ ସେ ସପରିବାର କୈଳାସ ପର୍ବତରେ ରହନ୍ତି। ରାଜନେତା ଏବଂ ପ୍ରଶାସକଙ୍କ ପାଇଁ ଏହାଠାରୁ ବଳି ଶିକ୍ଷାର ବିଷୟ ଆଉ କ'ଣ ହୋଇପାରେ? ଦେଶର ସୁପରିଚାଳନା ପାଇଁ ଆମେ ଗଣତନ୍ତ୍ର ଗଠନ କରି କାର୍ଯ୍ୟାଳୟ ମୁଖ୍ୟଠାରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ପଦପଦବୀ ସୃଷ୍ଟି କରିଥିବା ବେଳେ ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣ ଛାଏଁ ପରିଚାଳିତ ହେଉଥିବା କେବଳ ଜଣେ ନାସ୍ତିକ ହିଁ କହିପାରେ।
1: ଆଜିର ଭାବନାରେ ଶୁଣିଲେ ପ୍ରଫୁଲ୍ଲ କୁମାର ମାଝୀଙ୍କ ଉପସ୍ଥାପନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 401ତମ ଭାଗ।

0: ଏବଂ ଅକ୍ରୂରଙ୍କ ଆଶ୍ରୟ ଲୋଡ଼ିଛି, ହେଲେ ପାଇନାହିଁ। ତେଣୁ ଅକ୍ରୂର ହାତରେ ମଣି ଦେଇ ପ୍ରାଣ ବିକଳରେ ପଳାଇଛି, କିନ୍ତୁ କୃଷ୍ଣଙ୍କ ଚକ୍ରାଘାତରୁ ବର୍ତ୍ତି ନାହିଁ। ଅକ୍ରୂର ମଧ୍ୟ ଭୟରେ ଦ୍ୱାରକା ଛାଡ଼ିଛନ୍ତି। ଏହା ମଧ୍ୟରେ ଦ୍ୱାରକାବାସୀ ଶାରୀରିକ ଏବଂ ମାନସିକ ସନ୍ତାପ ଭୋଗିଛନ୍ତି। ଅକ୍ରୂରଙ୍କ ପ୍ରବାସ ଏହି ଅମଙ୍ଗଳର କାରଣ ଜଣାପଡ଼ିବାରୁ ଶ୍ରୀକୃଷ୍ଣ କାଶୀନଗରକୁ ଦୂତ ପେଶି ଅକ୍ରୂରଙ୍କୁ ଅଣାଇଛନ୍ତି।
1: ଶୁକୌବାଚ ଦୈବେ ମଣିରତ୍ନ ସାର ଦିଅ ଇ ସ୍ୱର୍ଣ୍ଣ ଅଷ୍ଟଭାର ସେ ଦ୍ରବ୍ୟ ରକ୍ଷିଣ ନିଶଙ୍କେ ଅନେକ ଯଜ୍ଞ କଲା ସୁଖେ ତାହା ଜାଣିଲେ ଭଗବାନ ଅକ୍ରୂର ଅଣାଇ ବହନ ପାଶେ ବସାଇ ଦାମୋଦର ବିଶ୍ୱାସେ କହନ୍ତି ମଧୁର ସେ କୃଷ୍ଣ ଜଗତ ଜୀବନ ଜାଣନ୍ତି ପ୍ରାଣୀଙ୍କର ମନ ଆଶ୍ୱାସୀ ବସାଇ ଅକ୍ରୂର ବୋଲନ୍ତି ବ୍ରହ୍ମାଣ୍ଡ ଠାକୁର ଶୁଣ ଅକ୍ରୂର ମୋର ବାଣୀ ତୋତ ହିଁ ଶ୍ୟାମନ୍ତକ ମଣି ଥୋଇଣ ସତ ଧନୁ ଗଲା ଦୈବେ ପ୍ରାଣ ସେ ହାରିଲା ସେ ମଣି ସଙ୍କଟ ଉଦ୍ଧରି ବିଭା ହୋଇଲି ବେନି ନାରୀ ଉଚିତ ସେ ମଣି ମୋହର ଶ୍ୱଶୁର ଦେଲା ଉପହାର ସତ୍ରାଜିତର ପୁତ୍ର ନାହିଁ ଦୁହିତା ସତ୍ୟ ଭାମା ହୋଇ ମରଣେ ପ୍ରେତକ୍ରିୟା ସାରି ଦୁର୍ଗମ ନରକୁ ଉଦ୍ଧାରି ତାହାର ପୁତ୍ରୀ ମଣି ନେବ ଏମନ୍ତ ଶାସ୍ତ୍ରର ପ୍ରସ୍ତାବ ସତ୍ରାଜିତର ତପ ଫଳେ ରବି ତାହାଙ୍କୁ ମଣି ଦେଲେ ନିର୍ମଳ ଲୋକେ ତାହା ଧରି ଆନକେ ପାରିବ ଆବରି ସୁକୃତ ତନୁ ପୁଣ୍ୟବନ୍ତ ତୁସେ ଧାରଣେ ସାମରଥ ରାମ ମୋହର ଜ୍ୟେଷ୍ଠ ଭାଇ ତାହାଙ୍କ ଚିତ୍ତ ସୁଧି ନାହିଁ ବନ୍ଧୁ ବାନ୍ଧବ ଯେତେ ମୋର ଚିତ୍ତେ ସଂଶୟ ତାହାଙ୍କର ଏସଭ ମଧ୍ୟ ମଣି ତୁହି ଦେଖାଅ ମୋର ଭାବ ବହି ତାହାଙ୍କ ମନୁ ଜୀବ ଭ୍ରାନ୍ତି ଏଥେ ମୋହର ମନ ଶାନ୍ତି ଏମଣି କାଶୀପୁରେ ନେଇ ଅନେକ ଯଜ୍ଞ କଲୁ ତୁହି ସୁବର୍ଣ୍ଣ ଯଜ୍ଞ ବେଦୀ ତୋର ଦେଖନ୍ତି ଦେବାସୁର ନର ଏମନ୍ତେ କୃଷ୍ଣ ସାଧୁ।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 401ତମ ଭାଗ ଶୁଣିଲେ ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ବିରତି ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75ଟି ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ପେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ।

0: ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ଇଗ୍ନୁ ଆଡ୍ମିସନ୍ .samartha.edu.in ଆଡ୍ମିସନ୍ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ କପ୍ ଫୁଟବଲ ପ୍ରତିଯୋଗିତାର 14 ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବାଳିକା ବର୍ଗରେ ନବରଙ୍ଗପୁର ବାଳିକା ଦଳ 5-0 ଗୋଲ୍ରେ ମାଲକାନଗିରି ବାଳିକା ଦଳକୁ ପରାସ୍ତ କରିଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗତକାଲି 10 ସ୍ଥାନର ତାପମାତ୍ରା 40 ଉପରେ ରହିଥିବାବେଳେ ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 42 ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ବୃକକ୍ରେ ପଥୁରୀ ରୋଗ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସୁଧାଂଶୁ ଶେଖର ପଣ୍ଡା।
2: ଶରୀରର ବିଭିନ୍ନ ସ୍ଥାନରେ ପଥୁରୀ ରୋଗ ହୋଇଥାଏ। ସାଧାରଣତଃ ପିତ୍ତକୋଷ, ଅଗ୍ନାଶୟ ଏବଂ କିଡ୍ନୀ ବା ବୃକକ୍ରେ ଷ୍ଟୋନ୍ ହୋଇଥାଏ। ଆମେ ଆଜି ରିନାଲ ଷ୍ଟୋନ୍ ବା ବୃକକ୍ ପଥୁରୀର ଲକ୍ଷଣ ଏବଂ ସାବଧାନତା ବିଷୟରେ ଆଲୋଚନା କରିବା। ରିନାଲ ଷ୍ଟୋନ୍ ହେଉଛି କିଡ୍ନୀ ଭିତରେ ତିଆରି ହୋଇଥିବା ଏକ ଧାତବ ପଦାର୍ଥ ଏବଂ ଲବଣରୁ ତିଆରି ହୋଇଥିବା ଏକ ଷ୍ଟୋନ୍। ଏହା କିଡ୍ନୀ, ୟୁରେଟର, ପରିସ୍ରାଥଳୀ ଏବଂ ପରିସ୍ରା ନିଷ୍କାସନ ରାସ୍ତାରେ ହୋଇଥାଇପାରେ। ଏହାର ବିଭିନ୍ନ ଲକ୍ଷଣ, ପ୍ରଥମ ଲକ୍ଷଣ ହେଲା ପେଟ ବଥା। ଏହି ପେଟ ବଥା ଆପଣ ଷ୍ଟୋନ୍ କେଉଁ ଜାଗାରେ ଅଛି, ତାର ଅବସ୍ଥାନ କେଉଁ ଜାଗାରେ ଅଛି, ତା ଉପରେ ନିର୍ଭର କରେ। କିଡ୍ନୀ ଭିତରେ ଛୋଟ ଷ୍ଟୋନ୍ ଥାଏ ତାହେଲେ ସାଧାରଣ ଭାବେ ଏହା କିଛି ବଥା କରେ ନାହିଁ, କିନ୍ତୁ ଯେତେବେଳେ ତା ଟିକେ ତଳକୁ ପଳେଇ ଆସେ, ଯେଉଁଟା ଆମ କିଡ୍ନୀ ଏବଂ ତା ନିଷ୍କାସନ ରାସ୍ତା ଯେଉଁଟା ହେଉଛି ତା ମଧ୍ୟରେ ଯଦି ରହିଲା, ଯେଉଁଟା ପେଲ୍ଭି ୟୁରେଟେରିକ୍ ଜଙ୍କସନ୍ କହନ୍ତି, ସେଇଟିରେ ରହିଲେ ଆପଣଙ୍କ ବାମ କିମ୍ବା ଡାହାଣ ପାର୍ଶ୍ୱ ପେଟର ପାର୍ଶ୍ୱରେ ଏବଂ ବେକେକ୍ ଅଣ୍ଟା

0: ବଥା, ଏଇ ଟାଇପ୍ର ବଥା ସିଭିୟର ଭାବରେ ହୁଏ। ଯଦି ଷ୍ଟୋନ୍ଟା ୟୁରେଟର ଅପର ପାର୍ଟରେ ବା ଉପର ଭାଗରେ ରହିଲା ତାହେଲେ ଆପଣଙ୍କର ଉପର ପେଟରେ ଏବଂ ପାର୍ଶ୍ୱରେ ବଥା ହୋଇଥାଏ। ଯଦି ମଝି ଭାଗ ଏବଂ ତଳ ଭାଗରେ ୟୁରେଟର ରହିଲା ତାହେଲେ ତଳ ଭାଗରେ ବଥା ହୋଇଥାଏ ଏବଂ ସେହି ବଥା ଆପଣଙ୍କ ଜଙ୍ଘକୁ କିମ୍ବା ପୁରୁଷମାନଙ୍କ ପାଖରେ ଅଣ୍ଡକୋଷକୁ ମଧ୍ୟ ବ୍ୟାପିଥାଏ। ତାହେଲେ ଦେଖିବା ଯେ ପେଟ ବଥା ହେଲେ ଆଉ କ'ଣ ହୁଏ। ପେଟ ବଥା ଯଦି ହେଲା ଆପଣଙ୍କର ବାନ୍ତି ମଧ୍ୟ ହୋଇଥାଏ, ବାରମ୍ବାର ପରିସ୍ରା ଲାଗେ, ପରିସ୍ରା ଜଳାପୋଡ଼ା ହୁଏ। ପରିସ୍ରାରେ କ'ଣ ହୁଏ, ଯେତେବେଳେ ଆପଣଙ୍କର ଷ୍ଟୋନ୍ ଉପରୁ ତଳ ପର୍ଯ୍ୟନ୍ତ ଖସିଥାଏ ମ୍ୟୁକୋସା ତାକୁ ସେ ଆଘାତ ଦେଇଥାଏ, ଆଘାତ ଦେଇଥିଲେ ପରିସ୍ରାରେ ରକ୍ତ ପଡ଼େ, ଶୀତ କମ୍ପ ହେଇକି ଭୀଷଣ ଜ୍ୱର ଆସେ। ଥରେ ଥରେ ଯେଉଁ ଷ୍ଟୋନ୍ଟି କିମ୍ବା ଯେଉଁଟା ଆମର ପଥରଟି ପରିସ୍ରା ନଳୀର ରାସ୍ତାରେ କିମ୍ବା ପରିସ୍ରା ଥଳୀର ରାସ୍ତାରେ ଯାଇକି ଅଟକି ଯାଏ ତାହେଲେ କ'ଣ ହବ, ଯେ ପରିସ୍ରା ଆଉ ହବ ନାହିଁ, ପରିସ୍ରା ବନ୍ଦ ହେଇଯାଏ, ପେଟ ଫୁଲିଯାଏ। ଏହିସବୁ ଲକ୍ଷଣ ଯଦି ଆପଣଙ୍କ ପାଖରେ ଦେଖାଯାଏ ଆପଣ ଡାକ୍ତରଙ୍କ ପରାମର୍ଶ କରିବାଟା ଉଚିତ। ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ମାଧ୍ୟମରେ ଏହାର ସଠିକ୍ ନିଦାନ କରାଯାଇପାରେ। ଆମେ ଦେଖିବା ଏବେ ଯେ କ'ଣ କ'ଣ ସାବଧାନତା ଆମେ ଯଦି ନେବା ତାହେଲେ ଏହି ଷ୍ଟୋନ୍ ରୋଗକୁ କମ୍ କରିପାରିବା। ଆମେ ଅତି କମ୍ରେ ଦିନକୁ 3 ଲିଟର ପାଣି ପିଇବାଟା ଉଚିତ। ଆମେ ପାଣି, ପଇଡ଼ ପାଣି, ଗାଜର, କଲରା, ପନିପରିବା ଓ ଫଳରସ, କଦଳୀ ଜାତୀୟ ଫଳ ଖାଇବାଟା ଉଚିତ। ଲେମ୍ବୁ ପାଣି ବି ବହୁତ ଉପକାରୀ, ତରଭୁଜ, କାକୁଡ଼ି, ସପୁରୀ ଇତ୍ୟାଦି ଫଳ ଖାଇଲେ ବହୁତ ଭଲ, ବାର୍ଲି, ଓଟ୍ସ, ଛୁଇଁ ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ ବହୁତ ଉପକାରୀ। ବର୍ତ୍ତମାନ ଦେଖିବା ଯେ ଆଉ କ'ଣ କ'ଣ ଖାଦ୍ୟ ଯେଉଁଥିରେ କି ଖାଇଲେ ଆମେ ଏଇ ଷ୍ଟୋନ୍ ବେମାରୀ ବେଶୀ ହେଇଥାଏ, ସେଗୁଡ଼ିକ ହେଲା ପାଳଙ୍ଗ ଶାଗ ଏବଂ ପୋଇ ଶାଗ। ପାଳଙ୍ଗ ଶାଗ ଏବଂ ପୋଇ ଶାଗ ଖାଇବାଟା ଠିକ୍ ନୁହେଁ। ଫୁଲକୋବି, ବାଇଗଣ ଏବଂ ଛତୁ ଏ ଜାତୀୟ ଖାଦ୍ୟ ଯାହାକୁ ଷ୍ଟୋନ୍ ହେଉଛି ସେମାନେ କମ୍ କରିଦେବାଟା ଉଚିତ। ଚିକୁ, ଅଙ୍ଗୁର, କଖାରୁ, ଷ୍ଟ୍ରବେରୀ ଏଗୁଡ଼ାକ ମଧ୍ୟ ଯେଉଁମାନେ ଖାଉଛନ୍ତି ବେଶୀ ପରିମାଣରେ କମ୍ କରିବାଟା ଉଚିତ। ଆମିଷ ଜାତୀୟ ଖାଦ୍ୟ ଚିକେନ, ମଟନ, ଫିସ୍, ଏଗ୍ ଏଗୁଡ଼ାକ ମଧ୍ୟ କମ୍ କରିଦେବାଟା ଉଚିତ। କାଜୁଟା ବି ଯେଉଁମାନଙ୍କର ପାଖରେ ଷ୍ଟୋନ୍ ରୋଗ ଅଛି ସେଗୁଡ଼ାକ ଖାଇବା ଉଚିତ ନୁହେଁ। ଅଧିକ ଲବଣ ଏବଂ ଚିନି ଥିବା କୋଲ୍ଡ ଡ୍ରିଙ୍କ୍ସ ଗୁଡ଼ାକ ମାର୍କେଟରେ ଆଭେଲେବୁଲ ଅଛି, ପିଇବାଟା ଉଚିତ ନୁହେଁ। ତାହେଲେ ଏହାର ଆମେ କ'ଣ କ'ଣ ଚିକିତ୍ସା କରାଯାଇପାରିବ, ଯଦି ଜଣଙ୍କର ପାଖରେ ଛୋଟ ଛୋଟ ଷ୍ଟୋନ୍ ଥିବ 2 ମିଲିମିଟର, 3 ମିଲିମିଟର, 4 ମିଲିମିଟର ତାହେଲେ ତାକୁ କିଛି ଚିକିତ୍ସା ନ କଲେ ମଧ୍ୟ ଖାଲି ଯଦି ଯଥେଷ୍ଟ ପାଣି ପିଇଲା ତାହେଲେ ସେଇଟା ପରିସ୍ରା ରାସ୍ତାରେ ବାହାରିଯାଏ। କିନ୍ତୁ ଯଦି 8 ମିଲିମିଟର, 10 ମିଲିମିଟର, 1 ସେଣ୍ଟିମିଟର ପର୍ଯ୍ୟନ୍ତ ଷ୍ଟୋନ୍ ଥାଏ ଏବଂ ସେଇଟା ଖସୁଥାଏ ଉପରୁ ୟୁରେଟର ଦେଇକି ପରିସ୍ରା ଥଳିକୁ ତାହେଲେ ଆମେ ତା ପାଇଁ ମେଡିସିନ ଦେଇଥାଉ। କିନ୍ତୁ ଯଦି 1 ସେଣ୍ଟିମିଟରରୁ ବେଶୀ ଷ୍ଟୋନ୍ ଥାଏ ତାହେଲେ ଆମକୁ ତାକୁ ଅପରେସନ୍ ଦ୍ୱାରା ବାହାର କରିବାକୁ ପଡ଼େ। ଏହା ପାଇଁ ବିଭିନ୍ନ ଅପରେସନ୍ ଗୁଡ଼ାକ ଅଛି, ଯେଉଁଟାକି URS କହନ୍ତି, ଲିଥୋଟ୍ରିପ୍ସି କହନ୍ତି, PCNL କହନ୍ତି ଏବଂ ଲେପ୍ରୋସ୍କୋପି। ବିନା କୌଣସି ଆପଣଙ୍କର ପେଟ ନ କାଟିକି ମଧ୍ୟ ମେସିନ୍ ସାହାଯ୍ୟରେ ଏହି ପଦ୍ଧତି ଗୁଡ଼ାକରେ ଚିକିତ୍ସା।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ। ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026ରେ ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡରର ବିକାଶ, ଭିତ୍ତିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11ଟି ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ ଜିଆଇ ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 ଜଣ କଳାକାର ଏହି ପ୍ରଦର୍ଶନୀରେ ବାରାଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି, ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି, ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ର ସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14ଟି ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14ଟି ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି, ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ କୃଷକ ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବାରବର୍ଷର ସଫଳତା ନେଇ ଆକାଶବାଣୀ ସମ୍ଭାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ।

0: ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016 ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016 ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ମସିହାରେ ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017 ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 ଏମ୍ଏସ୍ଏମ୍ଇ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016 ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ୍ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝୀ କହିଛନ୍ତି, ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେବେଟ୍ କୁପର ଗତକାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନ୍ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ପାଞ୍ଚଥରର ଚମ୍ପିୟନ୍ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30 ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନ୍ ବାଟର ଓପନ୍ ର୍ୟାଙ୍କିଂ ସିରିଜ୍ ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଆମର ଚାଷୀ ଭାଇ ବୁହେନମାନେ ଦୁଇ ପଇସା ଅଏତକା କମାବାର ଲାଗି ଭିନ୍ ଭିନ୍ କିସ୍ମର ଫଲ ଚାଷ ମାନେ କରୁଛନ୍, ଯେନ୍ତାକି ଆମ, କଦେଲ, ମାୟା, ଅଏଲା ଆର୍ ଲିଚୁ। ତ ଲିଚୁଟା ଗୋଟେ ମିଠା ଫଲ ଏ, ଯେନ୍ଟା ଖାଇବାର୍କେ ଭଲ ଲାଗ୍ସି ଆର୍ ବିଶେଷ କରି ଖରାଦିନେ ଇଟା ବଜାରନ ପ୍ରଚୁର ମାତ୍ରାନ ବିକ୍ରି ହେସି। ଆର୍ ବିଶେଷ କରି ଚାଷୀ ଭାଇମାନଙ୍କର ଲାଗି ଇଟା ଅଏତକା ପଇସା କମାବାର ଗୋଟେ ବିଶେଷ ଜରିଆ ଏ। ତ ଯେନ୍ ଚାଷୀ ଭାଇ ଭଉଣୀମାନେ ଲିଚୁ ଚାଷ କରୁଛନ୍, ସେମାନଙ୍କର ଲାଗି ଏ ସମୟଟା ଗୋଟେ ବିଶେଷ ସମୟ ଏ। କାହିଁଥିର ଲାଗି କି ଏ ସମୟଥି ଆମକୁ ଗଛମାନଙ୍କର ବିଶେଷ ଯତ୍ନ ନେବାର୍କେ ପଡ଼ବା, ଯାହାର ଦ୍ୱାରା ଆମେ ଭଲ ଫଲ ପାଇପାରମା ଆର୍ ତାକେ ବିକି କରି ବଜାର ନଦୀ ପଇସା ଅତକା କମେଇ ପାରମା। ତ ଭଲ ଫଲ ପାଇବାର୍କେ ହେଲେ ଲିଚୁ ଗଛକେ ରୋଗ ପୋକନୁ ବଚାବାର୍କେ ପଡ଼ବା, ତାର ଭଲସେ ଯତ୍ନ ନେବାର୍କେ ପଡ଼ବା। ଲିଚୁ ଗଛ ଭଲସେ ବଢ଼ବାର ଲାଗି ତାକେ ଟିକେ ଭଲ ଭାବେ ଖରା ଦରକାର, ଯେନ୍ତାକି ଦିନକୁ 6-8 ଘଣ୍ଟା ଲେଖା। ମାଟିଟା ଟିକେ ଅମ୍ଳୀୟ ହେବାର କଥା ଆର୍ ତାଙ୍କର ମୂଲେ ପାନ ଜମିକରି ନାଇଁ ରହିବାର କଥା। ତ ଆମେ କହିପାରମା କି ଲିଚୁ ଚାଷ ଯେନ୍ ଜାଗାରେ କରୁଛୁ, ତ ଯେନ ଲିଚୁ ଗଛମାନେ ଲାଗିଛେ ତାର ମୂଲ ପାଖେ ପାନ ନିଷ୍କାସନର ବ୍ୟବସ୍ଥା ଭଲ ଥିବାର କଥା। ବଛରକୁ ଦୁଇଥର ଲେଖା ଫେବୃଆରୀ, ମାର୍ଚ୍ଚ ଆର୍ ଜୁନ୍ ଜୁଲାଇ ବେଲକେ ଜୈବିକ ସାର ଯେନ୍ତାକି ଗୋବର ଖତ ହଉ କି ଭର୍ମି କମ୍ପୋଷ୍ଟ ଆମକୁ ସମୟ ସମୟକେ ଦେବାର୍କେ ପଡ଼ବା। ସେ ଦିନେ ପାଏନ୍ କମ୍ ଦେମା ଆର୍ ଖରାଦିନେ ମାଏଟା ଯେନ୍ତାକି ଉଦାର ହେବା ସେ ହିସାବେ ଆମେ

କାଠର ସ୍ୱାଭାବିକ ଗଠନ ଓ ରଙ୍ଗ ପ୍ରକୃତି ସହ ଏକ ନିକଟତା ଅନୁଭବ ଦେଇଥାଏ। କାର୍ଯ୍ୟାଳୟରେ ଯଦି ଅଧିକ ଗଛ ରଖିବା ସମ୍ଭବ ନୁହେଁ, ତେବେ ପାହାଡ଼, ନଦୀ, ଜଙ୍ଗଲ କିମ୍ବା ସମୁଦ୍ରର ଚିତ୍ର ଓ ଫଟୋ ଲଗାଇପାରିବେ। ଏହା ମନକୁ ଶାନ୍ତ କରିବା ସହ ଚାପ କମାଇଥାଏ। ଛୋଟ ଫାଉଣ୍ଟେନ୍, ଆକ୍ୱାରିୟମ୍ କିମ୍ବା ଅନ୍ୟାନ୍ୟ ଜଳ ଆଧାରିତ ସାଜସଜ୍ଜା ସାମଗ୍ରୀ କାର୍ଯ୍ୟାଳୟରେ ଶାନ୍ତ ଓ ଆରାମଦାୟକ ପରିବେଶ ସୃଷ୍ଟି କରେ। କାର୍ଯ୍ୟାଳୟ ଏପରି ଭାବରେ ଡିଜାଇନ୍ କରନ୍ତୁ ଯାହାଦ୍ୱାରା କର୍ମଚାରୀମାନେ ବାହାରର ଗଛ, ବଗିଚା କିମ୍ବା ପ୍ରାକୃତିକ ଦୃଶ୍ୟ ଦେଖିପାରିବେ। ଏହା ମନକୁ ସତେଜ ରଖିଥାଏ। କର୍ମଚାରୀମାନେ ଦିନରେ କିଛି ସମୟ ପାଇଁ ବାହାରକୁ ଯାଇ ବଗିଚାରେ ବସିବା କିମ୍ବା ଖୋଲା ପରିବେଶରେ ଘୁରି ଆସିବା ଦ୍ୱାରା ମାନସିକ କ୍ଲାନ୍ତି କମ୍ ହୋଇଥାଏ। ଏହା ସେମାନଙ୍କୁ ନୂତନ ଉତ୍ସାହର ସହ କାମ କରିବାରେ ସାହାଯ୍ୟ କରେ।

ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢ଼ିବା ସହିତ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଦିନ 11-3 ମଧ୍ୟରେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଟାଣ ଖରାରେ ବାହାରକୁ ଯାଉଥିଲେ ମୁଣ୍ଡରେ ଓଦା ଗାମୁଛା ଘୋଡ଼ାନ୍ତୁ। ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଘରେ ଟିଣ ବା ଆଜବେଷ୍ଟର ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗର ଲେପ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି, ସରବତ ଆଦି ପିଅନ୍ତୁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ଏବଂ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଦିନ 11-3 ମଧ୍ୟରେ ଖରାର ପ୍ରକୋପ ଖୁବ୍ ଅଧିକ ଥାଏ, ତେଣୁ ଏହି ସମୟରେ ଟାଣ ଖରାକୁ ବାହାରକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକଦ୍ରବ୍ୟ ଆଦୌ ସେବନ କରନ୍ତୁ ନାହିଁ। ଅଂଶୁଘାତ ଆତଙ୍କ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଖସନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଶୁଣନ୍ତୁ ଏହାର ପଞ୍ଚମ ଭାଗ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ରଚନା ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭାବଜଗତରେ ନିସର୍ଗ ଚେତନା ଏକ ନବୀନ ସାତ୍ତ୍ୱିକ ରସ ସଞ୍ଚାର କରିଛି। ଭାରତୀୟ କାବ୍ୟରେ ପ୍ରକୃତିର ଭୂମିକା ଭଳି ଗଙ୍ଗାଧରଙ୍କ କାବ୍ୟରେ ପ୍ରକୃତି ଅନ୍ୟତମ ଚରିତ୍ରର ଆସନ ଲାଭ କରିଛି। ସୀତାଙ୍କ ଦୁଃଖରେ କାତରା ଅନ୍ୟତମ ଋଷିକୁମାରୀଙ୍କ ଠାରୁ ସମସ୍ତ ବିଷୟ ଅବଗତ ହୋଇ ବାଲ୍ମୀକି ମୁନି ସୀତାଙ୍କୁ ଦେଖିବା ପାଇଁ ଅଗ୍ରସର ହୁଅନ୍ତେ ଆଶ୍ରମର ସମସ୍ତ ଅଧିବାସୀ କୌତୂହଳବଶତଃ ତାଙ୍କର ଅନୁଗମନ କଲେ। ଏପରିକି ଆଶ୍ରମ ଉପବନର ପଶୁପକ୍ଷୀମାନେ ମଧ୍ୟ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ଏହାଦ୍ୱାରା ଆଶ୍ରମର ସମସ୍ତ ପ୍ରାଣୀ ସଂସାର ସୀତାଙ୍କ ଦୁଃଖରେ ସମଦୁଃଖୀ ହେବା ପାଇଁ ସୁଯୋଗ ଲାଭ କରିଛନ୍ତି। ପ୍ରଥମେ ମୁନିକୁମାରୀମାନଙ୍କୁ ସୀତାଙ୍କ ସହିତ ସାକ୍ଷାତ କରାଇ କବି ଗଙ୍ଗାଧର ସମବୟସୀମାନଙ୍କର ସ୍ୱାଭାବିକ ସ୍ନେହ ପ୍ରେମ ଓ ସହାନୁଭୂତି ପ୍ରକଟ କରାଇବାରେ ସକ୍ଷମ ହୋଇପାରିଛନ୍ତି। ଏଥିରୁ

ମହର୍ଷି ବାଲ୍ମୀକି ଅଭୟବର ପ୍ରଦାନ କରି କହନ୍ତି, ତାଙ୍କ ଆଶ୍ରମରେ ଅନେକ ତପସ୍ୱିନୀ ତପଶ୍ଚରଣ କରୁଛନ୍ତି। ସେମାନେ ସୀତାଙ୍କୁ ନିଜର କନ୍ୟା ପରି ପ୍ରତିପାଳନ କରିବେ। ତେଣୁ ତାପସ ତାପସୀଙ୍କ ସହିତ ଆଗତ ମହାମୁନି ଘେନିଗଲେ ସୀତାଙ୍କୁ ନିଜ କୁଟୀରକୁ। କିନ୍ତୁ ଗଙ୍ଗାଧର କେବଳ ଏତିକିରେ ନିରବ ରହିନାହାନ୍ତି। ପ୍ରଥମ ଦର୍ଶନରୁ ସେ ଅନୁଭବ କରିପାରିଛନ୍ତି ଯେ ଆଶ୍ରମରେ ସମସ୍ତ ସ୍ନେହ ସହାନୁଭୂତି ଏବଂ ପରିଚର୍ଯ୍ୟା ସୀତାଙ୍କୁ ମିଳିପାରିବ। ଏହି କଥାଟି ବହୁଗୁଣିତ ହୋଇ ପ୍ରତିଫଳିତ ହୋଇଛି ଅନୁକମ୍ପାଙ୍କ ଚରିତ୍ର ଚିତ୍ରଣ କାଳରେ। ମାତୃକଳ୍ପା ଅନୁକମ୍ପାଙ୍କ ସ୍ନେହ ଆଦରରେ ସୀତା ଅଧିକ ପ୍ରକୃତିସ୍ଥ ହୋଇ ଆଶ୍ରମର ବନ୍ୟଫଳ ଭୋଜନ କରି ତାପସୀ ସଖୀମାନଙ୍କ ସହିତ ତୃଣଶଯ୍ୟାରେ ବିଶ୍ରାମ ନେଇଛନ୍ତି।

ପ୍ରତିଫଳିତ ହୋଇଛି ଅନୁକମ୍ପାଙ୍କ ଚରିତ୍ର ଚିତ୍ରଣ କାଳରେ। ମାତୃକଳ୍ପା ଅନୁକମ୍ପାଙ୍କ ସ୍ନେହ ଆଦରରେ ସୀତା ଅଧିକ ପ୍ରକୃତିସ୍ଥ ହୋଇ ଆଶ୍ରମର ବନ୍ୟଫଳ ଭୋଜନ କରି ତାପସୀ ସଖୀମାନଙ୍କ ସହିତ ତୃଣଶଯ୍ୟାରେ ବିଶ୍ରାମ ନେଇଛନ୍ତି।

ଶୁଣିଲେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ ଆଜି ଏହାର ପଞ୍ଚମ ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ବୀରଞ୍ଜି ନାରାୟଣ ନାୟକଙ୍କ କଣ୍ଠରୁ, ପୁରାତନ ଗୀତ ରଚନାରୁ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ବିରଞ୍ଚି ନାରାୟଣ ନାୟକ ଏବଂ ଯୋଗେଶ୍ୱର ପଣ୍ଡା। ଗୀତରଚନା ଶିବଶଙ୍କର ପ୍ରଧାନ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ବାଥିନ ମୁଖାର୍ଜୀ, ଭଗବତୀ ଶର୍ମା ଏବଂ ଭାରତୀକର। ଗୀତଗୁଡ଼ିକୁ ଲେଖିଥିଲେ କାର୍ତ୍ତିକେଶ୍ୱର ନାୟକ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ଧନୁର୍ଜୟ ମେହେର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଥିଲେ ଚନ୍ଦ୍ରମଣି ଲେଙ୍କା। ଗୀତଗୁଡ଼ିକୁ ଲେଖିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ ଏବଂ କ୍ଷୀରୋଦ ଚନ୍ଦ୍ର ପୋଥାଳ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଉପସ୍ଥାପନାରେ ମୁଁ ସୁଶ୍ରୀ ପାଣିଗ୍ରାହୀ।

ଉଡ଼ୁଥିବା ଓଢ଼ଣୀ ଗାଏ ଗୀତ, ହୃଦୟର ତାଳେ ତାଳେ ଜଗାଏ ସଙ୍ଗୀତ, ପରମ୍ପରା ସେ ଆମର ଚିହ୍ନ, ନାରୀ ସୌନ୍ଦର୍ଯ୍ୟର ଅମୂଲ୍ୟ ରତ୍ନ, ପବନ ସହିତ ହସି ହସି ଯାଏ ଜୀବନର ରଙ୍ଗକୁ ସାଥିରେ ନିଏ, ଓଢ଼ଣୀ ଯେ ରଙ୍ଗର ମେଳ, ସଂସ୍କୃତିର ଗର୍ବ ସୌନ୍ଦର୍ଯ୍ୟର ଖେଳ। ଶୁଣିବାସନ୍ତୁ କଥାଚିତ୍ର କାଶ ଆପ୍ ହମାରେ ହୋତିରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଲକା ୟାଗ୍ନି, ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆଦେଶ ଶ୍ରୀବାସ୍ତବ।

ପବନରେ ଉଡ଼ୁଥିବା ରଙ୍ଗୀନ ଚୁନରୀ କେବେ ପ୍ରେମିକର ମନକୁ ଚଞ୍ଚଳ କରେ ତ କେବେ ଏହା ଝିଅଟିର ନିର୍ମଳ ହୃଦୟର ଭାବନାକୁ ପ୍ରକାଶ କରେ। ଗାଁର ମାଟିରୁ ସହଜର ଜାକଜମକ ପର୍ଯ୍ୟନ୍ତ ଓଢ଼ଣୀ ନାରୀ ସୌନ୍ଦର୍ଯ୍ୟର ଏକ ଅମୂଲ୍ୟ ଅଳଙ୍କାର ହୋଇ ରହିଛି। ବର୍ତ୍ତମାନ ଶୁଣିବା ଆସନ୍ତୁ କଥାଚିତ୍ର ପ୍ୟାର୍ କିଆ ତୋ ଡରନା କିଆରୁ ଏହି ଗୀତଟି କଣ୍ଠ ଦେଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସୁଧାକର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ହେମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଥାଚିତ୍ର ହାବଡ଼ା ବ୍ରିଜ୍ରୁ କଣ୍ଠ ଦେଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତରଚନା କମର, ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟର।

ଯେତେବେଳେ ମନ୍ଦ ମଳୟର ପବନରେ ଓଢ଼ଣୀ ଉଡ଼ିଯାଏ, ସେତେବେଳେ ମନରେ ଶୀତଳତା ଭରିଦିଏ, କେବେ ପୁଣି ସାଜିଯାଏ ଲଜ୍ଜାର ଆବରଣ। ବର୍ତ୍ତମାନ ଶୁଣିବା ଆସନ୍ତୁ କଥାଚିତ୍ର ଶିକାରୀରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଭିଜିତ ଏବଂ ଜସ୍ପିନ୍ଦର ନରୁଲା, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆତେ ଶ୍ରୀବାସ୍ତବ।

ଓଢ଼ଣୀର ପ୍ରତ୍ୟେକ ରଙ୍ଗ ନିଜର ଏକ ଅଲଗା ଅଲଗା ଭାଷା କହିଥାଏ। ଲାଲ ରଙ୍ଗ ପ୍ରେମ ଉତ୍ସାହର ପ୍ରତୀକ ଅଟେ। ହଳଦିଆ ଆଶା ଓ ଆନନ୍ଦର ସନ୍ଦେଶ ନେଇ ଆସେ। ସବୁଜ ରଙ୍ଗ ଜୀବନର ସତେଜତାକୁ ପ୍ରକାଶ କରେ ଆଉ ନୀଳ ରଙ୍ଗ ସ୍ୱପ୍ନ ଓ ଶାନ୍ତିର ପ୍ରତୀକ ପାଲଟିଯାଏ। ଶୁଣନ୍ତୁ କଥାଚିତ୍ର ଲାଲ ଦୁପଟ୍ଟା ମଲମଲ କାରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା ମଜରୁହ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ସାକ୍ଷୀ ହୋଇ ରହେ। ଅନେକ କବିତା, ଗୀତ ଓ କାହାଣୀରେ ଓଢ଼ଣୀ ପ୍ରେମର ଏକ ଅପୂର୍ବ ଉପମା ହୋଇ ଆସିଛି। ବର୍ତ୍ତମାନ ଶୁଣନ୍ତୁ କଥାଚିତ୍ର ମୁଝସେ ଶାଦୀ କରୋଗିରୁ। ଏହି ଗୀତଟି କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଅରୁଣ ଭୈରବ, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଓଢ଼ଣୀ ଯେତେବେଳେ ନୃତ୍ୟର ତାଳେ ତାଳେ ଦୋଳିଯାଏ, ସେତେବେଳେ ତାର ଛନ୍ଦରେ ମିଶିଯାଏ ସୌନ୍ଦର୍ଯ୍ୟ ଓ ଆନନ୍ଦର ଏକ ଅନନ୍ୟ ସମ୍ମିଳନ। ଯେପରି ଫୁଲର ସୁଗନ୍ଧ ବିନା ବଗିଚା ଅପୂର୍ଣ୍ଣ, ସେହିପରି ଓଢ଼ଣୀ ବିନା ମଧ୍ୟ ଅଧୁରା ମନେ ହୁଏ। ବର୍ତ୍ତମାନ ଶୁଣନ୍ତୁ କଥାଚିତ୍ର ମ୍ୟାନେ ପ୍ୟାର କ୍ୟୁ କିଆରୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ରଙ୍ଗୀନ ଓଢ଼ଣୀ ଉଡ଼େ ଆକାଶେ, ସପନ ମେଘକୁ ଛୁଇଁଯାଏ ହସେ, ମନ୍ଦ ମଳୟରେ ଦୋଳି ତୋଳି ମନର କଥା କହେ ଖୋଲି। ଶୁଣିବା ଆସନ୍ତୁ ତେରି ମେହରବାନିଆରୁ ଏହି ଗୀତଟି, କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ। ଗୀତ ରଚନା ଏସ୍ଏଚ୍ ବିହାରୀ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଓଢ଼ଣୀ କେବଳ ଏକ ବସ୍ତ୍ର ନୁହେଁ, ଏଥିରେ ଲୁଚିଛି ଭାବନାର ଚିତ୍ର, ଲଜ୍ଜାର ରଙ୍ଗ ଓ ପ୍ରେମର ଛୁଆଁ, ଜୀବନ ପଥର ମଧୁର ଗୁଞ୍ଜନ। କେବେ ସେ ମାଆର ସ୍ନେହର ଛାୟା, କେବେ ଭଉଣୀର ମମତାର ମାୟା, କେବେ ପ୍ରେମିକାର ଅକୁହା କଥା, କେବେ ଜୀବନର ମଧୁର ବ୍ୟଥା। ଶ୍ରୋତାବନ୍ଧୁ, ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟିକୁ। ଆବ୍ ତୁମ୍ହାରେ ହୱାଲେ ବତନ ସାଥିଓରୁ କଣ୍ଠ ଦେଇଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ଜସ୍ପିନ୍ଦର ନରୁଲା। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଇନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶ୍ରୋତାମାନଙ୍କୁ ଇହାଦେ ସ୍ୱାଗତ। ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଗୋଟେ ହିନ୍ଦୀ ସିନେମା ଗୀତର କ୍ରମ ଥି ଆଜି ଦିଲ ଚାହତା ହେ ସିନେମାନୁ ଶୁଣବେ କେତେଟା ଗୀତ। ଗୀତମାନଙ୍କୁ ସଙ୍ଗୀତ ଦେଇଛନ୍ ଶଙ୍କର ମହାଦେବନ ଆର୍ ଶଙ୍କର ଏହସାନ ଲୟ, ଲେଖା ଜାଭେଦ ଅଖତର। ପହଲା ଗୀତକେ ଗାଇଛନ୍ ଶଙ୍କର ମହାଦେବନ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

ଶ୍ରୋତାମାନେ ଗୋଟେ ହିନ୍ଦୀ ସିନେମା ଗୀତର କ୍ରମ ଥି ଆଜି ଦିଲ ଚାହତା ହେ ସିନେମାନୁ ଶୁଣିଛନ୍ କେତେଟା ଗୀତ ଗୀତମାନଙ୍କୁ ସଙ୍ଗୀତ ଦେଇଛନ୍ ଶଙ୍କର ମହାଦେବନ ଆର୍ ଶଙ୍କର ଏହସନ ଲୟ ଲେଖା ଜାଭେଦ ଅଖତର ଇହାଦେ ଗୀତକେ ଗାଇଛନ୍ ଶଙ୍କର ମହାଦେବନ ଶାନ ଆର୍ କେ

ଆକାଶବାଣୀ ସମ୍ବଲପୁର ଶ୍ରୋତାମାନଙ୍କୁ ଇହାଦେ ସ୍ୱାଗତ। ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଥି ପହିଲା ଗୀତଟା ଶୁଣିବେ। ଗୀତକେ ଗାଇଛନ୍ ପ୍ରଭାସିନୀ ରଥ ଆର୍ ରବିଚନ୍ଦ୍ର ସାଗର, ଲେଖା ଅଟଳ ବିହାରୀ ପଣ୍ଡା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: कार्यक्रम ती इहाते गीत के गाइछन संतोष कुमार मिश्र आर गीतांजलि पंडा लेखा बिपिन बिहारी दास।

ଇହାଦେ ଗୋଟେ ଜରୁରୀ ସୂଚନା। ଏନ୍ଡିଏ ସରକାରଙ୍କ 12 ବରଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ସମ୍ବଲପୁର ଆସନ୍ତାକାଲିଠାରୁ ସବୁଦିନ ପ୍ରସାର କରିବା 12 ବରଷ ଭରିଛି ହସ। ଇଟା ସବୁଦିନ ଘର ସଂସାର ଜୀବବାଣୀ ଆର୍ କୃଷି ସଂସାରରେ ପ୍ରସାରିତ ହେବା। ସୂଚନାଟି ଇନୁ ଶେଷ ହେଲା। ଶ୍ରୋତାମାନେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍। ଇହାଦେ ଗୀତକେ ଗାଇଛନ୍ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଆର୍ ବିଭୂତିଭୂଷଣ ପଟ୍ଟନାୟକ, ଲେଖା ଲାଲ ରତ୍ନାକର ସିଂ।

ଆକାଶବାଣୀ ସମ୍ବଲପୁର ଶ୍ରୋତାମାନଙ୍କୁ ଏହାତେ ସ୍ୱାଗତ। ହିନ୍ଦୀ ସିନେମା ଗୀତକେ ନେଇକରି ଆମର କାର୍ଯ୍ୟକ୍ରମ ଖୁଲା ଝରକା ଥି ପହେଲା ଗୀତଟା ଶୁଣବେ ସିନେମା ମର୍ଡର ଟୁ। ଗୀତକେ ଗାଇଛନ୍ ଆର୍ ସଙ୍ଗୀତ ଦେଇଛନ୍ ହର୍ଷିତ ସକ୍ସେନା, ଲେଖା ସୈଦ କ୍ୱାତ୍ରୀ।

ଶ୍ରୋତାବନ୍ଧୁ, ଆମେମାନେ ଇହାଦେ ଇଲେକ୍ଟ୍ରୋନିକ୍ସ ଯୁଗରେ ପହଞ୍ଚିଲୁନ। ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସବୁ କାମକେ ସମ୍ଭବ କରିଦେଲାନ। ସେ କମ୍ପ୍ୟୁଟର ବ୍ୟବହାରନୁ ମୂଲ କରି ହସ୍ପିଟାଲନେ ଅପରେସନ୍ କରବାର ତକ୍ ସବୁନୁ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ହେଉଛେ। ମନୁଷ୍ ନିଜର ଘର ବନାବାର୍ ଲାଗି, ରାସ୍ତା କରବାର୍ ଲାଗି ଗଛମାନେ କାଟୁଛେ। ସୁବିଧାବାଦୀ ହେଇକରି ଜାଗା ଜାଗାନେ କଲକାରଖାନାମାନେ ଚାଲୁଛେ ନିଜର ଦରକାରୀ ଜିନିଷ ତିଆରି କରବାର୍ ଲାଗି। ଶ୍ରୋତାବନ୍ଧୁ, କେବେ ଭାବିଛନ୍ ଇତାର୍ ଲାଗି ଆମର ପରିବେଶ ଉପରେ କାଣା ପ୍ରଭାବ ପଡ଼ୁଥିବା?

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ପରିବେଶ ବିଜ୍ଞାନୀମାନେ ପରିବେଶକେ ନେଇକରି ବହୁତଟେ ଗବେଷଣା କରୁଛନ୍। ସାରା ପୃଥିବୀନେ କ୍ୟୋଟୋ ପ୍ରୋଟୋକଲ, ମଣ୍ଟ୍ରିଲ ପ୍ରୋଟୋକଲ ଲେଖେନ୍ ଏଗ୍ରିମେଣ୍ଟମାନେ ହେଉଛେ। ଇ ପରିବେଶକେ ନେଇକରି ସବୁ ଦେଶ ଇ ଏଗ୍ରିମେଣ୍ଟକେ ସ୍ୱାକ୍ଷର କରିଛନ୍ ନିଜର ଅଙ୍ଗାରକାମ୍ଳ ପରିମାଣକେ କମାବାର୍ ଲାଗି। ସବୁ ବରଷ କନ୍ଫରେନ୍ସ ଅଫ୍ ପାର୍ଟିସ୍ମାନେ COP ବୈଠକମାନେ ହେଉଛେ ଆମର ଇ ପରିବେଶ ବିଷୟ ସଚେତନ କରବାର୍ ଲାଗି।

ଇନୁ ଶେଷ ହେଲା ହିନ୍ଦୀ ସିନେମା ଗୀତକେ ନେଇକରି ଆମର କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ସମ୍ବଲପୁର ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 317.5 meter ତଥା 945 kHz ତଥା FM ମହାନଦୀ 101 MHz। ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଅନ୍ଲାଇନ୍ ଆପ୍ରେ ମଧ୍ୟ ଉପଲବ୍ଧ। ଆରମ୍ଭ କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଫନା। କଣ୍ଠଶିଳ୍ପୀ ହେଲେ କୈଲାସ ଖେର ଏବଂ ସାନ୍, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା ପ୍ରସୂନ ଯୋଶୀ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର କ୍ୟା ଦିଲ୍ ନେ କହା, କଣ୍ଠଦାନ କରିଛନ୍ତି ଶାନ୍ ଏବଂ ସଞ୍ଜୀବନୀ, ସଙ୍ଗୀତ ହିମେଶ ରଶ୍ମିଆ, ଗୀତ ରଚନା ସଞ୍ଜୟ କେଲ୍।

କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ସମ୍ବଲପୁର ଆସନ୍ତାକାଲିଠାରୁ ପ୍ରତ୍ୟେକ ଦିନ ପ୍ରସାରଣ କରିବ 12 ବରଷ ଭରିଛି ହସ। ଏହାର ପ୍ରତ୍ୟେକ ଦିନ ଘର ସଂସାର, ଯୁବବାଣୀ ଏବଂ କୃଷି ସଂସାରରେ ପ୍ରସାରିତ ହେବ। ସୂଚନାଟି ଶେଷ ହେଲା। ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଫିଜା, କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ ଏବଂ କର୍ସନ, ସଙ୍ଗୀତ ଅନୁମଲ୍ଲୀ, ଗୀତ ରଚନା ତେଜପାଲ କୌର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର କହନା ପ୍ୟାର ହେ। କଣ୍ଠଶିଳ୍ପୀ ହେଲେ ଲକି ଅଲି ଏବଂ ରମ୍ୟା। ସଙ୍ଗୀତ ରାଜେଶ ରୋଶନ, ଗୀତ ରଚନା ଇବ୍ରାହିମ ଅସ୍କ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର କୋଇ ମିଲ୍ ଗୟା। କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ରାଜେଶ ରୋଶନ। ଗୀତ ରଚନା ଦେବ କୋହଲି।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ସୁରେନ୍ଦ୍ର କୁମାର ମିଶ୍ର, ଗୀତ ରଚନା ଅରକ୍ଷିତ ଧରୁଆ।

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ସୁରେନ୍ଦ୍ର କୁମାର ମିଶ୍ର ଏବଂ ରବୀନ୍ଦ୍ର ମହାନନ୍ଦ। ଗୀତଗୁଡ଼ିକୁ ରଚନା କରିଥିଲେ ଲକ୍ଷ୍ମୀନାରାୟଣ ପଣ୍ଡା, ଅରକ୍ଷିତ ଧରୁଆ ଏବଂ ହରିହର ପୋଡ଼।

ଯାହାର ଲକ୍ଷ୍ୟ ହେଉଛି ଶିଶୁକନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି। 2011 ଜନଗଣନା ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଙ୍ଗ ଅନୁପାତ ପ୍ରତି 1000ଟି ପୁଅଙ୍କ ମଧ୍ୟରେ 927 ଜଣ ଝିଅ, ଯାହା ଉଲ୍ଲେଖନୀୟ ଭାବେ 918କୁ ହ୍ରାସ ଘଟିଛି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଶିଶୁ କନ୍ୟା ପାଇଁ ଲିଙ୍ଗଗତ ଅସାମାନ୍ୟତାର ଦୂରୀକରଣ ଏବଂ ସମାଜରେ ତିଷ୍ଠି ରହିବା, ସୁରକ୍ଷା ନିଶ୍ଚିତ କରିବା, ଶିକ୍ଷିତ କରିବା, ପୁଷ୍ଟିକରଣରେ ଉନ୍ନତି ଏବଂ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇବା।

0: ଶ୍ରୋତାଭଉଣୀ, ଚାଲନ୍ତୁ ଶୁଣିବା ଏକ ଆଲୋଚନା, କିଛି ସୁଆଦିଆ ଜଳଖିଆର ପ୍ରସ୍ତୁତି। କହିବେ ଜ୍ୟୋତ୍ସ୍ନାମୟୀ ପଣ୍ଡା।
1: ମୋ ନାଁ ଜ୍ୟୋତ୍ସ୍ନାମୟୀ ପଣ୍ଡା, ମୁଁ ସମ୍ବଲପୁର ବାସିନ୍ଦା। ମୁଁ ଆଜି ଆମର କିଛି ପାରମ୍ପରିକ ଓ କିଛି ଆଧୁନିକ ଜଳଖିଆ ବିଷୟରେ କହିବାକୁ ଚାହୁଁଛି। ତାହା ପ୍ରସ୍ତୁତ ପ୍ରଣାଳୀ ଓ ତା'ର ଯେଉଁ ଜିନିଷ ସବୁ ଦରକାର ହୁଏ ସବୁଯାକ ବିଷୟରେ କହିବି। ଆଜିର ଜଳଖିଆରେ ମୁଁ ପ୍ରଥମେ ସୁଆଁ ଉପମା ତିଆରି କରିବି। ଏହା କିପରି ତିଆରି ହୁଏ ତାହା ମୁଁ ବର୍ତ୍ତମାନ କହୁଅଛି। ଆବଶ୍ୟକ ସାମଗ୍ରୀ ଚାରି ଜଣଙ୍କ ପାଇଁ ସୁଆଁ 250 ଗ୍ରାମ, ରିଫାଇନ୍ ତେଲ 50 ମିଲିଲିଟର, ଚଣା ଡାଲି 2 ଛୋଟ ଚାମଚ, ବିରି ଡାଲି 2 ଛୋଟ ଚାମଚ, ଜିରା ଅଧା ଚାମଚ, ସୋରିଷ ଅଧା ଚାମଚ, ଭୁର୍ସୁଙ୍ଗା ପତ୍ର, ପିଆଜ 2 ଗୋଟି, ଅଦା ଛୋଟ ଖଣ୍ଡେ, କଞ୍ଚାଲଙ୍କା 2ଟି, ଶୁଖାଲଙ୍କା 2ଟି, ଗାଜର ଗୋଟିଏ, ଫୁଲକୋବି 4 ପାଖୁଡ଼ା, କ୍ୟାପ୍ସିକମ୍ ଗୋଟିଏ, ଗ୍ରୀନ୍ ମଟର ଅଧ କପ୍, ଗୋଟେ ଲେମ୍ବୁ ଗୋଟିଏ, ଧନିଆ ପତ୍ର ଅଳ୍ପ, ଚିନାବାଦାମ ଅଧ କପ୍, ଲୁଣ 2 ଚାମଚ ଓ ହଳଦୀ ଗୁଣ୍ଡ 1 ଚାମଚ। ସୁଆଁ ଇଂରାଜୀରେ ଏହାକୁ ଲିଟିଲ୍ ମିଲେଟ୍ କହନ୍ତି। ଏହା ଏକ ପ୍ରକାର ଶସ୍ୟ। ଏଥିରେ ଭିଟାମିନ୍, ମିନେରାଲ୍ସ ଓ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଉପକାରୀ। ଏହା ଗ୍ଲୁଟେନ୍ ଫ୍ରି ହୋଇଥିବାରୁ ଖାଦ୍ୟ ନଳୀରେ ଜମା ହୁଏ ନାହିଁ ଓ କନ୍ଷ୍ଟିପେସନ୍ ସମସ୍ୟା ଦୂର କରେ। ବର୍ତ୍ତମାନ ଆମେ ପ୍ରସ୍ତୁତି ପ୍ରଣାଳୀ କହିବା। 250 ଗ୍ରାମ ସୁଆଁ ନେଇ ଭଲ ଭାବରେ ଧୋଇ 4 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇ ଦେବା। ବତୁରିଲା ପରେ ତାକୁ ଚାଙ୍ଗୁଡ଼ିରେ ଛାଣିଦେବା। ପ୍ରଥମେ ପିଆଜ, ଅଦା, ଗାଜର, ଫୁଲକୋବି ଓ ଲଙ୍କାକୁ ଛୋଟ ଛୋଟ କାଟି ଗୋଟିଏ ପ୍ଲେଟ୍ରେ ଅଲଗା କରି ରଖିବା। ତାପରେ ଗ୍ୟାସ୍ ଚୁଲି ଜାଳି ପ୍ରେସର୍ କୁକର୍ରେ 0.5 ଲିଟର ପାଣି ଦେଇ ବସାଇଦେବା। ପାଣି ଫୁଟିଗଲା ପରେ ସୁଆଁକୁ ଏଥିରେ ପକାଇ ଦେଇ ଗୋଟିଏ ହ୍ୱିସିଲ୍ ମାରିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ତାପରେ ଗ୍ୟାସ୍କୁ ବନ୍ଦ କରିଦେବା। ଗୋଟିଏ ମୋଟା କିମ୍ବା ନନ୍ଷ୍ଟିକ୍ କଡ଼େଇ ଗ୍ୟାସ୍ ଚୁଲି ଉପରେ ବସାଇଦେବା। କଡ଼େଇ ଗରମ ହେଲା ପରେ ସେଥିରେ 5 ଚାମଚ ରିଫାଇନ୍ ତେଲ ପକାଇବା। ଅଧା କପ୍ ଚିନାବାଦାମ ମଞ୍ଜି ଏହି ତେଲରେ ଭାଜି ତାକୁ ବାହାର କରିଦେବା। ବର୍ତ୍ତମାନ ସେଥିରେ 2 ଚାମଚ ଚଣା ଡାଲି, 2 ଚାମଚ ବିରି ଡାଲି, କିଛି ଗୋଟା ସୋରିଷ, କିଛି ଗୋଟା ଜିରା ପକାଇବା। ଜିରା ଓ ସୋରିଷ ଫୁଟିଗଲା ପରେ ପିଆଜ, ଲଙ୍କା, ଅଦା ଓ ଭୁର୍ସୁଙ୍ଗା ପତ୍ର ପକାଇ ତାକୁ କମ୍ ଆଞ୍ଚରେ ଭଲ ଭାବରେ ଭାଜିବା। ଏହା ଭାଜି ହେଲା ପରେ ସେଥିରେ ଗାଜର, ଫୁଲକୋବି, କ୍ୟାପ୍ସିକମ୍, ଗ୍ରୀନ୍ ମଟର ଇତ୍ୟାଦି ପରିବା ଦେଇ କିଛି ସମୟ ଭାଜିବା। ଏହାପରେ ଅଳ୍ପ ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଦେଇ ପ୍ରେସର୍ କୁକର୍ରେ ଥିବା ସୁଆଁକୁ ସେଥିରେ ପକାଇଦେବା। କିଛି ଲେମ୍ବୁ ରସ ଆ ଉପରେ ଦେଇଦେବା। ବର୍ତ୍ତମାନ ତାକୁ ଭଲ ଭାବରେ ଓଲଟ ପାଲଟ କରି ମିଶାଇଦେବା। ସବୁ କିଛି ଭଲ ଭାବରେ ମିଶିଗଲା ପରେ ତାକୁ କଡ଼େଇରୁ କାଢ଼ି ଅନ୍ୟ ଏକ ପାତ୍ରରେ ରଖିଦେବା ଓ ଗ୍ୟାସ୍କୁ ବନ୍ଦ କରିବା। ତା ଉପରେ କିଛି ଧନିଆ ପତ୍ର କାଟିକିରି ଚିନାବାଦାମ ଯେଉଁ ଭଜା ହେଇଥିବ ତାକୁ ଦେଇ ସଜାଇ ଦେବା। ଏହାକୁ ଦହି କିମ୍ବା ଟମାଟୋ ସସ୍ ସାଙ୍ଗରେ ଖାଇଲେ ବହୁତ ସୁସ୍ୱାଦୁ ଲାଗେ। ଏହାକୁ ଆମେ ଉପବାସରେ ମଧ୍ୟ ଖାଇପାରିବା। ଆଉ ଏଥିରେ ପିଆଜ ଦେବା ନାହିଁ, ଆଉ ଲୁଣ ଜାଗାରେ ସନ୍ଧବ ଲୁଣ ଦେବା, ତାହେଲେ ଆମେ ଉପବାସରେ ମଧ୍ୟ ଖାଇପାରିବା। ଏହା ଏକ ସୁସ୍ୱାଦୁ, ପୁଷ୍ଟିକର ଓ ଦେହ ପାଇଁ ହିତକାରୀ ଖାଦ୍ୟ ଅଟେ। ଏହି ଜଳଖିଆଟି ବହୁତ ସହଜରେ ହଜମ ହୁଏ ଆଉ ସମସ୍ତଙ୍କୁ ଭଲ ଲାଗେ। ବର୍ତ୍ତମାନ ଆମେ ସୁଆଁ କ୍ଷୀରି ତିଆରି କରିବା। ସୁଆଁକୁ ଭଲ ଭାବରେ ଧୋଇ 4 ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦେବା। ଏହା ବତୁରି ଗଲା ପରେ ଗୋଟିଏ ଚାଳୁଣିରେ ତାକୁ ଛାଣିଦେବା। ବର୍ତ୍ତମାନ ଗୋଟିଏ ମୋଟା କଡ଼େଇ ଗ୍ୟାସ୍ ଉପରେ ବସାଇ ଦେବା। କଡ଼େଇ ଗରମ ହେବା ପରେ ସେଥିରେ 2 ଚାମଚ ଗୁଆ ଘିଅ ଦେଇ ସେଥିରେ ସୁଆଁକୁ ଭଲ ଭାବରେ ଧୀରେ ଧୀରେ ଭାଜିବା। ଯେପର୍ଯ୍ୟନ୍ତ ଏହା ସୁନେଲି ରଙ୍ଗ ହୋଇନାହିଁ ତାକୁ ଭାଜୁଥିବା। କମ୍ ଜାଳରେ ଏହା ଭାଜିଲେ ଭଲ ହୁଏ। ବର୍ତ୍ତମାନ ସେଥିରୁ 1 ଲିଟର ସିଝା କ୍ଷୀର ପକାଇବା। ଏହାକୁ 15 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇବା। 15 ମିନିଟ୍ ଫୁଟାଇଲା ପରେ ସୁଆଁଟି ସିଝିଯାଇଥିବ। ଏହା ଭଲ ଭାବରେ ସିଝିଗଲା ପରେ ସେଥିରେ ମିଲ୍କମେଡ୍ 10 ଚାମଚ ଚିନି 100 ଗ୍ରାମ ପକାଇ ତାକୁ ଲଗାତାର ଭଲ ଭାବରେ ଘାଣ୍ଟି 10 ମିନିଟ୍ ପର୍ଯ୍ୟନ୍ତ ଫୁଟାଇବ। ଫୁଟିଲା ପରେ ଗ୍ୟାସ୍କୁ ବନ୍ଦ କରିଦେବ। ତାପରେ କିଛି କାଜୁକୁ ଘିଅରେ ଭାଜି ଏଥିରେ ପକାଇବ। ବାଦାମକୁ ମଧ୍ୟ ଖଣ୍ଡ ଖଣ୍ଡ କାଟି ପକାଇବ। ଆଉ କିଛି ଅଳେଇଚ ଗୁଣ୍ଡ 1/2 ଚାମଚ ଖଣ୍ଡେ ଉପରେ ପକାଇ ମିଶାଇଦେବ। ଏହା ଥଣ୍ଡା ହେଲା ପରେ ପରଶିବ। ଏହା ବହୁତ ସୁସ୍ୱାଦୁ ଓ ରୁଚିକର ଖାଦ୍ୟ ଅଟେ। ବର୍ତ୍ତମାନ ଆମେ ଆଉ ଗୋଟିଏ ଆମର ପାରମ୍ପରିକ ପିଠା ତିଆରି କରିବା। ଏଇଟା ହେଉଛି ପଲମ ଚିତଉ ପିଠା। ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ, ନଡ଼ିଆ, କ୍ଷୀର, କାଜୁ କିସମିସ, ଅଳେଇଚ ଗୁଣ୍ଡ, ଚିନି। ବର୍ତ୍ତମାନ ଏହାର ପ୍ରସ୍ତୁତ ପ୍ରଣାଳୀ ମୁଁ କହିବି। ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ବତୁରାଇ ଦେବା ଓ ନଡ଼ିଆକୁ କୋରିଦେବା। ଚାଉଳ ବତୁରି ଗଲା ପରେ ଓ ନଡ଼ିଆକୁ ମିଶାଇ ଗ୍ରାଇଣ୍ଡରରେ ଚିକ୍କଣ କରି ବାଟିଦେବା। ପିଠଟି ବେଶୀ ମୋଟା ବା ପତଳା ହେବ ନାହିଁ। ଏଥିରେ କିଛି ଲୁଣ ଦେଇଦେବା ସ୍ୱାଦ ପାଇଁ। ପଲମରେ କମ୍ ଆଞ୍ଚରେ ଚୁଲିରେ ବସାଇ ଗୋଟିଏ ଗୋଟିଏ କରି ଏହାକୁ ତିଆରି କରିବା। ଏହା ତିଆରି କରିବା ପୂର୍ବରୁ ଏହି ପିଠକୁ 1/2 ଘଣ୍ଟା ପର୍ଯ୍ୟନ୍ତ ଘୋଡ଼େଇକରି ରଖିଦେବା। ଆଉ କ୍ଷୀରକୁ ଭଲ ଭାବରେ ଫୁଟାଇ ଥଣ୍ଡା କରିବା। ପଲମରେ ଗୋଟିଏ ଗୋଟିଏ ଚିତଉ ପିଠା କରି ଏହି କ୍ଷୀରରେ ପକାଇଦେବା। ସବୁତକ ହୋଇସାରିଲା ପରେ ସେଥିରେ କିଛି ଖୁଆ ବା ରାବିଡ଼ି ଦେଇଦେବା। ଆଉ ଉପରେ କିଛି ଅଳେଇଚ ଗୁଣ୍ଡ ଦେବା। ଏହା ବହୁତ ସୁସ୍ୱାଦୁକର ମିଠା ଜାତୀୟ ଖାଦ୍ୟ ଅଟେ। ଆମ ଓଡ଼ିଶାରେ ବହୁତ ରକମର ପିଠା ତିଆରି ହୁଏ। ସେ ମଧ୍ୟରେ କାକରା, ମଣ୍ଡା ପିଠା ବହୁତ ଆଗରୁ ଆମ ପୂର୍ବପୁରୁଷ, ଆମ ଆଈ ମା ମାନେ ସମସ୍ତେ ତିଆରି କରୁଥିଲେ। ସେ ଭିତରୁ ମୁଁ ଗୋଟିଏ ପିଠା କହିବି, କିନ୍ତୁ ସେଇଟା ଅଟାରେ ନକରି ସୁଜିରେ ନକରି ମୁଁ ବାଜରା ଗୁଣ୍ଡରେ କରିବାକୁ ଚାହୁଁଛି। ଏଥିରେ ଆବଶ୍ୟକ ସମୟରେ ବାଜରା ଗୁଣ୍ଡ, ଗୁଡ଼ ଓ ରିଫାଇନ୍ ତେଲ, ପାନମୋହରୀ ଗୁଣ୍ଡ ଲାଗିଥାଏ। ପ୍ରଥମେ ଚୁଲିରେ ଗୋଟେ କଢ଼େଇରେ ପାଣି ବସାଇବା। ପାଣି ଫୁଟିଗଲା ପରେ ଗୁଡ଼ ଦେଇଦେବା। ଗୁଡ଼ଟି ଭଲ ଭାବରେ ମିଳେଇ ଗଲା ପରେ ସେଥିରେ ବାଜରା ଗୁଣ୍ଡ ଦେଇ ତାକୁ ଭଲ ଭାବରେ ଜନ୍ତୁଣି ଘାଟିବା। ଜନ୍ତୁଣିଟି ଭଲ ଭାବରେ ସିଝିଗଲା ପରେ ସେଥିରେ ଅଳ୍ପ ଲୁଣ ଆଉ ପାନମୋହରୀ ଗୁଣ୍ଡ କିଛି ପକାଇବା, ଅଳେଇଚ ଗୁଣ୍ଡ ବି ପକାଇବା। ଆଉ ତାକୁ କିଛି 2 ଚାମଚ ଖଣ୍ଡେ ତେଲ ଦେଇ ଭଲ ଭାବରେ ଘାଣ୍ଟିବା। ସେଟା ଅଳ୍ପ ଥଣ୍ଡା ହେଇଗଲା ପରେ ତାକୁ ହାତରେ ଚକୁଟି ରଖିବା। ତାପରେ ଆଉ ଗୋଟିଏ କଢ଼େଇ ନେଇ ଚୁଲିରେ ବସାଇ ସେଥିରେ ରିଫାଇନ୍ ତେଲ ନହେଲେ ଘିଅ, ତାପରେ କାକରା ଗୁଡ଼ିକୁ ଗୋଟେ ଗୋଟେ କରି ହାତରେ ତିଆରି କରି ତେଲରେ ଛାଣିବା। ଏହା ମଧ୍ୟ ବହୁତ ସ୍ୱାସ୍ଥ୍ୟକର ଓ ସୁସ୍ୱାଦୁ ଖାଦ୍ୟ ଅଟେ। ବର୍ତ୍ତମାନ ଆମେ ଲାଉ ପୋଡ଼ ପିଠା ତିଆରି କରିବା। ଏଥିପାଇଁ ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ, ନଡ଼ିଆ, ଚିନି, କାଜୁ, କିସମିସ, ଇଲାଇଚି ଗୁଣ୍ଡ, ଗୁଆ ଘିଅ ଓ ଛେନା ଦରକାର ହୁଏ। ପ୍ରଥମେ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ବତୁରାଇ ଦେବା। ଲାଉକୁ କୋରିଦେବା, ନଡ଼ିଆକୁ କୋରିଦେବା। ଚାଉଳ ବତୁରି ଗଲା ପରେ ଭଲ ଭାବରେ ଚିକ୍କଣ କରି ବାଟିଦେବା। ବର୍ତ୍ତମାନ ଗୋଟିଏ ବଡ଼ ଜାଗାରେ ପିଠଉ, ଲାଉ କୋରା, ନଡ଼ିଆ କୋରା, ଛେନା, କାଜୁ କିସମିସ, ଅଳେଇଚ ଗୁଣ୍ଡ, 2 ଚାମଚ ଘିଅ, ଚିନି ସବୁଯାକ ମିଶାଇ ଦେବା। ଏହା 10 ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇକରି ରଖିଦେବା। ବର୍ତ୍ତମାନ ଗୋଟିଏ ମୋଟା ଫ୍ରାଇଂ ପ୍ୟାନ୍ ନେଇ ଚୁଲିରେ ବସାଇବା। ଏଥିରେ ଖଣ୍ଡେ କଦଳୀ ପତ୍ର ଦେଇଦେବା। କଦଳୀ ପତ୍ର ନହେଲେ ବି ଅନ୍ୟ କିଛି ପତ୍ର ଦେଲେ ବି ହୁଏ। ଭଲ ଭାବରେ ତା ଉପରେ ପିଠଉକୁ ଢାଳିଦେବା। ଟିକେ ଗରମ ହେଲା ପରେ ଆଞ୍ଚକୁ 30 ମିନିଟ୍ ପର୍ଯ୍ୟନ୍ତ କମ୍ କରି ଏହାକୁ ବସାଇଦେବା। ଗୋଟେ ପାଖ ହେଇଗଲା ପରେ ତାକୁ ପୁଣି ଅନ୍ୟ ଏକ ପ୍ୟାନ୍ରେ ଓଲଟାଇ ଦେବା। ପୁଣି 10 ମିନିଟ୍ ଖଣ୍ଡେ ବସିଲା ପରେ ଏହି ପିଠାଟି ତିଆରି ହେଇଯିବ। ଥଣ୍ଡା ହେଲା ପରେ ଏହାକୁ ଖଣ୍ଡ ଖଣ୍ଡ କାଟି ଖାଇହେବ।
0: ଶୁଣିଲେ ଆଲୋଚନା କିଛି ସୁଆଦିଆ ଜଳଖିଆ ପ୍ରସ୍ତୁତି କହିଲେ।

0: ଆକାଶବାଣୀ ସମ୍ବଲପୁର ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।

0: ବୈଦେଶିକ ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋହାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10,00,000 ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 ତାରିଖରୁ 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000 ଅଧିକ ଯୁବବର୍ଗ ପଞ୍ଜିକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜିକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟଠାରେ 18,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍କିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିଭିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିଭିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଠିଯୋଦ୍ଧା ବିନେଶ ଫୁକୁଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାୟର କରାଯାଇଥିଲା। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି ହାଇକୋର୍ଟ ତାଙ୍କ ଆଦେଶରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯିବାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ। ମହିଳା ମୁଷ୍ଟିଯୋଦ୍ଧା ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ବିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏବଂ ସେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ। ଏହି ପଦକ୍ଷେପକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ କୁସ୍ତି ମହାସଂଘ ଦ୍ୱାରା ଆଗତ ଆବେଦନ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟହ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29 ଲକ୍ଷ ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 3,90,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Energy, security, trade and investment top the agenda of Prime Minister Narendra Modi's talks with Acting President of Venezuela, Delcy Rodriguez, in New Delhi. Northeastern Council's meeting underway in Shillong. Union Home Minister Amit Shah chairs deliberations on tourism, agriculture, economic corridor development, infrastructure and connectivity. Veteran film producer Pehlaj Nihalani passes away. Republicans and Democrats jointly seek to end President Donald Trump's military action in Iran. U.S. House of Representatives passes resolution. Southwest monsoon sets in over Kerala. And first World Yoga Sun Sports Championship to begin in Ahmedabad this evening. Prime Minister Narendra Modi held wide-ranging discussions today with Acting President of Venezuela, Delcy Rodriguez, in New Delhi. In a social media post, the Ministry of External Affairs said the leaders

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଆଇଜିଆଇଟି ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ। ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକର ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିଭିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ୍ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ, କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ

0: ସଂଖ୍ୟାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
1: ଆସନ୍ତା ବର୍ଷେ 2 ବର୍ଷ ଭିତରେ ଆମେ କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ। ଆଜି ପ୍ରଥମ ଥର ପାଇଁ ଗୋଟିଏ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେଥିରେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ ପେଟ୍ରୋଲିଂ।
0: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପଭିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପଭି ନିଆଯାଇଛି। ଏହି କ୍ରମରେ ଆଇଜିଆଇଟି ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ୍ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣି ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20 ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି।

ପୁରୀଠାରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାମାନେ ଏତେବେଳେ ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଆ ଅବ ଲୌଟ ଚଲେ। କଣ୍ଠଶିଳ୍ପୀ ହେଲେ ଅଲକା ୟାଗ୍ନିକ, ସଙ୍ଗୀତ ନଦୀମ ଶ୍ରବଣ, ଗୀତ ରଚନା ସମୀର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଆସିକି କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୁଏଲ ଏବଂ କୁମାର ସାନୁ। ସଙ୍ଗୀତ ନଦୀମ ଶ୍ରବଣ, ଗୀତ ରଚନା ସମୀର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ଖାକି କଣ୍ଠଦାନ କରିଛନ୍ତି ଅର୍ଣ୍ଣବ ଚକ୍ରବର୍ତ୍ତୀ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ରାମ ସମ୍ପଦ, ଗୀତ ସମୀର।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।

0: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର ମହାପୁରୁଦ ଜନମ ଚିଚକିଚି ବାକେନ୍ ଯେତେର୍ଗେ ହନ୍ୟଣ୍ଟା କର୍ମେ ଭି ଚିଚକିଚି ଇଦାର ନାମ ଯେତେ ଦେବା ଆଦାତ ହେଲେ ଏଙ୍ଘେ କର୍ମେ ଯାହାର ଆଦାଧୀନ ମାନ ବୋଲିକିରି ଯଦି ନାମ ଭାବତ ହେଲେ ଆଦାତ ଟିକେ ଠିକ୍ ମାଲ ମାନି ଏନ୍ଦେର୍ଗେ ଯେ ନାମ ଯଦି ନାଲ୍ଖୁ ନାନତ ନାମେ ନାଲ୍ଖୁ ହିସାବନୁ ଆ କର୍ମେ ଧି ବାଦଲାର ତା ନାମ ଯାହା ବନ୍ କାମା ଆଙ୍ଗାଲ ଦାତ ଯାହା କାମନା କଥା ଆଦାତ ନିଜର ମିଆଁ ଆତିଲି ନାମ ଯାହା କାମତ ଆଦାନ ନାମ ହାକ୍ଷତ ଆଦିକି ଲେଖେନ୍ ତା ତେଙ୍ଗା ଖାତିର କିଛି ଯେ ଚା ହୟ ହେଲେ କାନ ହୟ ହନ୍ନେଦୁ ତା ଏ କଥା ବନ୍ ନାମ ଧ୍ୟାନ ଚିନା କଥା ହେଲେ ଭିଲ୍ ଏକାବଦ ମାନ୍ନାର ଆଦାଦ ମାନଦ ଆ ଯାହା ବି ମାନ୍ନା ନାମେ ଜିଆନୁ ଅନେକ କଥା ବାରି ଦୁଃଖ ବାରି ସୁଖ ବାରି ଆ ଭିତରେ ବି ନାମାନ ଉଜାଗେ ଲାଗି ତା ହନ୍ନେ ସୁଖ ଦୁଃଖ ବନ୍ ହୋଇକିରି ଏକାନେ ଉଜା ଖାତିର କିଛି ଆରୁ ନିଜର ମେହନତ ନୁ ଏକାନେ ଅସୁବିଧା ନୁ ରାଇକିରି ଭିଲ୍ ଏକାନେ ପାଠ ସାଠ ପାଠଚାରାରୁ ସହର ନୁ ନକରି ନାନିକିରି ଏକାନେ ତମେ ଆଡ଼ପାପାଲି ନାଞ୍ଜାର ହନ୍ୟ ଅଣ୍ଟାଇନ୍ ନା କଥା ମେନତ ଆ ଆଜ୍ଞା ଘର ମାନାଲନାର ପରଦେଶୀ କିସାନ ତାବାରା ତମେ ଗାନେ ଦୁଇ ଚାର ପଦ କାଛ ନେଖରତ
1: ନମସ୍କାର ଆଘେ ନାମେ ପରଦେଶୀ କିସାନ ଆଉ ଆଗିଲି ତ ଏନ୍ ଚାରଶାଳୀ ନୁ ପାଳାଲ ଗାନ ଆଉ ଚାରଶାଳୀ ତିନ ୟୁପି କେ ଗେରକାନ ୟୁପି ବାଜକୁନ ପହିଲାଗିରି ଏନ୍ ତିନ କ୍ଲାସ ନୁ ଏଡମିସନ ଅଛିକାନ ଚାରଶାଳୀ ରାଚା ଦିଆ ଆଉ ଏନ୍ ତିନ ତିନ କ୍ଲାସ ନୁ ଚାରଶାଳୀ ନୁ ରାଜକାନ ଆଉ ଆସ୍ତିନ ଛଅ ଏମ୍ଇ କା ଲାଗେ ମାଇନର କା ଲାଗେ ଆଉ ଗୋଟେ ଆର ଘଣ୍ଟା ପଦାଗେ କେରକାନ ଏକା ଏକା ଆଉ ଆସାନ ଦୁଇ ବର୍ଷ ଏମ୍ଇ ହାକ୍କାନ ପାଳଚକାନ ଆସ୍ତିନ ହାଇସ୍କୁଲ ଅଣ୍ଡା ଚାହାନୁ ରହି କାଲା ହାଇସ୍କୁଲ ବୋଲିକିରି ଆ ହାଇସ୍କୁଲ ନୁ ନାଁ ଆମେ ଲେଖିଥାନ ବାଷଠି ନୁ ହେଲେ ବାଷଠି ଦିନ ଏମାନେ ଆ ହାଇସ୍କୁଲଟା ଚାର ନମ୍ବର ବ୍ୟାଚ୍
0: ଯେ ହାଇସ୍କୁଲ ଏକା ପଦାନ୍ତ
1: କାଲା
0: କାଲା କଲା ଆଚ୍ଛା ପଦା କି ନାମେ କଲା ଦୁ
1: କଲା
0: ନିମେ ପଦା ବୋଧ
1: ହଁ ଆମେ ପଦା କୁଲସରା ରାଜା
0: ଆଚ୍ଛା
1: ରେଙ୍ଗାଲ ଡେମ ନୁ ହସରକାମ ରେଙ୍ଗାଲ ଡେମ ନୁ ଭାସରିକିରି ଜମନଗିରା ଚାହାନୁ ଅତଲାମ
0: ହେଲେ ଜମନଗିରା ଚାହାନୁ ଏକା ପଦା ଦୋ ନିମେ
1: କରସଡା ନୁ ଆମେ ଆଡ଼ପାଦ ଆକୁନ
0: ଜମନଗିରା ବ୍ଲକ ନୁ
1: ଜମନଗିରା ବ୍ଲକ ନୁ
0: ହଁ ଇ ନାମେ ସମ୍ବଲପୁର
1: ଜିଲ୍ଲା ସମ୍ବଲପୁର
0: ହେଲେ ହଁ ବୋଲେ ହୁସିନ ବରକାର ନୁ ପାର୍ଟସ କାର ଆଜ୍ଞା ଆଚ୍ଛା
1: ହଁ ହେଲେ
0: କଲା ହାଇସ୍କୁଲ ନୁ
1: କଲା ହାଇସ୍କୁଲ ନୁ ପାର୍ଟସ କାର ଆଉ କଲା ହାଇସ୍କୁଲ ତିନ ପାସ୍ ଆଉଟ୍ ମଞ୍ଚିକା ନାଁରୁ ଛଅଷଠି ନୁ ଏନ୍ ଉର୍କାନ ହାଇସ୍କୁଲ ତିନ ଆଉ ଚାକିରି ଲାଗାନ ଇଆ ଇଆ ଦରଖାସ୍ତ ନାଞ୍ଜିକାନ ବେଲେ ଇ ବି ଏସ୍ ଏନ୍ ଏଲ୍ ନୁ ଆଗଲି ତ ଟେଲିଫୋନ୍ ରାଚା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏବେ ଇଦ ବନାଲି ବି ଏସ୍ ଏନ୍ ଏଲ୍ ମଞ୍ଜାକେରା ବି ଏସ୍ ଏନ୍ ଏଲ୍ ତିନ ଆସାନ ଡି ଇ ଟି ଅଫିସ୍ ନୁ ରାଜକାନ ଆଗଲି ତିନ ପାଛିଲି ଆର୍ ଡି ଇ ଟି ନୁ ହିଁ ରାଜକାନ ମୁଁ ରିଟାୟାର୍ଡ଼ ମଞ୍ଜିକାନାରୁ ତା 2009 ରିଟାୟାର୍ଡ଼ ମଞ୍ଜିକାନାରୁ ସମ୍ବଲପୁର ନୁ 20 ଘଣ୍ଟା କାମ ଆଉ ଆସାନେ
0: ତାମାନେ ସମ୍ବଲପୁର ନୁ ହିଁ ରାଲଦାର ମେଲେ ହେଲେ ଚାକିରି ବାକିରି ଯେନ୍ ନିମ୍ ରାଞ୍ଜକାର ଡି ଇ ଟି ଅଣ୍ଟା ବାଜକାର ଡି ଇ ଟି ବାକି ମୁଁ ଦେଦୁ
1: ଡିଭିଜନାଲ ଇଞ୍ଜିନିୟର ଟେଲିଗ୍ରାଫ
0: ଆଚ୍ଛା ଆଚ୍ଛା ହଁ ହଉ ଡିପାର୍ଟମେଣ୍ଟ ନିମେ ହେଲେ ଆଗଲି ହୁ କଥା ଟିକେ ଆଗଲି ଆଲୋଚନା ନ ଫିର ନିମେ ଅଲଗା କଥା କାଛି ନେଇ କରତ ହୁ ବାକି ନଣ୍ଟା ଟେଲିଫୋନ କି ଗୋଟେ ବଢ଼େଇ ଟିକେ ହାନି ରାଜା ଯେ ଓୟା ହାସ୍ତି ଫୋନ ନାନ ଚଷ ହେଲେ ହାସ କାଛି ନେଇ କର ଚଷ ହାଲି ସାଙ୍ଗେ ସାଙ୍ଗେ କଥା ବୋଧ ମନା ଲିଆ ଅଣ୍ଟା ବଢ଼େଇ ଟିକେ ଇଣ୍ଟରେଷ୍ଟ ରାଜା ତ ହୁ ବାକି ଆଲାର କି ଆଡ଼ପାନୁ ଯଦି ଟେଲିଫୋନ ଅଣ୍ଟା ଆତିଲି ହେଲେ ତମେ ଅଣ୍ଟା ବଢ଼େଇ ଟିକେ ନା ମେ ରାଜା ହୁ କଥା ବୋଧ କାନେ ନିମା ଲାଗି ଯେହେତୁ ନିଉ ହୁ ଡିପାର୍ଟମେଣ୍ଟ ନାଲକୁ ନା ନାଲକାରେ କାନେ
1: ନିମା ସମ୍ମାନ କରାଲିଆ ଇଦ ବଞ୍ଜାଦ 95 ସାଲ ନୁ ଇଦ ଆରମ୍ଭ ବଞ୍ଜାଦ ଆଉ କମର୍ସିଆଲ ସେକ୍ସନ ମଞ୍ଜା
0: ଆଚ୍ଛା
1: ଆଉ କମର୍ସିଆଲ ସେକ୍ସନ ନୁ ଫେର ରାଜକାନ ଆଉ ହେନୁ ରାଜକି पुना बिल्डिंग बन जा, पुना बिल्डिंग के फिर शिफ्ट कम से कम आस्तीन
0: 2009
1: हे एक्चुअली मुंटा जीवादुर आर मुंटा कुकुआदुर जीवादुर उठिया रिन तो निजर निजर आर पागे केरार
0: बेंजरारी ना बड़ा
1: बेंजरारी आओ कोखा कुको से आसीन हुरमार कुको उठिया रिन भी हुरमारिन बेंज के जिया दने कोहा कुको से जोड़े हद्दू बच्चो कुको सुन्टा कुका यंटा आओ माझला हद्दू से जोड़े कुकाय दंटा आओ कुका सुन्टा पासली आओ छोटे से अंगे उन्टू उठे हद्दू जीव हद्दू यही अंगे
0: परिवार
1: परिवार आओ अर्थात सुजन इम्ती अल्पा सब बोरमपुरिया उन्टा अल्पा केरा फिर उन्टा आर उन्टा इम्ती मुंटा मुंटा राय राइट आवानी नंजगन जगन बोरमपुरिया पैटर्न बाहर दिन
0: अच्छा अच्छा हो
1: हाँ
0: कोई सब नहीं आती
1: कोई कुछ उन्टा रूम

ହଁ, ଯେନ୍ କଥା ନାମ କାଚି ନେଖରାଲ କାତ ଯେ ଯେତେ କଥା ବୋଧ ନାମ ହେ ମିଆ ଆତଲି ନାମ ନିଜର ଜିଆବନ ଯେନ୍ତା ଗଢ଼ତ ଅନ୍ୟ ଗଢ଼ର ତା ଏକାନିକିରି ନାମେ ଭବିଷ୍ୟତ ବୋଧ ଭଲ ମାନ ଭଲକିରି ନାମ ରଥ ଆରୁ ଭଲ ଅଣ୍ଟା ସମାଜ ଗଠନ କାମା ଆଙ୍ଗତ ଆ କଥା ନାମ ଯେତେ ଚିନ୍ତା ନାନ୍ନା କଥା ତା ଇ ଏସା ସାଙ୍ଗେ ଇନ୍ନାନ୍ତା କାର୍ଯ୍ୟକ୍ରମ ବନ ଇଶାନିୟତ ଯେତେ ରିନ୍ ଫେର୍ ଘାଏ ଜୁହାର।

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର କହ୍ନୋ ନାହ, କଣ୍ଠଦାନ କରିଛନ୍ତି ବସୁନ୍ଧରା ଦାସ, କେକେ ଶାନ ଏବଂ ଲୟ ମେଣ୍ଡୋଜା। ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତ ରଚନା ଜାଭେଦ ଅଖତର।

ପରବର୍ତ୍ତୀ କଥାଚିତ୍ର ଖିଲାଡ଼ି 420 କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ସଞ୍ଜୀବ ଦର୍ଶନ। ଗୀତ ରଚନା ସମୀର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଗୁଲାମ, କଣ୍ଠଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା ସମୀର।

0: ଏଥର କଥାଚିତ୍ର କୁଛ ତୁମ କହୁ କୁଛ ହମ୍ କହେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଫରଦିନ ଖାନ, ସଙ୍ଗୀତ ଅନୁ ମଲ୍ଲିକ, ଗୀତ ରଚନା
1: ସମୀର। पीछे बचपन पड़ा है और आगे जवानी। Hey you, by the way, we'll miss you।

0: ଏଥର କଥାଚିତ୍ର ଫୁଲ୍ ଆଣ୍ଡ ଫାଇନାଲ୍ କଣ୍ଠଦାନ କରିଛନ୍ତି କୁନାଲ ଗାଞ୍ଜାବାଲା ହିମାନି, ସଙ୍ଗୀତ ହିମେଶ ରଶ୍ମିଆ, ଗୀତ ରଚନା ସମୀର।
1: Hey you guys, flowing on the flow, mess with us, we throw you off the dough, bump with us, we smack you hunk,

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର କୋଇ ମିଲ୍ ଗୟା। କଣ୍ଠଶିଳ୍ପୀ ହେଲେ ତାଜ, ସଙ୍ଗୀତ ରାଜେଶ ରୋଶନ, ଗୀତ ରଚନା ଇବ୍ରାହିମ ଇସ୍କ।

0: ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: प्रस्तुत है हमारा विशेष कार्यक्रम संदेश टू सोल्जर्स।

0: स्टाइल गया है बदल। जो कहानियां हम सुनते आए देखते आए अब वही वैसी ही कहानी सुनाएगा डिजिटल।
1: डाउनलोड वेव्स ओटीटी ऐप नाउ एंड वॉच फॉर फ्री।
2: यादें अतीत से, बातें बस दिल से, क्योंकि आपकी याद आती रही। रेंडो पर रात 9 बजे। रोज सुबह सवेरे 7 से 9 की मुलाकात, थोड़ी गपशप, थोड़ी काम की बात। रेंडो की सौगात, हर रोज जुड़िए हमारे साथ। गुड मॉर्निंग दिल्ली एनसीआर, ऑलवेज वेयर एवर यू आर।
3: এতবেলে যাই কার্যক্রম শুণুলে রিলে করে প্রসার কলু আকাশবাণী দিল্লি কেন্দ্র শ্রোতা মানে কার্যক্রম শুণুচান আকাশবাণী সম্বলপুর কেন্দ্র বর্তমান সময় সন্ধ্যা 5টা হওয়ার যাচ্ছে। শুণন্ত সম্বলপুরী নিউজ হেডলাইন্স
4: আকাশবাণী সম্বলপুর মুখ্য খবর সঙ্গে মু আশুতোষ পাণিগ্রাহী। নয়াদিল্লী আজ প্রধানমন্ত্রী সঙ্গে সাক্ষাৎ আলোচনা করেছেন ভেনেজুয়েলার কার্যকারী রাষ্ট্রপতি। ଅହମ୍ମଦାବାଦ ଆନୁଷ୍ଠାନ ହେବାରକେ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେଘାଳୟର ଶିଲଂଠାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73 ନମ୍ବର ପୂର୍ଣ୍ଣାଙ୍ଗ ଅଧିବେଶନ, ଅଧ୍ୟକ୍ଷତା କରୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ମେରା ଯୁବ ଭାରତ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଏକ ହପ୍ତାହ ଭିତରେ ଭାଗ ନେଲେ 390,000 ଅଧିକା ଯୁବକ, ସ୍ୱୀକୃତି ଦେଲା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ। ଆଗାମୀକାଲ ଗୁଜରାତ ଡାମନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ସୁରତଠାରେ କରିବେ 18,800 କୋଟି ଅଧିକା ଟଙ୍କାର ବିକାଶମୂଳକ ପ୍ରକଳ୍ପର କରିବେ ଲୋକାର୍ପଣ ଆର୍ ଶିଳାନ୍ୟାସ। ଭୁବନେଶ୍ୱରରେ ଥିବା ପୁଲିସ୍ ଭବନ ଆଜି ହୋଇଯାଇଛି ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026। ଉପକୂଳ ସୁରକ୍ଷାକେ ବରଖସ୍ତ କରିବା ଲାଗି 150 କୋଟି ଟଙ୍କା ଦେଲେ ସରକାର। ପୁରୀନ ମୂଲ ହୋଇଥିବା ବ୍ରିକ୍ସ ରାଷ୍ଟ୍ରସମୂହ ସମ୍ମିଳନୀକୁ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଚରଣ ମାଝୀ। ସବୁ ପ୍ରାକୃତିକ ବିପର୍ଯ୍ୟୟକେ ମଜବୁତିର ସହିତ ମୁକାବିଲା କରିଛି ଓଡ଼ିଶା। ଆଇଜିଆଇଟି ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନାକର ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କର 91 ବର୍ଷର ବୟସ ପରଲୋକ। ରାଜ୍ୟର ବିଜେପି ସରକାରକେ ଆଜି ପୁରିଲା 2 ବର୍ଷ। ବିକଶିତ ଭାରତ ଆର୍ ସମୃଦ୍ଧ ଓଡ଼ିଶା ଗଠନତେ ସାମିଲ ହେବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ସମବାୟ ସମିତି ପରିଚାଳନାକୁ ପରିଦର୍ଶନ କରିଛନ୍ ରାଜ୍ୟର 8 ଜିଲ୍ଲାର ପ୍ରତିନିଧି ଦଳ। ସମ୍ବଲପୁରନୁ ଆନୁଷ୍ଠାନ ମୂଲ ହୋଇଛି ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା। ଏଥି ଦେଶର 10 ଦଳ ଭାଗ ନେବେ ବୋଲି ସୂଚନା ଦେଇଛନ୍ ଆୟୋଜକ କମିଟି ସଭାପତି ଆର୍ ବିଧାୟକ ଜୟନାରାୟଣ ମିଶ୍ର। ଝାରସୁଡ଼ା ଜିଲ୍ଲାନୁ ଜୋରସୋରରେ ଚାଲିଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ। ଏଛନ୍ତକ ସାମିଲ ହେଲେ 28% ଭୋଟର। ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଛୁଇଁଲା କେରଳମ୍। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବେଳେ 6:05।
3: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍ଲାଇନ୍ସ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସମ୍ପ୍ରଦା, ପରିବେଷଣ କରୁଛନ୍ତି ନିରଞ୍ଜନ ମେଣ୍ଡଳୀ ଏବଂ ସାଥୀ।

0: राम राम जगवार हरि हरि हरि।
1: ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ସମ୍ପ୍ରଦ, ପରିବେଷଣ କଲେ ନିରଞ୍ଜନ ମେଣ୍ଡଳୀ ଏବଂ ସାଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଜି ସନ୍ଧ୍ୟା 5:30 ପ୍ରଚାର କରିବୁ ଯୌବାଣୀ କାର୍ଯ୍ୟକ୍ରମ, 6:10 ଶୁଣିବେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6:30 ପ୍ରଚାର କରିବୁ ବିକାଶ ମନ୍ତ୍ର ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ, 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଶ୍ରୀ ଅନ୍ନ ଚାଷ, ଏ ସମ୍ପର୍କରେ ଡକ୍ଟର ସତ୍ୟବ୍ରତ ମଙ୍ଗରାଜଙ୍କ ସହିତ ଆଲୋଚନା ଶୁଣିବେ। ରାତି 8:02 ପ୍ରଚାର କରିବୁ ସୁଗମ ସଂଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ବୈଷ୍ଣବ ଚରଣ ପାଢ଼ୀ। ରାତି 8:15 ଶୁଣିବେ ଓଡ଼ିଆରେ ଆଲୋଚନା, ସୁବର୍ଣ୍ଣପୁର ଲୁପ୍ତ ପ୍ରାୟ ଲୋକକଳା, ଏ ସମ୍ପର୍କରେ ଆଲୋଚନା କରିବେ ବେଣୁଧର ପ୍ରଧାନ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:30, ଏଥିରେ ଶୁଣିବେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ସିଆର୍ ବ୍ୟାସ। ରାତି 9:15 ସ୍ପଟ୍ଲାଇଟ୍ ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରେ, 9:30 ହିନ୍ଦୀ କଥାଚିତ୍ର ଗୀତ, ରାତି 10:00 ଶୁଣିପାରିବେ ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ଆମ ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ଯୁବସାଥୀ କୁସୁମ। ତ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଥିବା କିଛି ଘଟଣାଗୁଡ଼ିକ ବିଷୟରେ। 1902 ମସିହାରେ ରିଚାର୍ଡ ଆଲେନ୍, ଯିଏ ଭାରତୀୟ ଫିଲ୍ଡ ହକି ଗୋଲକିପର ଥିଲେ, ସେ ଭାରତର ନାଗପୁରରେ ଜନ୍ମଗ୍ରହଣ କରିଥିଲେ। ସେ 1928 ମସିହାରେ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। 1936 ମସିହାରେ ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୂତନ ଜନ୍ମଗ୍ରହଣ କରିଥିଲେ। 1956 ମସିହାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ସ୍ୱତନ୍ତ୍ର ପାର୍ଟି ଗଠନ ନିମନ୍ତେ ଘୋଷଣା କରିଥିଲେ। 1964 ମସିହାରେ ମାଳଦ୍ୱୀପର ସମ୍ବିଧାନ ନିର୍ମାଣ ହୋଇଥିଲା। 1997 ମସିହାରେ ଦୂରସଞ୍ଚାର ଉପଗ୍ରହ 2D କକ୍ଷରେ ପହଞ୍ଚିଥିଲା। 2003 ମସିହାରେ ଡୋମିନିକ୍ ଗଣରାଜ୍ୟର 18 ବର୍ଷୀୟ ସୁନ୍ଦରୀ ଏମିଲିଆ ଭେଗା ମିସ୍ ୟୁନିଭର୍ସ ହୋଇଥିଲେ। 2005 ମସିହାରେ ଲାଲକୃଷ୍ଣ ଆଡ଼ବାନୀ କରାଚିରେ ମହମ୍ମଦ ଜିନ୍ନାଙ୍କୁ ଧର୍ମନିରପେକ୍ଷ ବ୍ୟକ୍ତି ବୋଲି ବିବେଚନା କରିଥିଲେ। 2008 ମସିହାରେ 25 ବର୍ଷରୁ କମ୍ ବୟସ୍କ ଝିଅମାନଙ୍କୁ ମଧ୍ୟ ପାରିବାରିକ ପେନ୍ସନ୍ର ଲାଭ ଦେବାକୁ ହରିୟାଣା ସରକାର ଘୋଷଣା କରିଥିଲେ। ଶ୍ରୋତାବନ୍ଧୁ, ଏତ ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନେ ନିଶ୍ଚୟ କିଛି ଜାଣିପାରିଥିବେ। ଶ୍ରୋତାବନ୍ଧୁ, ଖେଳ ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଏହା କେବଳ ଆମ ମନୋରଞ୍ଜନ ପାଇଁ ନୁହେଁ, ସ୍ୱାସ୍ଥ୍ୟ ସୁରକ୍ଷା ଓ ମନୋବଳ ସୁଦୃଢ଼ କରିବାରେ ସହାୟକ ହୁଏ। ଖେଳ ଆମକୁ ଶାରୀରିକ ଶକ୍ତି ବୃଦ୍ଧି ଓ ସହିଷ୍ଣୁତା ବିକାଶ ସହିତ ଜୀବନରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପ୍ରତି ପ୍ରେରିତ ହେବା ପାଇଁ ମାର୍ଗଦର୍ଶନ କରିଥାଏ। ସମାଜର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ଖେଳ ଆମକୁ ନୀତିଶାସ୍ତ୍ର ଓ ନୈତିକତା ଶିଖାଇବା ସହିତ ଆମ ଆତ୍ମସମ୍ମାନ ଓ ସଫଳତା ପାଇଁ ଶ୍ରମ କରିବାର ପ୍ରେରଣା ମଧ୍ୟ ଦେଇଥାଏ। ଖେଳ କେବଳ ଶାରୀରିକ କ୍ଷେତ୍ରରେ ନୁହେଁ, ଏହା ମାନସିକ ଓ ଆତ୍ମିକ ଭାବରେ ମଧ୍ୟ ଆମକୁ ସବଳ କରିଥାଏ। ଏହା ଦୃଢ଼ ପ୍ରତିବଦ୍ଧତା, ନୈତିକ ମୂଲ୍ୟବୋଧ ଓ ଦଳୀୟ ସହଯୋଗର ଅର୍ଥ ବୁଝାଇଥାଏ, ଯାହା ମାନବ ଜୀବନକୁ ଅଧିକ ପ୍ରଭାବଶାଳୀ ଓ ସଫଳ କରିବାରେ ସାହାଯ୍ୟ କରେ। ଶ୍ରୋତାବନ୍ଧୁ, ଇଂରାଜୀରେ ଏକ ପ୍ରବାଦ ଅଛି, ଏ ହେଲ୍ଦି ମାଇଣ୍ଡ ଲିଭ୍ସ ଇନ୍ ଏ ହେଲ୍ଦି ବଡି। ସୁସ୍ଥ ଶରୀର ହିଁ ସୁସ୍ଥ ମନର ପ୍ରବାସସ୍ଥଳୀ। ବର୍ତ୍ତମାନ ଯୁଗରେ ସରକାର କ୍ରୀଡ଼ାର ପ୍ରସାର ନିମନ୍ତେ ଅନେକ ଚେଷ୍ଟା ଚଳାଇଛନ୍ତି। ରେଡିଓ ଓ ଟେଲିଭିଜନ ମାଧ୍ୟମରେ

0: ଏହାର ପ୍ରଚାର ପ୍ରସାର ଚାଲିଛି। ପ୍ରତ୍ୟେକ ବିଦ୍ୟାଳୟରେ ଖେଳ ପାଇଁ ସ୍ୱତନ୍ତ୍ର ପିରିୟଡ଼ ରହିଛି ଏବଂ ତାଲିମପ୍ରାପ୍ତ ଶିକ୍ଷକ ମଧ୍ୟ ନିଯୁକ୍ତ ହେଉଛନ୍ତି। ଆଜିକାର ସମୟରେ କୁସ୍ତି କସରତ, ସମରକଳା, ମୁଷ୍ଟିଯୁଦ୍ଧ, କରାଟେ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟମାନ ଖୋଲାଗଲାଣି। ବିଭିନ୍ନ କ୍ରୀଡ଼ା କସରତ ଦ୍ୱାରା ମନ ପ୍ରଫୁଲ୍ଲ ରୁହେ ଓ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ ପାଏ। ଆମ ଦେଶରେ ବିଭିନ୍ନ ପ୍ରକାର ଖେଳର ପ୍ରଚଳନ ରହିଛି। ସେଗୁଡ଼ିକ ସାଧାରଣତଃ ବାହ୍ୟ କ୍ରୀଡ଼ା ଓ ଅନ୍ତଃ କ୍ରୀଡ଼ା ଭାବେ ଦୁଇବିଧ ଅଟେ। ବାହ୍ୟ କ୍ରୀଡ଼ା ମୁକ୍ତ ଆକାଶ ତଳେ ଖେଳ ପଡ଼ିଆରେ ଖେଳାଯାଏ। କବାଡ଼ି, ଫୁଟବଲ, ଭଲିବଲ, କ୍ରିକେଟ, ପେଞ୍ଚାକ୍ସିଲେଟ୍ ଓ ବାସ୍କେଟବଲ୍ ପ୍ରଭୃତି ବହୁବିଧ ବାହ୍ୟ ଖେଳ ପରିଦୃଷ୍ଟ ହୋଇଥାଏ। ଶ୍ରୋତାବନ୍ଧୁ, ଏହିସବୁ ଖେଳ ମଧ୍ୟରୁ ପେଞ୍ଚାକ୍ସିଲେଟ୍ ଖେଳ ହେଉଛି ଅନ୍ୟତମ। ଏହି ଖେଳ ଇଣ୍ଡୋନେସିଆ ଓ ଦକ୍ଷିଣ ପୂର୍ବ ଏସିଆର ଏକ ପ୍ରାଚୀନ ଯୁଦ୍ଧକଳା ଭିତ୍ତିକ କ୍ରୀଡ଼ା ଅଟେ। ଏହି ଖେଳରେ ଖେଳାଳିମାନେ ଦ୍ରୁତ ଗତି, ସନ୍ତୁଳନ, ଆତ୍ମରକ୍ଷା କୌଶଳ ଏବଂ ନିଖୁଣ ଆକ୍ରମଣ ପ୍ରତିଆକ୍ରମଣର ପ୍ରଦର୍ଶନ କରନ୍ତି। ଏହି ପେଞ୍ଚାକ୍ସିଲାଟ୍ ଖେଳ କେବଳ ଶାରୀରିକ ଶକ୍ତିର ଖେଳ ନୁହେଁ, ଏହା ମାନସିକ ଏକାଗ୍ରତା, ଶୃଙ୍ଖଳା ଓ ଆତ୍ମବିଶ୍ୱାସର ମଧ୍ୟ ପ୍ରତୀକ। ଏହାର କୌଶଳ ଓ ପ୍ରତିଯୋଗିତା ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ। ଶ୍ରୋତାବନ୍ଧୁ, ଆମ ଭାରତରେ ଯେମିତି ହକି, ଫୁଟବଲ ଓ କ୍ରିକେଟ ଅନେକ ଲୋକପ୍ରିୟତା ହାସଲ କରିପାରିଛି, ସେହିପରି ଇଣ୍ଡୋନେସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଏହି ପେଞ୍ଚାକ୍ସିଲଟ୍ ଖେଳଟି ଅନେକ ଲୋକପ୍ରିୟତା ହାସଲ କରି ସୁନାମ ଅର୍ଜନ କରିଛି। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଆମ ଅଞ୍ଚଳର ଜଣେ ପେଞ୍ଚାକ୍ସିଲଟ୍ ଖେଳାଳିଙ୍କ ସହିତ ସାକ୍ଷାତକାରଟିଏ ଶୁଣିବା। ସାକ୍ଷାତ କରିଛନ୍ତି ତାଙ୍କୁ ଭବତୋଷ ବିସି।
1: ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ କେନ୍ଦ୍ର ସମ୍ବଲପୁରକୁ। ଆପଣଙ୍କ ପରିଚୟ?
2: ନମସ୍କାର, ମୁଁ ବସୁନ୍ଧରା ତାଣ୍ଡି, ମୁଁ ପେଞ୍ଚାକ୍ସିଲାଟ୍ ସ୍ପୋର୍ଟର ଗୋଟେ ଆଥଲିଟ୍ ହେ। ଆମ ଜିଏମ୍ ୟୁନିଭର୍ସିଟିର ଗୋଟେ ଷ୍ଟୁଡେଣ୍ଟ ହେ। ମୋର ଘର ରହୁଛି କେସିଙ୍ଗା, କଳାହାଣ୍ଡି ଡିଷ୍ଟ୍ରିକ୍ଟ। ଆଉ ମୁଁ ଏଇନ ପଢ଼ବା ଲାଗି ହିଁ ଆସିଛେ ସମ୍ବଲପୁରରେ, ସେଥିଲାଗି ରହୁଛେ ଏଇନ।
1: ଆପଣ ଯେନ୍ତା କହିଲେ ଆପଣ ଜିଏମ୍ କଲେଜରେ ପଢ଼ୁଛନ୍, ଆଉ ତାର ସାଙ୍ଗେ ଆପଣ ଗୋଟେ ଆଥଲିଟ୍ ହାନ୍, କେନ୍ ଖେଲ୍ କେ ଆପଣ ବେଶୀ ଖେଲସନ୍?
2: ମୁଇଁ ନର୍ମାଲ ଗେମ୍ସ ମାନଙ୍କର ଉପରେ ତ କେବେ ଏତିକି ଧ୍ୟାନ ନାଇଁ ଦେଇ, ମୁଇଁ ଡିରେକ୍ଟଲି ମୋର ମାର୍ଶାଲ ଆର୍ଟ ସ୍ପୋର୍ଟରେ ଏକା ଗଲି। ଆଉ ସେନ ଏକା କରୁ କରୁ ଇଭେନ୍ଚୁଆଲି ଏକ୍ସପିରିଏନ୍ସ ହଉ ହଉ ମୁଁ ଟୁର୍ଣ୍ଣାମେଣ୍ଟ ମାନଙ୍କର ଏଣ୍ଟର କଲି।
1: ଆପଣ ମାର୍ଶାଲ ଆର୍ଟ ଖେଲୁଛନ୍, ବହୁତଟେ ଜାଗାରେ ଖେଲେନ, ଆମର ଶ୍ରୋତା ବନ୍ଧୁମାନଙ୍କର ଲାଗି ଟିକେ କହୁନ୍, ମାର୍ଶାଲ ଆର୍ଟ ମାନେ କାଣା?
2: ମାର୍ଶାଲ ଆର୍ଟ ମାନେ ଏଟା ହଉଛି ଗୋଟେ ସେଲ୍ଫ ଡିଫେନ୍ସର ଟେକ୍ନିକ୍ଟା, ଯେନ୍ଟା ଆମେ ଗୋଟେ ଆର୍ଟ ହିସାବରେ ବି ଆମେ ୟୁଜ୍ କରିପାରମା, ପ୍ଲସ୍ ଯେତେବେଳେ ଆମକୁ ଅଗର କିଛି ପ୍ରୋବ୍ଲେମ୍ ଅଛେ ସେତେବେଳେ ଆମେ ନିଜକେ ପ୍ରୋଟେକ୍ଟ କଲା ବେଳେ ବି ୟୁଜ୍ କରିପାରମୁ। ପେଞ୍ଚାକ୍ସିଲାଟ୍ ସ୍ପେଶାଲି ମୋର ଗେମ୍ ଯେନ୍ଟା ଅଛେ ସେଟା ଇଣ୍ଡୋନେସିଆନ ମାର୍ଶାଲ ଆର୍ଟ ସେ, ଯେନ୍କି ଆର୍ଟ ବି ମିକ୍ସ ହଉଛେ, ନିଜର ଆମ ବଡି ଲାଙ୍ଗୁଏଜ୍ ବି ପ୍ରେଜେଣ୍ଟ କରସୁ, ଆଉ ପ୍ଲସ୍ ଫାଇଟ୍ ବଗେରା ବି କରସୁ। ସେନ
1: ମାର୍ଶାଲ ଆର୍ଟ କେ ସଭେ ଯେନ୍ତା ଜାଣିଛନ୍ ଆତ୍ମରକ୍ଷା ଲାଗି ଶିଖିବାର କଥା ବୋଲିକରି, ତ ଇଟାକେ ଗୋଟେ ଖେଲ ହିସାବେ ଆପଣ କେନ୍ତା ଦେଖସନ୍?
2: ଷ୍ଟାର୍ଟିଂରେ ତ ଆକ୍ଚୁଆଲି ମୋର ଫାର୍ଷ୍ଟ ଗୋଲ୍ ଥିଲା କି ମତେ ଫିଟନେସ୍ରେ ଯିବାର ଅଛେ, ମତେ ସେଲ୍ଫ ଡିଫେନ୍ସ ଶିଖିବାର ଥିଲା। ଯେତେବେଳେ ମୁଁ କଲେଜରେ ଆଡମିଶନ ହେଲା ଆଉ ମୁଁ ଚାହିଁଲି କି ମତେ କିଛି ଗୋଟେ ଏକ୍ସଟ୍ରା କରବାର ଅଛେ, ତ ସେତେବେଳେ ମୁଁ ନିଜେ ହିଁ ଖୋଜାଖୋଜି କଲି ଆଉ ଆମର କ୍ଲାସ୍ର ବାବଦରେ ଜାଣିଲି। ଫାର୍ଷ୍ଟ ମୋଟିଭ୍ ଥିଲା ସେତେବେଳେ କି ନାଇଁ ମତେ ବାସ୍ ସେଲ୍ଫ ଡିଫେନ୍ସ ଶିଖିବାର ଅଛେ ଜଷ୍ଟ ଆଜ୍ ଏ ହବି, ବଟ୍ ତାପରେ ଧୀରେ ଧୀରେ ଆଉ ଶିଖୁ ଶିଖୁ ତାପରେ ବାକି ପ୍ଲେୟର୍ସ ମାନଙ୍କୁ ଦେଖୁ ଦେଖୁ, ତାପରେ ଆମର ସାର୍ ଯେତେବେଳେ ଆମକୁ ମୋଟିଭେଟ୍ କଲେ କି ଆଗ୍କେ ବଢ ଆଉ ଏଥିରେ ବି ଗୋଟେ କରିୟର ବନେଇ ହେଇପାରବା, ସେତେବେଳେ ମୁଁ ଭିତରୁ ଇଚ୍ଛା କଲି କି ନାଇଁ ମତେ ବି ଏଇ ଗେମ୍ରେ ଆଉ ଆଗ୍କେ ଯିବାର ଅଛେ। ଆଉ ସେତେବେଳେ ମୁଁ ଆଉ ଟିକେ ଖୋଜାଖୋଜି କଲା ପରେ ଜାଣିଲି କି ହଁ ଏତାର ପାଖେ ଆଉ ବହୁତ ଜ୍ୟାଦା ସ୍କୋପ୍ ଅଛେ, ନଟ୍ ଜଷ୍ଟ କି ଆମକୁ ଯିବାର ଅଛେ, ଖେଳବାର ଅଛେ, ପଇସା ଖର୍ଚ୍ଚ କରୁଛେ, ସେନ୍ତା କିଛି ନାଇଁ ସେ, ବଟ୍ ଆଗ୍କେ ବହୁତ ସାରା ଅପରଚ୍ୟୁନିଟିଜ୍ ମାନେ ଖୋଲୁଛେ। ତ ସେଥିଲାଗି ମୁଇଁ ଧୀରେ ଧୀରେ ଇଚ୍ଛା କଲି ଆଉ ଯେତେବେଳେ ଗେମ୍ ଗୋଟେ ଦୁଇଟା ଟୁର୍ଣ୍ଣାମେଣ୍ଟ ଖେଳିଲି ସେତେବେଳେ ମୋଟିଭେସନ୍ଟା ଆଉ ବଢ଼ିଲା, ଆଉ ଟିକେ ଉତ୍ସାହିତ କରି ଆଉ ବଡ଼ ବଡ଼ ଗେମ୍ ଖେଳିବାକୁ ଚାହିଁଲି।
1: ଯେନ୍ତାକି ଆପଣ କହିଲେ ଆପଣଙ୍କର ହବି ହିସାବେ ଆପଣ ଶିଖିବାରକେ ଚେଷ୍ଟା କଲେ, ତାପରେ ବହୁତ ଜାଗାରେ ଗେମ୍ସ ମାନେ ଖେଳିଲେ, ତ କେନ୍ କେନ୍ କମ୍ପିଟିସନରେ ଆପଣ ଭାଗ ନେଇଛନ୍?
2: ଫାର୍ଷ୍ଟ ତ ମୁଇଁ ଷ୍ଟେଟ୍ ଲେଭେଲ୍ ଖେଳିଥିଲି, ଆମର ଡିଷ୍ଟ୍ରିକ୍ଟ ଲେଭେଲ୍ ଫାର୍ଷ୍ଟ ହେଲା ପରେ ଷ୍ଟେଟ୍ ଲେଭେଲ୍ ଖେଳା ଯାଇସି, ତାପରେ ଷ୍ଟେଟ୍ ଲେଭେଲ୍ରେ ଯେନ୍ ଯେନ୍ ମାନେ ଗୋଲ୍ଡ ଆଣିଥିସନ୍ ସେମାନେ ମାନେ ନ୍ୟାସନାଲ୍ ଲାଗି ଯାଇସନ୍। ଫର୍ଚୁନେଟ୍ଲି ଯେତେବେଳେ ମୁଇଁ ଷ୍ଟାର୍ଟ କରିଥିଲି ସେ ଥର ନ୍ୟାସନାଲ୍ ଲେଭେଲ୍ ଆମର ଯେନ୍ ଚମ୍ପିଅନସିପ୍ ଥିଲା ସେଟା ଓଡ଼ିଶାରେ ହିଁ ହେଇଥିଲା, ତ ମତେ ବାହାରକୁ ବେଶୀ ଯିବାକେ ନାଇଁ ପଡ଼ିଥିଲା, ତ ମତେ ବେଶୀ ବି ନର୍ଭସ୍ ଫିଲ୍ ନାହିଁ। ବଟ୍ ଅନ୍ଫର୍ଚୁନେଟ୍ଲି ଯେହେତୁ କି ମୋର ଫାର୍ଷ୍ଟ ଟୁର୍ଣ୍ଣାମେଣ୍ଟ ଥିଲା, ତ ଅଲଗା ଅଲଗା ଷ୍ଟେଟ୍ ଆଉ ଅଲଗା ଅଲଗା ପ୍ଲେୟର୍ସ ମାନଙ୍କୁ ଦେଖିକରି ମୁଇଁ ଟିକେ ନର୍ଭସ୍ ହେଇଯାଇଥିଲି, ଆଉ ଦୁଇଟା ଇଭେଣ୍ଟରେ ପାର୍ଟ କରିଥିଲି, ବଟ୍ ଗୋଟେ ଇଭେଣ୍ଟରେ ହିଁ ମୁଇଁ ମେଡାଲ୍ ଆଣିପାରିଲି, ବଟ୍ ତାର ପରେ ଇଚ୍ଛାକେ ନାଇଁ ଛାଡ଼ି। ଆଉ ତାପରେ ନେକ୍ସଟ ଗେମ୍ ମୁଇଁ ଖେଳିଗଲି, ଲକ୍ଷ୍ନୌ ମୁଁ ଯାଇଥିଲି, ଆଉ ତାପରେ ସେନୁ ସିଲେକ୍ଟ ହେଇକରି ମୁଇଁ ଫାର୍ଷ୍ଟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଖେଳିଛେ। ତାପରେ ଫେର୍ ଆମର ନେକ୍ସଟ ନ୍ୟାସନାଲ୍ସରେ ଯେତେବେଳେ ଆମେ ସିଲେକ୍ସନ୍ ହେଲା, ଆମର ଖେଲୋ ଇଣ୍ଡିଆ ବିଚ୍ ଗେମ୍ସରେ ଟପ୍ 8 ଷ୍ଟେଟ୍ସ ମାନଙ୍କୁ ନିଆଯାଇଛି ଯେତେ ବି ମେଡାଲ୍ ଟେଲିରେ ଆସନ୍। ଆଉ ତାପରେ ସେକେଣ୍ଡ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସରେ ଏବେ ରିସେଣ୍ଟଲି ମୁଁ ପାର୍ଟିସିପେଟ୍ କରିକରି ଆସିଲି।
1: ବିଲକୁଲ, ବହୁତ ବଢ଼ିଆ କଥା, ଆପଣ ବହୁତ ଜାଗାରେ ପାର୍ଟିସିପେଟ୍ କରିଛନ୍, କେନ୍ତା ରହିଛି ଆପଣଙ୍କର ଅନୁଭୂତି ଯେତେବେଳେ ଅଲଗା ଅଲଗା ଜାଗାକେ ଯାଇସନ୍, ଅଲଗା ଅଲଗା ଖେଳାଳିମାନଙ୍କର ସାଙ୍ଗେ ଭେଟ ପଡ଼ସନ୍, କେନ୍ତା ଥିସି ଆପଣଙ୍କର ମନୋଭାବ ଯେତେବେଳେ ଆପଣ ପ୍ରତିଯୋଗିତାକେ ଖେଳି ଯାଇସନ୍?
2: ଆମେ ଯେତେବେଳେ ସେନ୍କେ ଯାଉଥିସୁ ଅଫକୋର୍ସ ଆମେ କାଫି ସିରିୟସ୍ ଥିସୁ ଆମର ଗେମ୍କେ ନେଇକରି, ଆଉ

0: ଓ ଷ୍ଟାର୍ଟିଂ ଷ୍ଟାର୍ଟିଂରେ ମୁଁ ଯେତେବେଳେ ଷ୍ଟାର୍ଟ କରିଥିଲି ସେତେବେଳେ ମୋତେ ମୋର ଧ୍ୟାନରେ ଥିଲା କି ନାଇଁ ସଭେ ଆମର କମ୍ପିଟିଟର ହିଁ ହେ ଆଉ ଆମକୁ କିଛି ଫ୍ରେଣ୍ଡସିପ୍ ବଗେରା ଏତିକି ଦେଖବାର ନାଇଁ ଅଛେ ବଟ୍ ଯେତେବେଳେ ଆମେ ସେନ୍କେ ଗଲୁ ଆଉ ସ୍ପେଶିଆଲି ଆମର ଗେମ୍ ମୁଁ ଦେଖିଛି ବାକି ଗେମ୍ରେ ସେମାନେ ଟିକେ ବେଶୀ ନିଜକେ କମ୍ପିଟିସନ୍ ୱାଇଜ୍ ଏକା ଦେଖସନ୍ ବଟ୍ ଆମେ ଯେତେବେଳେ ଏନ୍କେ ଗଲୁ ଆମର ଗେମ୍ର ପ୍ଲେୟର୍ସ ମାନେ ଅଲଗା ଅଲଗା ଷ୍ଟେଟ୍ର ଯେନ୍ ମାନେ ଅଛନ୍ ସେମାନେ ମାନେ କାଫି ଭଲ ଅଛନ୍ ସ୍ପେଶିଆଲି ନର୍ଥ ଇଷ୍ଟ ବାଲେ ଯେନ୍ ମାନେ ଥିସନ୍ ସେମାନେ ମାନେ କାଫି ଫ୍ରେଣ୍ଡଲି ଥିସନ୍ ଆଉ ସେମାନେ ମାନେ ଜଷ୍ଟ ଏରିନା ଭିତରେ ହିଁ ଆମକୁ କମ୍ପିଟିସନ୍ ୱାଇଜ୍ ଦେଖସନ୍ ବଟ୍ ବାହାରେ ଆମମାନେ କାଫି ଭଲ ଫ୍ରେଣ୍ଡସ୍ ମାନେ ଅଛୁ ଆଉ ଏଇ ଗେମ୍ ଥ୍ରୁରୁ ମୁଇଁ ବାକି ଅଲଗା ଅଲଗା ଷ୍ଟେଟ୍ସରୁ ବି ବହୁତ ଭଲ ଭଲ ସାଙ୍ଗ ମାନେ ବନେଇଛେ ତ ନଟ୍ ଜଷ୍ଟ କମ୍ପିଟିସନ୍ ଲେକିନ୍ ଆମେ ବହୁତ ଭଲ ସାଙ୍ଗ ମାନେ ବି ଏନ ବନେଇଛୁ ଏରିନା ଭିତରେ କମ୍ପିଟିସନ୍ଟା କମ୍ପିଟିସନ୍ ବାହାରକୁ ବାହାରିଲେ କାହାର ଭିତରେ ଏନ୍ତା ମତଭେଦ ନାଇଁ ଥାଏ ଆମର
1: ଆପଣଙ୍କର ପଢାପଢି ବି ଚାଲିଛି ଯେହେତୁ କହିଲେ ଆପଣ କାଣା ପଢୁଛନ୍ ଆଉ କିନୁ ପଢୁଛନ୍
0: ମୁଇଁ ଜିଏମ୍ ୟୁନିଭର୍ସିଟିର ଷ୍ଟୁଡେଣ୍ଟ ଆଉ ସାଇକୋଲୋଜି ଡିପାର୍ଟମେଣ୍ଟରେ ମୁଇଁ ପଢ଼ସି ଫିଲହାଲ ତ ମୋର ଗ୍ରାଜୁଏସନ୍ ଫାଇନାଲ ଇୟର ଚାଲିଛେ ତ ଟିକେ ଟଫ୍ ଟାଇମ୍ ଚାଲିଛେ ଯେହେତୁ କି ମୋର ଲାଷ୍ଟ ସେମ୍ ଅଛେ ଷ୍ଟିଲ୍ ମୁଇଁ କାଫି ଭଲ ମ୍ୟାନେଜ୍ କରିପାରୁଛେ ମୋର ଏଥଲିଟ୍ ଲାଇଫ୍ ଆମର ଷ୍ଟୁଡେଣ୍ଟ ଲାଇଫ୍ କେ
1: କେନ୍ତା କରି ଆପଣଙ୍କର ପାଠ ପଢା ସାଙ୍ଗେ ସାଙ୍ଗେ ଆପଣ ଯେତେବେଳେ ଜାତୀୟ ସ୍ତରରେ ଖେଳି ଯାଉଛନ୍ ଦୁଇଟା କି ସମନ୍ୱୟ ରକ୍ଷା କେମିତି କରୁଛନ୍
0: ସତ କହିବାକେ ଗଲେ ଭଗବାନର କୃପାରୁ ମତେ ଟିକେ ଭଲ ବୁଦ୍ଧିଟା ମିଳିଯାଇଛେ କି ମତେ ବେଶୀ ବି ଟାଇମ୍ ପଢ଼ବାକେ ନାଇଁ ପଡେ ଆଉ କମ୍ ଟାଇମ୍ରେ ଅଗର ମୁଇଁ ଟିକେ ବେଶୀ କନ୍ସେନ୍ଟ୍ରେସନ୍ ଦେମି ବୋଲେ ବେଶୀ ଭଲ ରଖିପାରମି ଆଉ ଭଲ ରଖୁଛେ ବି ହେନ୍ତା କିଛି ନାଇଁ ସେ ହେତିଲାଗି ମୋର ଘରୁ ମତେ ଏବେ ବି ସପୋର୍ଟ ମିଳୁଛେ ନାହେଲେ ମେ ବି ଅଗର ମୁଇଁ ମୋର ଷ୍ଟଡି ଲାଇଫ୍ରେ ଅଗର ଭଲ ନାଇଁ କରୁଥିତି ବୋଲେ ମୋର ଘରୁ ଏତେ ସପୋର୍ଟ ନାଇଁ ମିଳୁଥିତା ବୋଧେ
1: ନିହାତି ଭାବେ ଯେନ୍ କାମ ବି କର୍ମା କିଛି କମ୍ ସମୟ ଲାଗି କଲେ ବି ତାକେ ମନ ଦେଇକରି କଲେ ସେଟା ଭଲ ହେଇପାରସି ଯେନ୍ତା ଆପଣ ପାଠ ପଢା ବି ଆପଣ କମ୍ ସମୟ ଲାଗି ପଢ଼ିଲେ ବି ମନେ ରଖିପାରବେ ଆଉ ପାଠ ପଢା ସାଙ୍ଗେ ସାଙ୍ଗେ ଆପଣଙ୍କର ଖେଲ୍କେ ବି ସମୟ ଦେଇପାରବେ ଆପଣ ଆରମ୍ଭ କଲେ ଖେଲବାରଟା ତ ହେତ୍କି ବେଲେ ପରିବାରର ରିଆକ୍ସନ୍ କାଣା ଥିଲା
0: ପରିବାରର ସପୋର୍ଟ କହିବାକେ ଗଲେ ଷ୍ଟାର୍ଟିଂରେ ମୋର ମମି ଏବେ ବି ମତେ ମନା କରସନ୍ କରବାର ଲାଗି ଯେହେତୁ କି ଏଟା ଗୋଟେ ମାର୍ଶାଲ ଆର୍ଟ ଆଉ ଏନ ବହୁତ କମ୍ବାଟ ଫାଇଟିଂ ହଉଛେ କେତେବେଳେ ବି କେନ ବି ବାଜି ଯାଇପାରେ ତ ମୋର ମମି ସବୁବେଳେ ଡରୁଥିସନ୍ କି ନାଇଁ କେତେବେଳେ ବି ବାଜି ଯିବା ହାତ ଗୋଡ ଭାଙ୍ଗି ଯାଇପାରେ ଆଉ ମୁଁ ହେ ବାଜି ଯାଇପାରବା କେନ ବି କିଛି ହେଇପାରେ ତ ଏବେ ବି ସେମାନେ ମାନେ ମୁଁ ଯେତେବେଳେ ଜିତିକରି ଆସୁଛି ସେମାନେ ଅଫକୋର୍ସ ବହୁତ ଖୁସ ହଉଛନ୍ ଲେକିନ ଭିତରେ ତାଙ୍କର ବି ଡର ଥିସା ସେମାନେ ମତେ ମନା କରୁଥିସନ୍ ନାଇଁ କର ନାଇଁ କର ଅଗର ନାଇଁ ହେବାର ବୋଲେ ନାଇଁ ପାରୁ ନିଜର ବଡିକେ ବି ବେଶୀ ଷ୍ଟ୍ରେସ୍ ନାଇଁ ଦେ ସବୁବେଳେ କହୁଥିସନ୍ କି ନାଇଁ ହେବାର ବୋଲେ ନାଇଁ କର ବଟ୍ ଯେତେବେଳେ ମୁଇଁ ଆସୁଛେ ଖେଳିକରି ଜିତିକରି ସେମାନେ ମାନେ ସେତିକି ହିଁ ସପୋର୍ଟ ବି କରୁଛନ୍ ମତେ
1: ବିଲକୁଲ ଯେତେବେଳେ କେନ୍ସି ବି ପ୍ରତିଯୋଗିତାରେ ଜିତସନ୍ ଘର ଲୋକେ ତ ଖୁସ୍ ହେସନ୍ ନିଜକୁ ବି ଖୁସି ମିଲ୍ସି କିନ୍ତୁ ସେ ପ୍ରତିଯୋଗିତାକେ ଜିତବାର ଲାଗି ଯେନ୍ ପରିଶ୍ରମ ଲାଗ୍ସି ସେଥିର ଲାଗି ବି ତ ଆପଣଙ୍କୁ ସମୟ ଦେବାରକେ ପଡୁଥିବା ତ ଆପଣଙ୍କର ଦିନଚର୍ଯ୍ୟା କେନ୍ତା ରହିସି
0: ମୋର ଦିନଟା ଷ୍ଟାର୍ଟ ହଉଛି ସକାଳେ 5 ବଜେ ମୁଇଁ 5 ବଜେ ଉଠି ଯାଇସି ଆଉ ତାପରେ 6 ବଜେ ମତେ ପ୍ରାକ୍ଟିସ୍ ଯିବାକେ ଥିସି ତ 8:30 to 8:30 ତକ ମୁଇଁ ପ୍ରାକ୍ଟିସ୍ କରସି ଯାଇକରି ଆଉ ତାପରେ ମୁଇଁ ପଲେ ଆସି ଘରେ ଯେହେତୁ କି ମୁଇଁ ଏକା ରହୁଛେ ଏନ ତ ସେନ ମତେ ବାକି ଘରର କାମ କରି କରି କଲେଜ ଯିବାର ଥିସି କଲେଜ ଟାଇମ୍ରେ ଏକା ମୁଇଁ ଟ୍ରାଏ କରସି ମୋର ଯେତେ ବି ରିଭିଜନ୍ ବଗେରା କରବାର ଆଉ ସେନୁ ଆସିକରି ଫେର୍ ମତେ ଗୋଟେ ମୋର ୱାର୍କ ପ୍ରଫେସନାଲ ମୋର ଟ୍ୟୁସନ୍ସ ମାନେ ପଢ଼ାବାର ଥିସି ତ ମୁଇଁ ସେନ୍କେ ପଲେ ଆସି ଡିରେକ୍ଟ ସେନୁ ମୋର 7:30 ବଜେ ହିଁ ମୋର ଟ୍ୟୁସନ୍ ପଢ଼ାବାରଟା ସରି ଯାଇସି ଆଉ ସେନୁ ହିଁ ଡିରେକ୍ଟ ମୁଇଁ ମୋର କ୍ଲାସ୍ ପଲେ ଯାଇସି ତ 7:30 ଫେର୍ ମୁଇଁ 9:30 ତକ ଆମର କ୍ଲାସ୍ରେ ଫେର୍ସେ ପ୍ରାକ୍ଟିସ୍ କରସି ଆଉ ତାପରେ ଘରକେ ଯାଇସି ଆଉ ସକାଳୁ ବାହାରି କରି ରାତି ହିଁ ମୁଇଁ ଘରକେ ଯାଇକରି ରିଲାକ୍ସ କରିପାରୁଛେ ଆଉ ଲେକିନ୍ ଫେର୍ ବି ଏତିକି ଖଟି କରି ବି ନିଜକେ ବିଲକୁଲ ରିଗ୍ରେଟ୍ ନାଇଁ ହୁଏ ଲାଇଫ୍ରେ କି ନାଇଁ ମତେ ବଡି ଏତେ ଟାୟାର୍ଡ ହଉଛି ନାଇଁ ମତେ ନାଇଁ କରବାର କଥା କି ମତେ ରେଷ୍ଟ ନେବାର କଥା ସବୁବେଳେ ସେତିକି ଏକା ଜୋସ୍ରେ ସବୁଦିନ ସେତିକି ନିଦ ଭଲେ ହିଁ ପୁରା ନାଇଁ ହେଇଥାଉ ଲେକିନ୍ ସକାଳେ ଉଠିକରି ପ୍ରାକ୍ଟିସ୍ ଯିବାଟା ତ ନିହାତି ହେ
1: ତ ଆପଣ ଯେନ୍ ଗେମ୍ ଖେଳି ଯାଇସନ୍ ଇ ଗେମ୍ରେ ମୁଖ୍ୟତଃ କାଣା କାଣା ନିୟମ ଥିସି
0: ଆମର ଗେମ୍ର ନିୟମ ମାନେ କାଫି ଜ୍ୟାଦା ସିମ୍ପଲ ଅଛେ ଆଉ କେତେଟା ଲୋକମାନଙ୍କୁ ବହୁତ କମ୍ପ୍ଲିକେଟେଡ୍ ବି ଲାଗିପାରେ ଫର୍ ଏକ୍ସାମ୍ପଲ୍ ଆମର ଗେମ୍ରେ ଅଛେ 5ଟା ଇଭେଣ୍ଟ ତ ସେ 5ଟା ଇଭେଣ୍ଟ ଭିତରୁ ଗୋଟେ ଇଭେଣ୍ଟଟା ଥିସି ଫାଇଟ୍ ଯେନ୍ଟାକି ସବୁ କମନ୍ ଜାଣିଛନ୍ କି ଫାଇଟ୍ କରବାର ଅଛି ଯାଇକରି ଆରେନା ଭିତରେ ବାକି ଆମରଟା କେତେଟା ଆର୍ଟିଷ୍ଟିକ୍ ଇଭେଣ୍ଟ ମାନେ ବି ଥିସି ସେଥିରେ ଆମେ ସିଙ୍ଗଲ ଆମେ ପରଫର୍ମ କରିପାରମୁ ସିଙ୍ଗଲ ଇଭେଣ୍ଟ 2ଟା ଥିସି ଡୁଓ ଇଭେଣ୍ଟ 2ଟା ଥିସି ଆଉ 3ଟା ଗ୍ରୁପ୍ ଇଭେଣ୍ଟ ଗୋଟେ ଥିସି ତ ଏଇ 3ଟା ସବୁଥର ଅଲଗା ଅଲଗା ତାଙ୍କ ରୁଲ୍ସ ଆଣ୍ଡ ରେଗୁଲେସନ୍ସ ମାନେ ଅଛେ ଆମର ଗେମ୍କେ ଟିକେ ସେଫ୍ କନ୍ସିଡର କରାଯାଇପାରେ କାହିଁକି ଆଜି କି ଆମର ଗେମ୍ରେ ଆମେ ଡିରେକ୍ଟ ଆମେ ହିଟ୍ ନାଇଁ କରିପାରୁ ହେଡ୍ରେ ବଟ୍ ଯେହେତୁ କି ଏଟା ଗୋଟେ ଗେମ୍ ବାଜି ଏକା ଯାଇସି ହେନ୍ତା କିଛି କମ୍ପଲସରୀ ନାଇଁ ତାକି ନାଇଁ ବାଜିପାରେ କାଫି ରୁଲ୍ସ ରେଗୁଲେସନ୍ସ ମାନେ ମାନା ଯାଇସି ସେ ଭିତରେ ଆଉ କେତେଟା ଜିନିଷ ମାନେ ଅଛେ ଯେନ୍ଟାକି ଆମକୁ ଫଲୋ କରବାରକେ ପଡ଼ୁଛି ଯେନ୍ଟାକି ଆମେ ସବୁ ଅଲଗା ଗେମ୍ର ଟେକ୍ନିକ୍ ମାନେ ନାଇଁ ୟୁଜ୍ କରିପାରୁ ଆମର ଗେମ୍ରେ ଅଗର ସେଟା ଏଲାଉ କରାଯାଇଛି ତଭି ଆମେ ସେ ଟେକ୍ନିକ୍ସ ମାନେ ସେନ ୟୁଜ୍ କରିପାରମୁ ଟିକେ ବି ଇଆଡ଼େ ସିଆଡ଼େ ହେଇଗଲେ ମାଇନସ୍ ମାର୍କିଂ ବି ହେଇଯାଇସି ଡିସ୍କ୍ୱାଲିଫାଏ ବି କରାଯାଇପାରେ ଉପରେ ଆଉ ଯେନ୍ମାନେ ଇଞ୍ଜର୍ଡ ହେଇଯାଉଛନ୍ ଅନ୍ ଦ ପଏଣ୍ଟ ଅଗର ନକ୍ଆଉଟ୍ ହେଇଯାଉଛନ୍ ତ ସେମାନଙ୍କୁ ମାନଙ୍କୁ ଫେର୍ ନେବାକେ ପଡ଼ବା ବୋଲେ ଓପୋନେଣ୍ଟ କେ ବି ଜିତା ଦିଆଯାଏସି ହେନ୍ତା କିଛି ନାଇଁ।
1: ଆପଣ ଯେନ୍ତା କହିଲେ ଗୋଟେ ଅରେନା ଭିତରେ ଆପଣ ଖେଲସନ୍ ତ ସେ ଅରେନା କେନ୍ତା ଥିସି ଆଉ ସେଥିରେ ଆଉ କାଣା କାଣା ନିୟମ ମାନେ ଥିସି ଯେନ୍ଟା ଆପଣଙ୍କୁ ବିଶେଷ ଧ୍ୟାନ ରଖବାର୍କେ ପଡ଼ସି?
0: ଅରେନା ଗୋଟେ ହେଲା ଗୋଟେ ସ୍କୋୟାର ସେପ୍ରେ ଗୋଟେ ମ୍ୟାଟ୍ ବିଛା ହେଇଥିବା ବହୁତ ବର୍ଷେ ଆଉ ଗୋଟେ ଆଡ଼େ ବ୍ଲୁ କର୍ଣ୍ଣର ଥିବା ଆଉ ଗୋଟେ ଆଡ଼େ ରେଡ୍ କର୍ଣ୍ଣର ଥିସନ୍ ତ ଫାଇଟ୍ ଲାଗି ଆମେ ଯେତେବେଳେ ବି ପ୍ରେଜେଣ୍ଟ

0: ହେଇଗଲା ତ ତାପରେ ତାଙ୍କର ପାଖେ 5 seconds ଓନ୍ଲି ଥିସି ଅଗର ତମକୁ ଟେକ୍ ଡାଉନ୍ କରବାର ଅଛି ତ ତମେ ତାକୁ ଫିକି ପାରବ ୟା ତ ଫିର ଅଗର 5 seconds ହେଇଗଲା ତ ତମକୁ ଫେରସେ ଛାଡ଼ବାକେ ପଡ଼ବ ଆଉ ଏଥିରେ ଆମେ ଡିରେକ୍ଟ ହିଟ୍ ନାଇଁ କରିପାରୁ ଆମର ଥାଇ ଜାଗାରେ ଫେସ୍ରେ ଡିରେକ୍ଟ ହିଟ୍ ନାଇଁ କରିପାରୁ ବାକି ଯେନ ଆମେ କିଛି ବି କରିପାରୁ ଥ୍ରୋ ହଉଛେ କିକ୍ ହଉଛେ ପଞ୍ଚ ହଉଛେ ଆମଥିରେ ସବୁ ଆଲାଉଡ୍ ଅଛେ ଖାଲି ହେଡ୍ରେ ଡିରେକ୍ଟ ହିଟ୍ ନାଇଁ ହେବାର ଅଛେ ସେଟା ବି ହେଇପାରବା ଅଗର ଆମର ଫୁଲ୍ ବଡି କଣ୍ଟାକ୍ଟ ଫାଇଟ୍ ଅଗର ଥିତା ବୋଲେ ବଟ୍ ଯେହେତୁ କି ଏଟା ଗୋଟେ ଅଫିସିଆଲ ଟୁର୍ଣ୍ଣାମେଣ୍ଟ ହିସାବରେ ଦେଖାଯାଇସି ତ ଏଥିରେ ଏସବୁ ଜିନିଷ ନାଇଁ ହୁଏ ଆମଟା ଇନ୍ଡୋର ବି ହେସି ଆଉଟଡୋର ବି ହେସି ଫର ଏକ୍ସାମ୍ପଲ ଅଗର ଆମର ନର୍ମାଲ ଯେନ୍ ଟୁର୍ଣ୍ଣାମେଣ୍ଟ ମାନେ ହେଇଗଲା ସ୍ଟେଟ୍ ଲେଭେଲ ହେଇଗଲା ୟା ତ ଫିର ନ୍ୟାସନାଲ ଲେଭେଲ କି ୟୁନିଭର୍ସିଟି ଗେମ୍ସ ବଗେରା ଏଥିରେ ଆମେ ମୋଷ୍ଟଲି ଇନ୍ଡୋର ଏକା କରସୁ ଇନ୍ଡୋର ଏକା ମ୍ୟାଟ୍ ବିଛାଯାଇଛି ସେଥିରେ ହିଁ କରସୁ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସରେ ବାହାରେ ହିଁ ତାକୁ ସବୁ ସେଟ୍ଅପ୍ କରାଯାଇସି ଆଉ ସେ ଟାଇମ୍ରେ ଆମର ପାଖେ ମ୍ୟାଟ୍ ନାଇଁ ଥାଏ ତ ଆମେମାନେ ବାଲିରେ ହିଁ ସବୁକିଛି କରବାକେ ପଡ଼ସି ଯେନ୍ଟାକି ଗୋଟେ ବହୁତ ଜ୍ୟାଦା କଷ୍ଟ ହେଇଯାଇସି ସେତେବେଳେ ବାଲିରେ କରବାର ଲାଗି କାହିଁ ଯେ କି ବାଲିରେ ବାଲାନ୍ସ ମେଣ୍ଟେନ୍ କରବାର ବହୁତ କଷ୍ଟ ମ୍ୟାଟ୍ରେ ଗୋଡ଼କେ ଆମେ ଭଲସେ ପକେଇ ପାରମୁ ଲେକିନ୍ ଆମେ ବାଲିରେ ଭଲସେ ଗୋଡ଼ ନାଇଁ ରଖିପାରୁ ତ ଟିକେ ଡିସବାଲାନ୍ସ ହେବା ବୋଲି ବି ସାମ୍ନାବାଲା କି ଅପୋନେଣ୍ଟକେ ବହୁତ ଚାନ୍ସ ମିଳିଯାଇସି ପକାବାର ଲାଗି ଇଜି ହେଇଯାଇସି ଆଉ ଖାଲି ଫାଇଟ୍ର କଥା ନାଇଁ ସେ ଆମର ଯେନ୍ ଅଲଗା ଅଲଗା ଇଭେଣ୍ଟ ମାନେ ଅଛେ ଯେନ୍ତାକି ସୋଲୋ ଇଭେଣ୍ଟ ବଗେରା ହେଇଗଲା ସେଥିରେ ଆମେ ମାନେ ୱିଥ୍ ମ୍ୟୁଜିକ୍ ୱିଥଆଉଟ୍ ମ୍ୟୁଜିକ୍ ଏଇଟା ସବୁ ଆମକୁ ୱେପନ୍ ଆମର ଯେତେ ବି ୱେପନ୍ ମାନେ ଅଛେ ଯେନ୍ତାକି ଦା ହେଇଗଲା ତଲୱାର ହେଇଗଲା ଚାବୁକ ହେଇଗଲା ଏସବୁ ଜିନିଷ ଆମକୁ ପ୍ରେଜେଣ୍ଟ କରବାର ଥିସି ୱିଦିନ୍ 3 minutes ଯେହେତୁ କି ସେନା ଫ୍ଲିପ୍ ବଗେରା ବି ଇନକ୍ଲୁଡ୍ ହେଇଯାଉଛେ ତ ବାଲିରେ କରବାଟା ବହୁତ ମୁସ୍କିଲ ହେଇଯାଇସି ମ୍ୟାଟ୍ରେ ହିଁ ସେଟା ବହୁତ ମୁସ୍କିଲ ହେ ବଟ୍ ବିଚ୍ ଗେମ୍ସରେ ଆମେ ଯେତେବେଳେ ପରଫର୍ମ କରୁଛୁ ସେତେବେଳେ ଆଉ ଟିକେ ମୁସ୍କିଲ ହେଇଯାଉଛେ ସେଟା
1: ଯେନ୍ତା ଆପଣ କହିଲେ ନକଆଉଟ୍ କରବାର ଥିସି ଓପୋନେଣ୍ଟ ସାଙ୍ଗେ ଫାଇଟ୍ କରବାର ଥିସି ତ ଏଇ ଟାଇମ୍ରେ ଗୋଟେ ସାଧାରଣ କଥା ହେ ଯେ ହାତେ ଗୁଡ଼େ ବାଜି ଯାଇପାରେ ଆପଣଙ୍କର ସାଙ୍ଗେ ଏନ୍ତା କେବେ ହେଇଛେ
0: ବହୁତ ଥର ହେଇଛେ ଏନ୍ତା ସବୁ ଖାଲି ଟୁର୍ଣ୍ଣାମେଣ୍ଟ ବଗେରା ବୋଲିକାର ନାଇଁ ସେ ମୁଁ ଯେତେବେଳେ ପ୍ରାକ୍ଟିସ୍ରୁ ଫିରସି ସେତେବେଳେ ବି ବହୁତ ସାରା ଜଣା ପଡ଼ୁଥିସି ଗୋଟେ ଗୋଟେ ଦିନ ପରେ କେତେବେଳେ ଆଣ୍ଠୁଏ ବାଜି ଯାଇଥିବା କେତେବେଳେ କେନ ଖୁନ୍ ଜାମ୍ ହେଇଯାଇଥିବା କେତେବେଳେ ସୋଲ୍ଡର୍ରେ ବାଜି ଯାଇଥିବା ଏବେ ତ ଫିଲହାଲ ମୋର ସୋଲ୍ଡର୍ ଇଞ୍ଜୁରୀ ଚାଲିଛି ଆଉ ଟ୍ରିଟମେଣ୍ଟ ବି ନେଇଛେ ତା ଲାଗି ଲେକିନ୍ ପ୍ରାୟ ସବୁ ଆଥଲିଟ୍ସ ମାନଙ୍କର ସାଙ୍ଗେ ହେସି ହିଁ ହେସି ଜଷ୍ଟ ପ୍ରାକ୍ଟିସ୍ରୁ ହିଁ ହେସି ଆଉ ଟୁର୍ଣ୍ଣାମେଣ୍ଟର ତ ବେଶୀ ହେଇଯାଇସି ଜଷ୍ଟ ସେତେବେଳେ ଜଣା ନାଇଁ ପଡ଼େ କାହିଁକି ଆମେମାନେ କାଫି ଫୋକସ୍ ହେଇକରିଥିସୁ ଆରିନା ଭିତରେ ଆଉ ବହୁତ ଦିହିଟା ଗରମ ହେଇକରିଥିସି କି ନାଇଁ ଆମକୁ ନାଇଁ ଭାବବାର ଅଛେ ଜଷ୍ଟ ଫୋକସ୍ ଗୋଟେ ଜାଗାରେ ଥିସି ତାପରେ ସେ ଏରିନାରୁ ବାହାରିଲା ପରେ ଗୋଟେ ଗୋଟେ କରି ଜଣା ପଡ଼ସି କି କେନ କେନ ବାଜିଛେ ସବୁ କିଛି
1: ତ ଆପଣ ଓଡ଼ିଶାରେ ଭିତରେ କେନ୍ କେନ୍ ଜାଗାରେ ପ୍ରତିଯୋଗିତାରେ ଭାଗ ନେଇଛନ୍
0: ଓଡ଼ିଶାରେ ତ ଆମ ଷ୍ଟେଟ୍ ଲେଭେଲ ହିଁ ବେସିକାଲି ସବୁବେଳେ ହେସି ତ ମୁଁ ସମ୍ବଲପୁରରେ ଖେଳିଛେ ମୁଁ ଝାରସୁଗୁଡ଼ାରେ ଖେଳିଛେ ମୁଁ ଭୁବନେଶ୍ୱରରେ ଖେଳିଛେ ଆଉ ଥରେ ଆମେ ଓଡ଼ିଶାର ଆମର ବିଚ୍ ଗେମ୍ସ ହେଇଥିଲା ଯେନ୍ଟାକି ହେଇଥିଲା କୋଣାର୍କରେ ତ ଆମେ ସେନ ମୁଇଁ ସେନ ଥରେ ନିଜକେ ରିପ୍ରେଜେଣ୍ଟ କରିଥିଲି
1: ଓଡ଼ିଶା ବାହାରକେ କେବେ ଖେଳିବାର ଲାଗି ଗଲେନ
0: ହଁ ଓଡ଼ିଶା ବାହାରକେ ଯେହେତୁ କି ନ୍ୟାସନାଲ ଥରେ ଇନ ଏକା ହେଇଥିଲା ତ ଗୋଟେ ନ୍ୟାସନାଲ୍ସ ମୁଇଁ ଇନ ଭୁବନେଶ୍ୱରରେ ହିଁ ଖେଳିଥିଲି ଆଉ ମୁଇଁ ଲକ୍ଷ୍ନୌରେ ଖେଳିଛେ ଆଉ ଯେହେତୁ କି ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଇନ ତ ନାଇଁ ହୁଏ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଗୁଜରାତରେ ହେସି ଆଉ ଏଇଟା ମୋର ସେକେଣ୍ଡ ଟାଇମ୍ ମୁଇଁ ଗଲାଥର 2025ରେ ବି ଯାଇଥିଲି 2026ରେ ବି ଏଥର ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଯାଇଥିଲି
1: ଦୁଇ ବରଷ ହେଲାନ ଆପଣ ଲଗାତାର ବିଚ୍ ଗେମ୍ସ ଯାଉଛନ୍ ତ ଓଡ଼ିଶା ଭିତରେ ଖେଲବାର ଲାଗି ଭଲ ଲାଗ୍ସି କି ଓଡ଼ିଶା ବାହାରକେ ଗଲେ ଭଲ ଲାଗ୍ସି
0: ଆଥଲିଟ୍ ହିସାବରେ ତ ମୁଁ କହିମି କି ମୁଁ ଓଡ଼ିଶା ବାହାରକେ ହିଁ ଖେଳି ଯିବାରେ ବେଶୀ ଭଲ ଲାଗ୍ସି କାହିଁକି ଓଡ଼ିଶାରେ ତ ଷ୍ଟେଟ୍ ଲେଭେଲ୍ ହେଉଛେ ତ ଜବ୍ ତକ୍ ଆମମାନେ ବାହାରକେ ଖେଳି ନାଇଁ ଯିବା ତ ଆମକୁ ଫିଲ୍ ନାଇଁ ହୁଏ କି ଆମେମାନେ କିଛି କରିଛୁ ବୋଲିକରି ଆମେ ବାହାରକେ ଖେଳିଗଲେ ଆମେମାନେ ଭିତରେ ଭିତରେ ଜାଣିପାରୁଛୁ କି ହଁ ଆମେ କଷ୍ଟ କରିଛୁ ସେଥିଲାଗି ଏନ୍କେ ଆସିପାରିଲୁ ଆଉ ବାହାରକେ ଯିବା ଲାଗି ସବୁବେଳେ ଇଗର ରହୁଛୁ ଆମମାନେ ସବୁବେଳେ ଏକ୍ସାଇଟମେଣ୍ଟ ରହୁଛେ କାହିଁକି କି ଇନ ସିଲେକ୍ଟ ହେଲେ ହିଁ ଆମେମାନେ ବାହାରକେ ଯାଇପାରୁଛୁ ଇନ ଭିତରେ ଭିତରେ ଇନ ଷ୍ଟେଟ୍ରେ ହାରିଗଲେ ମନ ଦୁଃଖ ଅବଭିୟସ୍ଲି ବହୁତ ହେସି କି ନାଇଁ ଆମେ ବାହାରକେ ଆଉ ନାଇଁ ଯାଇପାରିଲୁ ଅଲଗା ନ୍ୟାସନାଲ ଲେଭେଲ ନାଇଁ ଖେଳି ପାରିଲୁ ଆଉ ଯେହେତୁ ନ୍ୟାସନାଲ ଲେଭେଲ ନାଇଁ ଖେଳିଲୁ ବୋଲେ ଆମେ ଇଣ୍ଟରନ୍ୟାସନାଲ ନାଇଁ ଖେଳିପାରୁ ତ ସେଟା ବି ବହୁତ ଖରାପ ଲାଗ୍ସି ତ ଅବଶ୍ୟ ମୁଇଁ ଆଥଲିଟ୍ ହିସାବରେ ତ କହିବାକେ ଏଇଟା ହିଁ ଚାହିଁବି କି ବାହାରକେ ଯିବାଟା ହିଁ ବେଟର ହେ
1: ବିଲକୁଲ ଆପଣ ଯେନ୍ତା ହାର ଜିତର କଥା କହିଲେ ତ ଆପଣ ଗୋଟେ ହାର ଜିତ କେ ଆପଣ ନିଜର ହିସାବରେ କେମିତି କରି ନେସନ୍
0: ହାର ଜିତ କେ ନେବାକେ ଗଲେ ନିଜର ଉପରେ ହିଁ ଟିକେ ଭାବବାକେ ପଡ଼ସି କି କାଣା ଆଉ କେନ ଗଲତି ହେଇଗଲା ଆମର ଆଉ ସେଟାକେ ସୁଧରାବା ଟ୍ରାଏ କରସୁ ଆମର ଯେନ୍ କୋଚ ଅଛନ୍ ଆମର ମ୍ୟାନେଜର ଅଛନ୍ ଆମକୁ ଟିକେ ଗାଇଡ କରସନ୍ ସେ ଟାଇମ୍ରେ ଆମକୁ କାଫି ସପୋର୍ଟ ବି ଦେସନ୍ କି ଯାହା ହେଲା ହେଲା ନେକ୍ସଟ ଟାଇମ୍ ଏବେ ଟ୍ରାଏ କରମା କାହିଁକି କି ଆମେ ଯେତିକି ପ୍ରାକ୍ଟିସ୍ କରିଛୁ ମେ ବି ସାମ୍ନାବାଲା ଟିମ୍ ସେତିକି ହିଁ ତାର ବେଶୀ ବି ସେମାନେ ପ୍ରାକ୍ଟିସ୍ କରିଥିବେ ଏଇ ଗେମ୍ରେ ସଭେ ପ୍ରାକ୍ଟିସ୍ କରିକରି ଆସୁଛନ୍ ଆଉ ସଭେ ସେତିକି ହିଁ ଜୋସ୍ରେ ଆସୁଛନ୍ ଆଉ ସଭେ ସେଇ ଏକା ମୋଟିଭ୍ରେ ଆସୁଛନ୍ କି ନାଇଁ ଆମକୁ ଗୋଲ୍ଡ ଦରକାର କି ଆମକୁ ଗୋଟେ ମେଡାଲ୍ ଆଣବାର ହିଁ ଅଛେ ଆମକୁ ଆମର ନାଁ ରଖବାର ଅଛେ ସେନ ତ ଆମେ କାହାକେ ତ ଖରାପ ନାଇଁ କହିପାରୁ ଆମର ପାଖେ ଅପସନ୍ ହିଁ ନାଇଁ ଥାଏ ଆମକୁ ନିଜକେ ହିଁ ବୁଝା ପାଖେ ପଡ଼ସି କି ନେକ୍ସଟ ଟାଇମ୍ ଆମେ ବେଟର କରମୁ ବେଶୀ ଖରାପ ଭାବି କରିକି ନିଜକେ ଡିମୋଟିଭେଟ୍ କରିକି ନିଜକେ ବେଶୀ ମାୟୁସ୍ କରିକି କିଛି ଲାଭ ବି ନାଇଁ ନ
1: ବିଲକୁଲ ଆପଣ ଯେନ୍ତା କହିଲେ ଯେତିକି ଅଭ୍ୟାସ କରିଥିବା ତାର ପ୍ରଦର୍ଶନୀଟା ସେ ଆପଣଙ୍କର ଅରେନା ଭିତରେ ସେତିକି ଭଲ ରହିବା। ତ ଖାଲି କାରଣ ଅଭ୍ୟାସ ଆପଣଙ୍କୁ ଆଗକେ ନେଇ ପାରିବା କି ଆପଣ ଭାବସନ୍ ଯେ ଲକ୍

0: ବି ଗୋଟେ ଫ୍ୟାକ୍ଟର ହେ।
1: ମତେ ଲାଗ୍ସି ଲକ୍ ର ବି କାଫି ରୋଲ୍ ଅଛେ, ବଟ୍ ଅଫକୋର୍ସ ପୁରା ମେଜରିଟି ଜିନିଷ ତ ଆମର ହାର୍ଡ଼ୱାର୍କ ଉପରେ ହିଁ ଡିପେଣ୍ଡ କରସି। ଆମେ ଯେତିକି ଭଲ ପ୍ରାକ୍ଟିସ୍ କରମୁ ସେତିକି ହିଁ ଭଲ ହେବା। ଆମର ଗେମ୍ରେ ସ୍ପେଶାଲି ଯେତେବେଳେ ଆମେ ଫାଇଟ୍ ବଗେରା କିଛି କରୁଛୁ, ସେତେବେଳେ ଆମର ଫାଇଟ୍ ଇଭେଣ୍ଟରେ ଇଟା ଟୋଟାଲି ଆମର ହାର୍ଡ଼ୱାର୍କ ହିଁ ଥିସି, ଆମର ମେହନତ ଉପରେ ଏକା ଥିସି। ଆମେ ଯେତିକି ଭଲ ପ୍ରାକ୍ଟିସ୍ କରମୁ ଆମେ ସେତିକି ଭଲସେ ସାମ୍ନାର ଖିଲାଡ଼ି ସାଙ୍ଗେ ଫାଇଟ୍ କରିପାରମୁ। ତ ବାକି ଇଭେଣ୍ଟସ୍ରେ ଆମେ ଯେତେବେଳେ ପରଫର୍ମ କରୁଛୁ, ଫାଇଟ୍ କେ ଛାଡ଼ି କରି ଯେତେବେଳେ ଆମେ ଅଲଗା ଅଲଗା ଇଭେଣ୍ଟରେ ପାର୍ଟିସିପେଟ୍ କରୁଛୁ, ହେନ ବହୁତ ସାରା ଅଲଗା ଅଲଗା ଫ୍ୟାକ୍ଟର୍ସ ଆସିଯାଉଛି। ଯେମିତିକି କ୍ରାଉଡ଼ର ରେସ୍ପନ୍ସ ଥିବାଟା, ଆମେ ମାନେ ଏରିନା ଭିତରେ ଅଛୁ ସେତେବେଳେ ପରଫର୍ମ କରୁଛୁ, ବାହାର ଲୋକମାନେ ବେଶୀ ଯେତେବେଳେ ଆମକୁ ଚିୟର ଅପ୍ କରିଦେଉଛନ୍, ସେତେବେଳେ ଆମର ଭିତରେ ଏକ୍ସାଇଟମେଣ୍ଟ ବୋଧେ ବଢ଼ିଯାଇପାରେ, ଆଉ ଆମର ଟାଇମିଂଟା ଗଡ଼ବଡ଼ ହେଇପାରେ। ଆଉ ଆମର ଯେନ୍ ଅଦର ଇଭେଣ୍ଟସ୍ ମାନେ ଅଛେ ତାଙ୍କର ଭିତରେ ଗୋଟେ ଟାଇମ୍ ଲିମିଟ୍ ଥିସି, 3 ମିନିଟ୍ସ କରେକ୍ଟ, ସେଟା 3 ମିନିଟ୍ସରେ କମ୍ପ୍ଲିଟ୍ କରବାର କେହି ଥିସି, ଇଆଡ଼େ ସିଆଡ଼େ ନାଇଁ ପାରେ, 1 ସେକେଣ୍ଡ ବି ନାଇଁ ପାରେ, ଏତିକି ବେସିସ୍ରେ ବି ଆମେମାନେ କଟି ଦେଇଯିବାରୁ। ତ ସେତେବେଳେ ଟାଇମିଂର ବହୁତ ରୋଲ୍ ଥିସି। ଅଗର ସଙ୍ଗ ପ୍ଲେ ହଉଛେ ତ ସେତେବେଳେ ବି ଗୋଟେ ବହୁତ ଖରାପ ସ୍ଥିତି ହେଇଯାଇସି କି ଆମେ ନିଜ ନିଜର କଥା ବି ନାଇଁ ଶୁଣିପାରୁ, କି ଆମମାନେ ମାନେ କାଣା ଇସାରା କରୁଛୁ ଏକ ଦୁସରେକେ ଆମେ ସେଟା ବି ନାଇଁ ଜାଣିପାରୁ। ତ ସେତେବେଳେ ଟିକେ ଲକ୍ ମ୍ୟାଟର କରସି, ବଟ୍ ଫାଇଟ୍ରେ ଆମର ହାର୍ଡ଼ୱାର୍କ ହିଁ ସବୁବେଳେ ରୋଲ୍ ପ୍ଲେ କରୁଛେ।
0: ତ ଆପଣ ଯେନ୍ତା କି ନିଜେ ଖୁଜିଲେ ଗୋଟେ ଜାଗାଟେ ଶିଖିବାର ଲାଗି, ଆପଣ ନିଜେ ମନ କଲେ ଶିଖମି ବୋଲିକରି, ଆତ୍ମରକ୍ଷା ଲାଗି ହଉ କି ଆନ୍ତର୍ଜାତୀୟ ସ୍ତରରେ ଖେଲବାର ଲାଗି ହଉ, ତ ଯଦି ଏନ୍ତା ଯୁବକ କି ଯୁବତୀ ଶିଖବାର ଲାଗି ଚାହେଁଲା, ତ ସେ କେନ୍ତି କରି ଜାଣିପାରବା?
1: ଅଗର କାହାକି ବି ସେଲ୍ଫ ଡିଫେନ୍ସ ହିସାବରେ ଅଗର ଯିବାର ଅଛେ, ଶିଖିବାର ଅଛେ, ତ ସମ୍ବଲପୁରରେ ତ ବହୁତ ସାରା ଆସୋସିଏସନ୍ ମାନେ ଅଛନ୍ ଯେନ ସେମାନେ ଯାଇପାରବେ, ଆପ୍ରୋଚ୍ କରିପାରବେ, ଆଉ ତାଙ୍କର ଏଥଲିଟ୍ ଲାଇଫ୍ଟା ଷ୍ଟାର୍ଟ କରିପାରବେ, ଆଉ ତାଙ୍କୁ ଆଜ୍ ହବି କରିବାର ଅଛେ ବୋଲି ବି ସେମାନେ ମାନେ ଶିଖିପାରବେ। ବଟ୍ ଅଗର ଜଣକୁ ମୋର୍ ସ୍ପୋର୍ଟକେ ଏକ ପେଞ୍ଚାକ୍ ସିଲାଟ ଅଗର ଶିଖିବାର ଅଛେ, ତ ସମ୍ବଲପୁରରେ ଗୋଟେ ହିଁ କ୍ଲାସ୍ ଅଛି ଯେନକି ପେଞ୍ଚାକ୍ ସିଲାଟ ଶିଖାଯାଇସି, ଏନଗୋଲାଇନ୍ ପାଖରେ ଅଛେ, ତ ସେନ ସେମାନେ କେତେବେଳେ ବି ଆସିପାରିବେ, ଆଡମିସନ୍ ନେଇକରି ଶିଖିପାରିବେ। ଆଜ୍ ହବି, ଆଜ୍ ପ୍ୟାସନ୍ କରବାର ଅଛି କି ସତେ ଗୋଟେ କରିୟର ବନାବାର ଅଛେ, ସବୁ ଜିନିଷ ସେନ ହେଇପାରବା।
0: ସବୁ ଜାଗାରେ ଆଗକେ ଯିବାର ଲାଗି ଗୋଟେ ଗୁରୁ ନିହାତି ଦରକାର ଥିସନ୍, ତ ଆପଣ ଯେନ୍ତା ରାଜ୍ୟ ସ୍ତର ଯାଉଛନ୍, ଜାତୀୟ ସ୍ତର ଯାଉଛନ୍, ତ ଆପଣ ନିଜର ଗୁରୁ ବୋଲି କାହାକେ ଭାବସନ୍?
1: ଗୁରୁ ତ ଆମର ବହୁତ ସାରା ଅଛନ୍ ଇନ, ଯେହେତୁ କି ଆମର ସମ୍ବଲପୁର ଆସୋସିଏସନ୍ରେ ଆମର ଯେନ୍ ଗୁରୁ ଅଛନ୍ ନାରାୟଣ ବାରିକ ସାର୍, ସେ ଆମର ଇନ ଆମକୁ ଦେଖସନ୍। ଆଉ ତାପରେ ଆମେ ଯେତେବେଳେ ସମ୍ବଲପୁରରୁ ଯେତେବେଳେ ଆମେ ଓଡ଼ିଶା ଟିମ୍ ହେଇଯାଇସୁଁ, ଆଉ ଯେତେବେଳେ ଆମେ ଓଡ଼ିଶା ଅଣ୍ଡରରେ ଖେଳୁଛୁ ଗୋଟେ ଓଡ଼ିଶା ଟିମ୍ ହେଇକରି, ସେତେବେଳେ ଆମର ହେଡ୍ କୋଚ୍ ଆଉ ଆମର ଜେନେରାଲ ସେକ୍ରେଟାରୀ ଯିଏ ଅଛନ୍ ଗୁରୁ ପିଏସ୍ ସିଂ ଥାପା, ସେ ଆମକୁ ଗାଇଡ଼ କରସନ୍, ସେ ଆମକୁ ମେଣ୍ଟର କରସନ୍, ସେ ଆମର ଟ୍ରେନିଂ କରାସନ୍। ସବୁ ନ୍ୟାସନାଲ ଗେମ୍ ପହଲା ଗୋଟେ 1 ମନ୍ଥର ସେ ଟ୍ରେନିଂ କ୍ୟାମ୍ପ ରଖସନ୍, ସେ ଆମକୁ ପର୍ସନାଲି ଦେଖିକରି ସବୁକିଛି ଆମର ଟ୍ରେନିଂ ବ୍ୟବସ୍ଥା କରସନ୍, ଆଉ ସକାଳୁ ସନ୍ଧ୍ୟା ତକ ସବୁ ଜିନିଷ କରସନ୍, ସବୁକିଛି ପ୍ରୋଭାଇଡ଼ ବି କରସନ୍, ବହୁତ ଆମକୁ ସପୋର୍ଟ ବି କରିଛନ୍। ଆମକୁ ଆଗକେ ନେବାନେ ତାଙ୍କର ବହୁତ ହି ସପୋର୍ଟ ଅଛି, ଯେହେତୁ କି ଆମେ ବାହାରକେ ଯେତେବେଳେ ଯାଉଛୁ ସେତେବେଳେ ଆମର ସାର୍ ସବୁବେଳେ ଆମର ସାଙ୍ଗେ ଥିସନ୍, ଆଉ ସେତେବେଳେ ଆମର କିଛି ପ୍ରୋବ୍ଲେମ୍ ହଉଛେ କି କିଛି ନାଇଁ ହେବାର, ସେତେବେଳେ ବି ଅଗର କେନ୍ ବି ପ୍ଲେୟାର୍ କେ କିଛି ଡିମୋଟିଭେଟେଡ୍ ଫିଲ୍ ହଉଛେ, ତ ସାର୍ ସେତେବେଳେ ସବୁବେଳେ ରହୁଛନ୍ ଆଖେ ପାଖେ ଦେଖବାର ଲାଗି। ଆଉ ହଁ, ସେଟା ହିଁ କହିବାକୁ ଚାହେଁ।
0: ବିଲକୁଲ, ଯେତେବେଳେ ଗୋଟେ ଭଲ ଗୁରୁ ପାଇସନ୍ ଆଉ ତାଙ୍କର ସହଯୋଗ ରହିସି, ତ ନିଶ୍ଚିତ ଭାବରେ ଆପଣ ଆଗକେ ବଢ଼ବେ, ଏଥିରେ କିଛି ଦ୍ୱିମତ ନାଇଁନ। ତ ଯେନ୍ତାକି ଆପଣ କହିଲେ, ଆପଣ 2 ଥର ହେଲାନ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଖେଲିକରି ଆସିଲେନ, ତ ସେନୁ ଆପଣଙ୍କର ପ୍ରଦର୍ଶନୀ କେନ୍ତା ଥିଲା, ସେନୁ ଆପଣଙ୍କର ରିଜଲ୍ଟ କେନ୍ତା ଥିଲା?
1: ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ ଖେଲବାର ଲାଗି ଆମକୁ ନ୍ୟାସନାଲ୍ସ ଖେଲବାକେ ପଡ଼ସି, ନ୍ୟାସନାଲ୍ରେ ଯେନ୍ମାନେ ଟପ୍ 8 ଥିସନ୍ ସେମାନେ ଆଉ ଥରେ ଫାଇଟ୍ କରସନ୍, ଆଉ ଏଇଟା ଗୋଟେ ଗଭର୍ଣ୍ଣମେଣ୍ଟ ଗେମ୍ ହେ। ତ ଆମେମାନେ ଫାର୍ଷ୍ଟ ସିଲେକ୍ସନ୍ ଆମର ନ୍ୟାସନାଲ୍ରୁ ହିଁ ଷ୍ଟାର୍ଟ ହେଇଯାଇସି। 2025ରେ ଆମେ ଯେତେବେଳେ ଯାଇଥିଲୁ ଜୁନ୍ରେ, ସେତେବେଳେ ଆମେମାନେ ମୁଇଁ ଗ୍ରୁପ୍ ଇଭେଣ୍ଟରେ ପାର୍ଟିସିପେଟ୍ କରିଥିଲି, ଆଉ ସେତେବେଳେ ଆମେମାନେ ବ୍ରୋଞ୍ଜ ଧରିକରି ଆସିଥିଲୁ ଓଡ଼ିଶାକେ। ବଟ୍ ଆମମାନଙ୍କର ଭିତରେ ଗୋଟେ ମୋଟିଭେସନ୍ ଥିଲା କି ନାଇଁ, ନେକ୍ସଟ ଟାଇମ୍ ଯେତେବେଳେ ଆମେମାନେ ଯାଉଛୁ ସେତେବେଳେ ଆମେ ଆଉ ବେଟର୍ କରମୁ। ତ 2025ର ନ୍ୟାସନାଲ୍ସରେ ସିଲେକ୍ଟ ହେଲା ପରେ ଆମେମାନେ 2026 ଏବେ ଯେଉଁ ଜାନୁଆରୀରେ ହେଇଥିଲା 5ରୁ 12, ତେହେଲେ ଆମେ ସିଲେକ୍ଟ ହେଇଥିଲୁ, ଆଉ ହେନ୍କେ ଯାଇଥିଲୁ। ଆଉ ହେନ ଏଥର ଆମକୁ କାଫି ଖୁସ୍ ଲାଗୁଛି କି ଆମମାନେ ଏଥର ଓଡ଼ିଶା ଲାଗି ଗୋଟେ ଗୋଲ୍ଡ ମେଡାଲ୍ ନେଇକରି ଆସିଲୁ, ଆଉ କାଫି ମୋଟିଭେସନ୍ ମିଳିଲା, କାଫି କଂଗ୍ରାଚୁଲେଟ୍ କଲେ ବହୁତ ଲୋକମାନେ, ସ୍ପୋର୍ଟସ୍ ଡିପାର୍ଟମେଣ୍ଟ ବି ଆମକୁ କାଫି ସମ୍ମାନିତ କଲେ, ଆଉ ଅଫକୋର୍ସ ଆମର ଯେନ୍ କୋଚ୍ ମାନେ ଅଛନ୍ ସେମାନେ ମାନେ ବି ବହୁତ ଖୁସି ଥିଲେ ଆମର ପରଫର୍ମାନ୍ସ କେ ନେଇକରି।
0: ଯେହେତୁ ଆପଣ ଗୋଟେ ସ୍ୱର୍ଣ୍ଣ ପଦକ ଆଣିଛନ୍ ଓଡ଼ିଶା ଲାଗି, ଗୋଟେ ଗର୍ବର ବିଷୟ, ସେଥିଲାଗି ଆକାଶବାଣୀ ତରଫରୁ ବି ଆପଣଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ, ଆପଣଙ୍କର ପୁରା ଆସୋସିଏସନ୍ କେ ଆଉ ଆପଣଙ୍କୁ ବି ବହୁତ ବହୁତ ଶୁଭେଚ୍ଛା ଜଣାଉଛୁ।
1: ଧନ୍ୟବାଦ।
0: ଆଶା କରମି ଯେ ଆପଣ ଆଗକେ ଆହୁରି ଏନ୍ତା ଖେଲୁଥିବେ, ଆମର ଓଡ଼ିଶାର ନାଁ ଆଗକେ ବଢ଼ଉଥିବେ, ନିଜର ନାଁ ଆଗକେ ବଢ଼ଉଥିବେ, ଆଉ ଯୁବପିଢ଼ି ମାନଙ୍କୁ ସବୁବେଳେ ପ୍ରେରଣା ଦଉଥିବେ। ଆପଣଙ୍କ ସାଙ୍ଗେ କଥା ଲାଗିକି ବଢ଼ିଆ ଲାଗିଲା, ନମସ୍କାର।
1: ଧନ୍ୟବାଦ।
2: শ্রোতা বন্ধু, শুনিলে তো সাক্ষাৎকারটি আশা করছি আপনার নিশ্চয় শিক্ষণীয় হয়ে। শ্রোতা বন্ধু, প্রতবর্ষ জুন মাস 4 তারিখে আন্তর্জাতীয় নির্দোষ শিশু অত্যাচার নিরোধ দিবস, ইন্টারন্যাশনাল ডে অফ ইনোসেন্ট চিলড্রেন ভিকটিমস অফ এগ্রেসন ପାଳନ କରାଯାଏ। ବିଶ୍ୱର ବିଭିନ୍ନ ସ୍ଥାନରେ ଯୁଦ୍ଧ, ସଶସ୍ତ୍ର ସଂଘର୍ଷ, ହିଂସା, ଆତଙ୍କବାଦ ଓ ଅନ୍ୟାନ୍ୟ ଆକ୍ରମଣାତ୍ମକ କାର୍ଯ୍ୟକଳାପର ଶିକାର ହେଉଥିବା ଅସଂଖ୍ୟ ନିର୍ଦ୍ଦୋଷ ଶିଶୁମାନଙ୍କ ସ୍ମୃତି ଓ ସେମାନଙ୍କ ଦୁଃଖଦ ଅନୁଭୂତି ପ୍ରତି ସମ୍ମାନ ଜଣାଇବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ଶିଶୁମାନେ ହେଉଛନ୍ତି ଜାତିର ଅମୂଲ୍ୟ ସମ୍ପଦ ଓ ଆଗାମୀ ଦିନର ସ୍ୱପ୍ନଦ୍ରଷ୍ଟା। କିନ୍ତୁ ଶ୍ରୋତାବନ୍ଧୁ, ଅନେକ ସମୟରେ ଶିଶୁମାନେ ଅନେକ ପରିସ୍ଥିତିର ଶିକାର ହୋଇ ନିଜର ମୌଳିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଶୈଶବର ଆନନ୍ଦରୁ ବଞ୍ଚିତ ହୁଅନ୍ତି। ଶ୍ରୋତାବନ୍ଧୁ, ଏହି ଦିବସ କେବଳ ଶିଶୁମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ନିର୍ଯାତନାକୁ ସ୍ମରଣ କରିବାର ଅବସର ନୁହେଁ, ବରଂ ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ସମାଜ, ସରକାର ଓ ଆନ୍ତର୍ଜାତୀୟ ସଂଗଠନମାନଙ୍କର ସାମୂହିକ ଦାୟିତ୍ୱକୁ ପୁନର୍ବାର ମନେ ପକାଇବାର ଏକ ସୁଯୋଗ ମଧ୍ୟ। ପ୍ରତ୍ୟେକ ଶିଶୁ ଭୟ, ହିଂସା ଓ ଅସୁରକ୍ଷାରୁ ମୁକ୍ତ ହୋଇ ଶାନ୍ତି, ସ୍ନେହ ଓ ସମ୍ମାନର ପରିବେଶରେ ବଢ଼ି ଉଠିବାର ଅଧିକାର ରଖନ୍ତି। ତ ଶ୍ରୋତାବନ୍ଧୁ, ଏହି ଦିବସରେ ଆମେ ସମସ୍ତେ ଏକ ଏପରି ବିଶ୍ୱ ଗଠନର ସଂକଳ୍ପ ନେବା ଯେଉଁଠାରେ କୌଣସି ଶିଶୁ ହିଂସା, ଆକ୍ରମଣ କିମ୍ବା ଅବହେଳାର ଶିକାର ହେବେ ନାହିଁ ଏବଂ ପ୍ରତ୍ୟେକ ଶିଶୁ ନିରାପଦ, ସୁସ୍ଥ ଓ ଗୌରବମୟ ଜୀବନ ବିତେଇବାର ସୁଯୋଗ ପାଇବେ। ତ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଏକ ଗୀତ। କଥାଚିତ୍ର ହିରୋ, କଣ୍ଠ ପଲକ ମୁଚ୍ଛଲ ଓ ଅମାଲ ମଲ୍ଲିକ, ଗୀତ କୁମାର, ସଙ୍ଗୀତ ଅମାଲ ମଲ୍ଲିକ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ସମୟ ତ ଆଜି ହୋଇଯାଇଛି। କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚୟ ଜଣାଇବେ। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ କୁସୁମ। ନମସ୍କାର।

ଶୁଣନ୍ତୁ, ଆଜି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:00 ଦଶ ମିନିଟ୍ରେ ପ୍ରଚାର କରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଶୁଣିପାରିବେ। ସନ୍ଧ୍ୟା 6:30 ରିଲେ କରି ପ୍ରସାର କରିବେ ଆକାଶବାଣୀ କଟକ କେନ୍ଦ୍ର, ଏବଂ ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ। ରାତି 7:30 ପ୍ରଚାର କରିବେ କୃଷି ସଂସାର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଖାଦ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଶ୍ରୀ ଅନ୍ନ ଚାଷ, ଏ ସମ୍ପର୍କରେ ଡକ୍ଟର ସତ୍ୟବ୍ରତ ମଙ୍ଗରାଜଙ୍କ ସହିତ ଆଲୋଚନା ଶୁଣିବେ। ରାତି 8:02 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ବୈଷ୍ଣବ ଚରଣ ପାଢ଼ୀ। ରାତି 8:00 ପ୍ରଚାର କରିବୁ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଶିକ୍ଷାନୀତି 2020 ଉପରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଉମାଚରଣ ପତିଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର। ଆଲୋଚନାରେ ଭାଗ ନେଇଛନ୍ତି ସୁପ୍ରୀତି ମିଶ୍ର। ରାତି 8:30 ଶୁଣିପାରିବେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲଘୁ ଶାସ୍ତ୍ର ସଙ୍ଗୀତ, ପରିବେଷଣ କରିବେ ପଣ୍ଡିତ ସିଆର୍

ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ହିନ୍ଦୀ କଥାଚିତ୍ର ଗୀତ। ରାତି 10:00 ଶୁଣିପାରିବେ ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଓ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 11:05 ଶୁଣିପାରିବେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଏ ଥିଲା ଚଳିତ ଅଧିବେଶନର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଶୁଣନ୍ତୁ, ଶିଳ୍ପୀ ଶଶାଙ୍କ ଶେଖର ଏବଂ ଦୀପ୍ତିରେଖା ପାଢ଼ୀ। ଗୀତ ରଚନା ନର୍ମଦା ସାହୁ, ସଙ୍ଗୀତ ଶରତ ନାୟକ।

0: ହେଲେ ମୁଁ କଣ କହୁଥିଲି କି
1: ଦେଖିଲେ ତୋ ଝିଅକୁ କଣ କହୁଛି?

0: କଣ କହୁଥିଲି କି?
1: କଣ କହୁନୁ?
2: ତୁ ଗୋଟେ ପୁରାଲୁ, ତୁ ଗୋଟେ ବଡ ଭାଲୁ, ତୁ ଗୋଟେ ଭାରି ଚାଲୁ ଡମରା
0: ଗାଲୁଆ ମିଛୁଆ।
1: ବାପା, ତମ ଝିଅକୁ ଦେଖିଲ କଣ କହୁଛି?
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ସସ୍ମିତା ମହାପାତ୍ର ଏବଂ ବିଷ୍ଣୁମୋହନ କବି। ଗୀତ ରଚନା ରଶ୍ମିରଞ୍ଜନ କର, ସଙ୍ଗୀତ ବିଷ୍ଣୁମୋହନ କବି।

କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣନ୍ତୁ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସଙ୍ଗୀତ ସରୋଜ ସାମଲ, ଗୀତ ରଚନା ସୁଧାଜିତ ରାଉତରାୟ।

0: ଏଠି ଶେଷ ହେଲା ଓଡ଼ିଆ ଲଘୁସଂଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ।

ଗ୍ରୀଷ୍ମ ବର୍ଷା ଏବଂ ତାପରେ ଶୀତ, ଏଇଭଳି ତିନୋଟି ଋତୁ ଆମ ପାଖରେ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି। ତେବେ ଶୀତ ମଧ୍ୟ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି। କେବଳ ଗ୍ରୀଷ୍ମ ଗୋଟିଏ ଋତୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ ବଜାୟ କରି ରଖୁଛି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ପରିବେଶର ଅସନ୍ତୁଳନ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମେମାନେ ସମସ୍ତେ ଚେଷ୍ଟିତ, ବିଶେଷ କରି ଯେଉଁ ଯୁବ ସମାଜ, ବିଶେଷ କରି ସମାଜସେବୀ ସଂଗଠନ ଏବଂ ସର୍ବୋପରି ଭାରତ ସରକାର ତଥା ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଶେଷ ଭାବରେ ଚେଷ୍ଟିତ ଅଛନ୍ତି। କିନ୍ତୁ ସେ ଯୋଉ ଚେଷ୍ଟା କରାଯାଉଛି ସେ ଚେଷ୍ଟାକୁ ଆହୁରି ପ୍ରାମାଣିକ ଭାବରେ କରିବା ଦରକାର ଏବଂ ସେ ଚେଷ୍ଟାକୁ ସଂକଳ୍ପବଦ୍ଧ ସହିତ କରିବା ଦରକାର। ଯଦି ସଂକଳ୍ପବଦ୍ଧ ହୋଇ ଆମେ ପରିବେଶର ସୁରକ୍ଷା ନ କରିବା ତେବେ ଦିନେ ନା ଦିନେ ଆମେମାନେ ହିଁ ଆମର ବିପଦକୁ ଡାକି ଆଣିବା ଏବଂ ଆମର ଭବିଷ୍ୟତ ପିଢ଼ି ନିଶ୍ଚିତ ଭାବରେ ବିପଦର ସମ୍ମୁଖୀନ ହେବ। ତେଣୁ ଆମେମାନେ ଦେଖୁଛେ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ପ୍ରକଳ୍ପ ୟା ପାଇଁ କାର୍ଯ୍ୟ କରୁଛି। ଯେମିତି ସେମାନେ ଡ୍ରୋନ୍ ମାଧ୍ୟମରେ, ଭାରତ ସରକାରଙ୍କର ଅଧିକାରୀମାନେ ଡ୍ରୋନ୍ ମାଧ୍ୟମରେ କେଉଁ ଜଙ୍ଗଲରେ କେତେ ପରିମାଣର ପ୍ରାଣୀ, କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷରାଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମର ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ ବଡ ଆମର ଯୋଉ ଅରଣ୍ୟ ସବୁ ରହିଛି ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନିକୁ ନିର୍ବାପନ କରୁଛନ୍ତି। ଠିକ ସେଇଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁ ମାନଙ୍କୁ ଅଯଥାରେ ମାରି ଦିଆଯାଉଛି ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ, ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକଉଛେ ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼, ପର୍ବତ, ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ କାହିଁକି ଯାଉଛେ? ନା ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେମାନେ ସେଠି ବଡ ବଡ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କର ଯୋଉ ପବିତ୍ର ଜଳଧାରା ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ, ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଅନେକ ଦ୍ରୁମ ଥିଲେ। ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ, ଭାଲୁ, ଭୟଙ୍କର ଜୀବଜନ୍ତୁ ମାନେ ଆମମାନଙ୍କ ସମ୍ମୁଖରେ ଦୃଷ୍ଟିଗୋଚର ହେଉଥିଲେ ଆମର ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ବର୍ତ୍ତମାନ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ ଏବଂ ତତ୍ ସହିତ ଜଳ, ବାୟୁ ଏବଂ ଆକାଶ ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲି ଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା? ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କର ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ, ସେହି ପୃଥିବୀ ଆମମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେହି ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଏ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା। ଏତିକି
ଆପଣ ମାନଙ୍କ ଠାରେ ନିବେଦନ, ଏଇ ଯୋଉ ଅକ୍ସିଜେନ୍ ଯେଉଁ ପ୍ରାଣବାୟୁକୁ ଆମେ ମାନେ ଧାରଣ କରୁଛେ ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା, ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ ଏହି ସଂକଳ୍ପ ନେବା।

ଶେଷ ହେଲା କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଉପସ୍ଥାପନାରେ ଥିଲେ ବାଉରୀପନ୍ତ ସ୍ୱାଇଁ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍କର ଆଦାନ ପ୍ରଦାନ ହେବ, ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ପୁଲିସ୍ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ସରକାର ପୁଲିସ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ୍ ବାହିନୀକୁ ଆହୁରି ସତର୍କ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ୍ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପଭିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

0: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ। ବୈଠକରେ ପ୍ରକଳ୍ପ ସାଂସ୍କୃତିକ ବୈଷୟିକ ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5ଟି ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜିକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକର ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନ୍ସିଇଆର୍ଟିର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳା ପ୍ରାକୃତିକ ଶିବିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର ବିଧାୟିକା ତଥା ବାଚସ୍କତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ 8ଟି ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ୟାକ୍ସଗୁଡ଼ିକୁ କେବଳ ପାରମ୍ପରିକ କାର୍ଯ୍ୟରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆଶୀର୍ବାଦ ଏବଂ ଯଶୋଦା ଭଳି ଶିଶୁ ଯତ୍ନ କେନ୍ଦ୍ରରେ ରହି ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ଲାଗି କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବିଶେଷଜ୍ଞମାନେ ଜୀବନର ଲକ୍ଷ୍ୟ ସ୍ଥିର କରି କିଭଳି ସଫଳତା ହାସଲ କରିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ 22ଟି ଧାନ ସଂଗ୍ରହ କେନ୍ଦ୍ରରେ 238 ଜଣ ଚାଷୀଙ୍କଠାରୁ 12,398 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ ସ୍ୱର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସହ ପାଗରେ ପରିବର୍ତ୍ତନ ହେବ। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ 19ଟି ଜିଲ୍ଲା ଏବଂ କାଳବୈଶାଖିକ ଝଡ଼ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ପରେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
1: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ତାମିଲନାଡୁର ମଧ୍ୟ ମୌସୁମୀ ବାୟୁ ଆସିଯାଇଛି। ମୌସୁମୀ ବାୟୁ ବର୍ତ୍ତମାନ ସକ୍ରିୟ ରହିଛି ଦକ୍ଷିଣ ଆରବ ସାଗରରେ ଏବଂ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ। ଓଡ଼ିଶା ପାଇଁ ଆଜି କୌଣସି ପୂର୍ବାଚଳ କରାଯାଇ ନାହିଁ ଯେ କେବେ ମୌସୁମୀ ବାୟୁ ଓଡ଼ିଶାରେ ଆସିବ। ଏହି 2-3 ଦିନ ପରେ ଯେତେବେଳେ ପୁଣି ମୌସୁମୀ ବାୟୁ ଅଗ୍ରସର ହେବ ସେତେବେଳେ ପୁଣି ଓଡ଼ିଶା ପାଇଁ ପୂର୍ବାନୁମାନ କରାଯିବ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ବ୍ରିକ୍ସ ରାଷ୍ଟ୍ର ସମୂହ

0: ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଲେଖାଟିକୁ ପଢ଼ି ଜଣାଇଛନ୍ତି ସୁଚିସ୍ମିତା ସାହୁ।
2: ଆଜିର ପ୍ରସଙ୍ଗ ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ 12 ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି, ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ, ସିଂହ, ହାତୀ, ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ 3 ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ, ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି, ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି 3 ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ, ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ, ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା, ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ, ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ, ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ 12 ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର, ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ, କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା। ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ମସିହାରେ ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ, ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା

0: ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 ମସିହାରୁ କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି। ଗତ ମାର୍ଚ୍ଚ 31 ସୁଦ୍ଧା ଏହି କ୍ଷେତ୍ର ପାଇଁ 557,62,00,000 ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ, ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା, ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେକୁ ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛି ଓଡ଼ିଶା, କହିଲେ ମୁଖ୍ୟମନ୍ତ୍ରୀ। ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ବିଜେପି ତରଫ ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ। IGIT ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରନ ଆଉ କିଛି ସମୟ ଆଉ ତୃଣମୂଳ ହେବା ସର୍ବଭାରତୀୟ କବାଡ଼ି କପ୍ ପ୍ରତିଯୋଗିତା। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଲା କେରଳ। ଏଥର ପୁରା ଖବର। ସବୁ ପ୍ରାକୃତିକ ବିପର୍ଯ୍ୟୟର ଓଡ଼ିଶା କଡ଼ା ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକେ ନେଇକରି ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକେ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିକରି କହିଛନ୍, ପ୍ରାକୃତିକ ବିପର୍ଯ୍ୟୟ ସମୟାତି ମୃତାହତ ଲକ୍ଷ୍ୟ ହାସଲ କରିକରି ରାଜ୍ୟ ସାରା ପୃଥିବୀ ପ୍ରଶଂସିତ ହୋଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ 1949 ମହାବାତ୍ୟା କଥା ସ୍ୱର ପକାଇଥିଲେ। ବୈଠକରୁ ବାହାରିଥିବା ସାର କଥା ଏବାଦିନେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଟି ବ୍ରିକ୍ସ ରାଷ୍ଟ୍ର ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା, ନୂଆ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୁକ୍ତି ଶୂନ ମୃତାହତ ଲକ୍ଷ୍ୟ ହାସଲ ଦିଗେ ସରକାରଙ୍କ ନିରନ୍ତର ଚେଷ୍ଟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିକ୍ସ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
1: ଜଳବାୟୁ ପରିବର୍ତ୍ତନ ଆଉ ପ୍ରାକୃତିକ ବିପର୍ଯ୍ୟୟ ହେଉଥିବା ଭିନ୍ ଭିନ୍ ପ୍ରତିବନ୍ଧକର ମୁକାବିଲା ଲାଗି ବିଶ୍ୱସ୍ତରୀୟ ଆନ୍ତଃରାଜ୍ୟ ସହଯୋଗକେ ମଜବୁତ କରିବା ଲାଗି

0: ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ବିପର୍ଯ୍ୟୟ ବିପଦ କମ୍ କରବାଟା ଗୋଟିଏ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ହୋଇଛି। ଜଳବାୟୁ ପରିବର୍ତ୍ତନ, ସହରୀକରଣ ଓ ପରିବେଶ ଅବକ୍ଷୟ ଲାଗି ପୃଥିବୀ ଦେଖା ଦେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ଲାଗି ଉତ୍ତମ ପ୍ରସ୍ତୁତି ଆଉ ସମନ୍ୱିତ କାମର ଆବଶ୍ୟକତା ରହିଛି। ପୁରୀନ ଆୟୋଜିତ ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଆଉ ଢାଞ୍ଚାକେ ନୂଆ ଦିଗ ଦେଖାବା ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍ତି। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ବିଜେପି ତରଫ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି। ଏ ବାବଦେ ଆଜି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ତରଫ ବିଜ୍ଞପ୍ତି ବାହାରିଛି। ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମଣିପୁର ଆଉ ରାଜସ୍ଥାନର 10ଟା ରାଜ୍ୟସଭା ଆସନ ଲାଗି ବିଜେପି ତରଫ ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରାଯାଇଛି। ଆଇବା 8 ତାରିଖକେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଉପରବେଳା 3 ବଜେ ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ସକାଳ 9ରୁ 4 ବଜେ ତକ ଭୋଟ୍ ହୋଇକରି ଫଲାଫଲ ଘୋଷଣା କରାଯିବ। ଓଡ଼ିଶା ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆଉ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଇସ୍ତଫା ଉତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟ ବିଜେପି ସରକାର ଗଠନର ନିଷ୍ପତ୍ତିକେ ଆଜି 2 ବର୍ଷ ପୁରା ହୋଇଛି। ଜୁନ୍ ମାସ 12 ତାରିଖଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି 2 ବର୍ଷ ଆଗୁନୁ ଆଜିର ଦିନେ ଭାରତୀୟ ଜନତା ପାର୍ଟିକେ ଗୋଟିଏ ଐତିହାସିକ ଆଉ ସ୍ପଷ୍ଟ ଜନ୍ମତ ଦେଇକରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସେବା, ସୁଶାସନ ଆଉ ଗରିବ କଲ୍ୟାଣ ଆଦର୍ଶଥି ଅନୁପ୍ରାଣିତ ହୋଇକରି କେନ୍ଦ୍ର ଆଉ ରାଜ୍ୟ ସରକାର ଦୁହେଁ କାମ କରୁଛନ୍। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଇଜିଆଇଟି ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିକରି ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କର ବଜେଟ୍ 2026-27 ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ ଆଉ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଆଉ ଗବେଷଣା ବିଶ୍ୱବିଦ୍ୟାଳୟକେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ବନାବାର ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ପ୍ରଧାନ ଚିଠିଥି ଉଲ୍ଲେଖ କରିଛନ୍ତି। ଆଇଜିଆଇଟି ସରାଙ୍କେ ବିଲ୍ ସମାନ ଭାବେ ଉନ୍ନତ କରାଗଲେ ଇଟା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଆଉ ଉଦ୍ଭାବନୀ ବହୁତ ବଡ଼ ଯୋଗଦାନ ଦେବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। 1982 ଆଇଜିଆଇଟି ସରାଙ୍ଗ ୟୁଜିସି ତରଫ ସ୍ୱୟଂଶାସିତ ଆଉ ଏଆଇସିଟିଇ ଆଉ ଏନ୍ବିଏ ତରଫ ସ୍ୱୀକୃତି ପାଇଛି। ଆପଣମାନେ ଖବର ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକେ ବରକସ କରିବା ଲକ୍ଷ୍ୟ ନେଇକରି ଓଡ଼ିଶା ପୁଲିସ ତରଫ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଛି। ସମ୍ମିଳନୀଟି ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଆଉ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମଟି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇକରି କହିଛନ୍ତି ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶାଏ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଆଉ ଜନସୁରକ୍ଷା ସହିତ ଏଟା ଜଡ଼ିତ। ଭୁବନେଶ୍ୱର ନଥିବା କମାଣ୍ଡ କଣ୍ଟ୍ରୋଲ ଆଉ ଟ୍ରେନିଂ ସେଣ୍ଟର, ଉପକୂଳ ସୁରକ୍ଷା କାମକାଜର ତାଲମେଲ ଆଉ ନିରୀକ୍ଷଣଟି ବଡ଼ ଭୂମିକା ନେଇ ଆସିଛି। ଆଇବା ଦିନେ ଓଡ଼ିଶାର ତଟ ସୁରକ୍ଷାକେ ନେଇକରି ଆହୁରି କଡ଼ାକଡ଼ି ନିୟମ ଲାଗୁ କରାଯିବା। ଅନୁପ୍ରବେଶକାରୀମାନଙ୍କୁ ରୋକବା ଲାଗି ତଟ ସୁରକ୍ଷା ବାହିନୀ ସଜାଗ ଅଛନ୍। ରାଜ୍ୟ ସରକାର ତଟ ସୁରକ୍ଷା ଲାଗି 150 କୋଟି ଟଙ୍କା ଦେଇଥିବା ଶ୍ରୀ ଖୁରାନିଆ କହିଛନ୍।
1: କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ୍। ଆଜି ପ୍ରଥମ ଥର ପାଇଁ ଗୋଟିଏ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି।
0: ସମ୍ମିଳନୀଟି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଆଉ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଏବେ 24 ତାରିଖ ତଟ ସୁରକ୍ଷାକେ ନେଇକରି ଜାତୀୟ ସ୍ତରର ଗୋଟିଏ ସମ୍ମିଳନୀ ଆୟୋଜନ କରାଯିବା। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ଆଇବାକାଲି ସକାଳ 10:30 ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତା ହେବାରକେ ଥିବା ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଉ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ସରସ୍ୱତୀ ସମ୍ମାନ ସମ୍ମାନିତ ହୋଇଥିବା ବିଶିଷ୍ଟ କବି।

ଠାକର ଆଉ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କର ଆଜ 91 ବର୍ଷର ବୟସ ପରଲୋକ ହୋଇଯାଇଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶର ସୁନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାନୁ ସ୍ୱେଚ୍ଛାକୃତ ଅବସର ନେଇକରି ଶ୍ରୀ ଦାସ ସାହିତ୍ୟ ସାଧନା ଜାରି ରଖିଥିଲେ। ତାଙ୍କର କାଳଜୟୀ ରଚନା ଭିତରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳ, ପାତ୍ର, ସୂର୍ଯ୍ୟାସ୍ତ ପରର ପୁସ୍ତକ ବେଶ୍ ଲୋକପ୍ରିୟ ଆୟ। ସମ୍ବଲପୁର ଜିଲ୍ଲାନ ଖେଲର ବିକାଶ ଆଉ କବାଡ଼ି ଖେଲକେ ଲୋକପ୍ରିୟ କରବା ଲାଗି ଆଜଠାନୁ ସମ୍ବଲପୁର କବାଡ଼ି କପ୍ ମୂଲ ହେଉଛି। ଆଉ କିଛି ସମୟ ଉତ୍ତରୁ ମୂଲ ହେବାରକେ ଥିବା ଏହି ସର୍ବଭାରତୀୟ ପ୍ରତିଯୋଗିତାଟି ଦେଶର ବଛା ବଛା 10 ଦଲ ଭାଗ ନେଇଛନ୍। ଏବେ 6 ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥି ସାମିଲ ହେବା ଲାଗି ସମ୍ବଲପୁର ଆସବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କମିଟି ତରଫରୁ କୁହାଯାଇଛି। ଫି ଦିନ ଉପରବେଲା 5 ବଜନ ଡେରି ରାତି ତକ୍ ମ୍ୟାଚ୍ ଚାଲବା। ସ୍ଥାନୀୟ ଖେଳାଳିମାନେ ଜାତୀୟ ଦଲ ଆଉ ପ୍ରୋ କବାଡ଼ିଥି ଠାନ୍ ପାଇବା ଲାଗି ଏଇଟା ଗୋଟେ ଭଲ ସୁଯୋଗ ଆଏ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲାନ ଜିଲ୍ଲା ପ୍ରଶାସନର ଦେଖରେଖତି ସ୍ୱଚ୍ଛ ଆଉ ଶୃଙ୍ଖଳିତ ଭାବେ ଚଳିତ ବର୍ଷ ଡାଲୁଆ ଧାନ ଘିନା ଜାରି ରହିଛି। ଗଲାକାଲି ତକ୍ ଜିଲ୍ଲାର 22 ଧାନଘିନା କେନ୍ଦ୍ର କାର୍ଯ୍ୟକ୍ରମ ରହିଛି। ଆଉ 238 ଜଣ ଚାଷୀଙ୍କ ନୁ 12,398 କ୍ୱିଣ୍ଟାଲ୍ ଏତକା ଧାନ ଘିନା ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକେ ବଢ଼ବାର ଲାଗି ପାଗ ଅନୁକୂଳ ରହିଛି। ଆଘର ବଚନ ଏ ବଛର ମୌସୁମୀ ବାୟୁ 3 ଦିନ ଡେରିତି କେରଳ ପହଞ୍ଚିଛି। ସେଆଡ଼େ ରାଜ୍ୟ କାଲ ବୈଶାଖୀର ବୋଲେ ବର୍ଷାର ପ୍ରଭାବତି ତାପମାତ୍ରା କମିଛି। ହେଲେ ବି ରାଜ୍ୟ ଭିନ୍ ଭିନ୍ ଜାଗାନୁ ଗରମ ଆଉ ଗୁଲୁଗୁଲି ପାଗ ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଖାପାଖି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛି ଓଡ଼ିଶା, କହିଲେ ମୁଖ୍ୟମନ୍ତ୍ରୀ। ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ବିଜେପି ତରଫରୁ ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ। ଆଇଜିଆଇଟି ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରନ ଆଉ କିଛି ସମୟ ଆଉଥରୁ ମୂଲ ହେବା ସର୍ବଭାରତୀୟ କବାଡ଼ି କପ୍ ପ୍ରତିଯୋଗିତା। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଲା କେରଳ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିଅମ୍ 13.5 ମିଟର ତଥା 945 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁର 101 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 9 ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
3: 21 ଜୁନକୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ୍ ଦିନ ଦୁନିଆ କେ ଅଲଗ ଅଲଗ ଦେଶୋଂ ୟୋଗ ସେ ଜୁଡେ ଆୟୋଜନ ହୋଙ୍ଗେ। और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
2: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29 ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ

କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମ୍ସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା।

0: ବିଦ୍ୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ସମ୍ବାଦ ଶେଷ ହେଲା
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଲେଖା ଉତ୍ପଳ କୁମାର ସାହୁ ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି
3: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚରମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକେ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏହି ପରୀକ୍ଷାରେ ସଫଳ ହୋଇଛି। ଆମର ଯେଉଁ ଆଶ୍ରମ ସ୍କୁଲ ଗୁଡ଼ାକ, ଏଠି ଆମେ 24 ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବରେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ ସେମାନେ ଖାଇପିଇ ଶୋଇଗଲା ପରେ 2-3 ଘଣ୍ଟା ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ 1-2 ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ଗୋଟେ ରୋଡ୍ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ୍ ହେଲା, ଆଉ ଏଥିରେ ମୋର କିଛି ଡିସାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଟର୍ନ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। ପିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ, ଯେଉଁମାନେ ସବୁ 40% ଅଧିକ ଡିସାବଲ୍ ଥାନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
2: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ୍ ଅଧିକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
4: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ଏଇଟା ମୋର ଫର୍ଷ୍ଟ ଏସ୍ପିସିପ୍ ଅଛି। ଏଇଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହୋଇଯାଇଛି, ତ ମୁଁ ଟିକେ ଫ୍ୟାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଇଟା ତ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ଯେତେ ହେଉଛି ପକ୍ସୋ ସେଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସିଂ କେମିତି ବେଟର କରିବା, ସେଟା ମୋର ଆକ୍ସନ୍ ପହଞ୍ଚିପାରିବ।
2: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା' ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorewebsite.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା

0: ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଏଇଟା ତ ପହଲା ତ ଆମର ତ ଦେଖ ମାଇଟ୍ ପହଲା ତ ହଉଛେ ଆମର ଚାଷ କର୍ମା ବୋଲେ ମାଇଟ୍ ପରୀକ୍ଷା କର୍ମା ହେଁ, ତାପରେ ବିହନ ଯଦି କିସମ ଯଦି ଭଲ୍ ନାଇଁ ଆନ୍ବୁ, ସେ ଯେନ୍ ଆମର କହେସନ୍ ନେଇ କାଁ ପ୍ରାମାଣିକ ବିହନ ବୋଲିକରି ଯେନ୍ କହେସନ୍ ହେଁ, ସେଟା ମାନେ ତ ଟିକେ ନିଘା କରିକିରି ଆନ୍ବାର କଥା। ମୁଇଁ ତ ଏତ୍କି ନାଇଁ ଜାନି, ତୋର୍ ଦାଦା ନେଇ କେଁ ସେ ସବୁ ବୁଝାବୁଝି କରସନ୍ ବୋଲ ତ ଖାଲି କଥା ହଉଥିସନ୍ ଯେ ମୋର କାନେ ଟିକେ ପଡ଼ିସି ବେଲେ ମୁଇଁ ହେତ୍କି ନ ଜାନିଛେ। ବିହନ ଟିକେ ଭଲ୍ କିସମର ଶୁନ୍ ତ ସବୁ ତୋର ମୂଲ ଆଏ ସେଟା ବିହନ ନୁ ତୋର ବନେ କରି ହେବା ହେଁ। ଆର୍ ଇଟା ଇ ଯେନ୍ ବିହନ କଥା ମୁଇଁ ନାଇଁ କହୁଛେଁ କେଁ, ବେଲେ ଇ ହେତାର ଉପରେ ଗୁଟେ ଆଲୋଚନାଟେ ଅଛେ ବୋଲୁଛୁ ହେଁ। ବେଲେ ଇ ଯେନ୍ ବିହନ କେନ୍ତି କରି ଆମେ ଭଲ୍ ବିହନ ଗୁଣାତ୍ମକ ବିହନ ଆମେ ସବୁ ଆମର ଫସଲ ଉତ୍ପାଦନରେ ବ୍ୟବହାର କର୍ମା, ଆର୍ ତାର ଗୁରୁତ୍ୱଟା କାଣା ଯେ ହେତାର ଉପରେ ଆଜିକା ଆଲୋଚନା
1: ବିହନ ଯେନ୍ ବୋଲୁଛୁ
0: ହଁ, ବେଲେ ହେତାର ଯେନ୍ ଆଲୋଚନାଟା ଅଛେ ଶୁନ୍ମା କେଁ ବୋଲୁଛେଁ।
1: ହେଟା ବନି ହେତା ନାନି ଘେ ଶୁଣିଲେ କେଁଥି ଲାଗି କି ଦେଖୁଛୁ, ଆର ମୋର ଟୁକୁରିଟା ତ ଏଇଟା ବିନା ପସନ୍ଦ ଏତକି ମେହନତ ଗଲା ସବୁ ବର୍ଷକଟା, ଉପରଟା ଟିକେ ଭଲ ହେଇଛେ ବୋଲ ତ ବିହନଟା, ଯେଟା ଟିକେ ଭଲ ଧାନ ହେଇଛେ, ଆର ଏ ତଲଟା ଟିକେ ନାଇଁ ପସନ୍ଦ ଲାଗଲା ମୋତେ।
0: ନାଇଁ ଜାଣିପାରିଲୁ ବୋଧେ କେନ୍ତା ବିହନ ତୁ ବ୍ୟବହାର କଲୁ ଯେ ହେଟାକେ ଟିକେ ଭଲ କରି ଜାଣିକରି ଯେ ଶୁନ ତ ଇ ଆଲୋଚନାଟା ଶୁଣୁ, ତାପରେ ତୁଇ ଟିକେ ଟିକେ ଜାଣିପାରିବୁ ନେଇ କେଁ
1: ହେଟା ବନେଇ ହେବା ଶୁଣିବା ନାନି।
2: ଆମର ବୈଠକରେ ଆସିଥିବା ସବୁ ଭାଇ ବହେନ ମାନଙ୍କୁ ଜୁହାର। ଯେନ୍ତାକି ଜାଣିଛୁ ଆମର ଅଞ୍ଚଳ ଗୋଟେ କୃଷି ପ୍ରଧାନ ଅଞ୍ଚଳ ହେ, ତ ଅଧିକାଂଶ ଅଧିବାସୀମାନେ କୃଷି ଉପରେ ନିର୍ଭର କରସନ୍। ଆର୍ ଯେନ୍ମାନେ ବି ଚାଷବାସ ନାଇଁ କରନ୍, ଚାକିରି କରସନ୍ କି ବ୍ୟବସାୟ କରସନ୍, ସେମାନେ ବି ନିଜର ବାରି ବଗିଚାରେ କିଛି ନା କିଛି ଚାଷ କରସନ୍। ନିଜର ବାରି ବଗିଚାରେ ତୁନ୍ ଶାଗ ଟିକେ କରୁନ୍ କି ଆଉ କାଣା କାଣା ଟିକେ କରୁନ୍, କିନ୍ତୁ କରସନ୍ କରସନ୍। ସବୁଠାରୁ ମୁଖ୍ୟ ଜିନିଷ ହଉଛି ମାଟି। ମାଟି ଯଦି ଭଲ୍ ଥିବା ବେଲେ ସବୁକିଛି ଭଲ୍ ହେ, ଆଉ ନାଇଁ ଥିବା ବେଲେ ତାହାକେ ଭଲ୍ କରିପାର୍ମା। ଆର୍ ଗୋଟେ କଥା ହଉଛି ବିହନ। ବିହନ ଯଦି ଭଲ୍ ଥିବା ବେଲେ ବି ଚାଷ ବହୁତ ଭଲ୍ ଥିବା, ଆଉ ବିହନ ଭଲ୍ ନାଇଁ ଥିବା ବେଲେ ବି ଆମେ ତାହାକେ କରିପାର୍ମା। ତ ଆଜି ଆମେ ହେନ୍ତା ଗୋଟେ ବିଷୟଥି କଥା ହେମା, ସେଟା ହଉଛି ଫସଲ ଉତ୍ପାଦନରେ ଗୁଣାତ୍ମକ ବିହନର ଗୁରୁତ୍ୱ କାଣା। ଇ ବିଷୟଥି କହିବାଲି ଆସିଛନ୍ ଡକ୍ଟର ସରିତା ପ୍ରଧାନ, ସହକାରୀ ଅଧ୍ୟାପିକା, ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟ, ଚିପିଲିମା, ସମ୍ବଲପୁର। ମ୍ୟାଡ଼ାମ ନମସ୍କାର।
3: ଜୁହାର ସମସ୍ତଙ୍କୁ।
2: ମ୍ୟାଡ଼ାମ ପହଲା କହୁନ୍ କି ବିହନ କହିଲେ ଆମେ କାଣା ବୁଝ୍ମା?
3: ଯେମିତିକି ଆମେ ମାନେ ସମସ୍ତେ ଜାଣିଛୁ ନା ବିହନ, ଯେନ୍ଟାକି ଆମେ ମଞ୍ଜି ବି ବୋଲସୁଁ, ତ ଯେମିତି ବିହନ ହେଲା ଗୋଟେ ଜୀବନ୍ତ ଅମ୍ବରିଓ ଯେନ୍ଟାକି ଆମେ ଭ୍ରୂଣ କହାହଉଛେ। ତ ଯେତେବେଳେ ଗୋଟେ ମଞ୍ଜି ବିହନ କହୁଛୁ, ସେଟା ଯଦି ପାଣି ହେଲା, ତାପରେ ପବନ ହେଲା, ଆଉ ତାପମାତ୍ରା ଯେନ୍ଟାକି ଆମେ ଟେମ୍ପରେଚର କହ, ତିନିଟା ଜିନିଷ ଯେତେବେଳେ ପାଇବା, ସେଟାକି ଗୋଟେ ଗଛରେ ସେ ପରିଣତ ହେବା
2: ଆଜ୍ଞା,
3: ତ ସେଟାକି ଆମେ ବିହନ କହାଯିବା। ଏଇଟା ଯେମିତିକି ଆମର କୁହାଯାଇସି ଇଂଲିଶରେ କହ ପ୍ରାଇମେରୀ ଇନପୁଟ ଅଫ୍ ସିଡ୍ ଇଜ୍ ଏଗ୍ରିକଲଚର, ଯେମିତିକି ବିନା ବିହନରେ ଆପଣ ଚାଷ କେବେ ବି କରିନେପାରନ୍, ସେ ବିହନଟା ଗୋଟେ ଭଲ ବିହନ ହେବା କଥା, ସେଟା ହେଲା ବହୁତ ଜରୁରୀ। ବିନା ବିହନରେ ଆପଣ ଚାଷ କେବେ ବି କରିନେପାରନ୍, ତ ବିହନଟା ଗୋଟେ ମାନେ ସେ କ୍ୱାଲିଟିର ହେବା କଥା, ସେଟା ଇମ୍ପୋର୍ଟାଣ୍ଟ
2: ଆଜ୍ଞା। ତ ବିହନର କାଣ ସବୁ ଗୁଣ ରହିବାର କଥା?
3: ଯେମିତିକି ଫାର୍ଷ୍ଟ ତ ଆମେ ଦେଖମା କି ଯେନ୍ ବିହନ ଆମେ ଲଗଉଛୁ, ତ ଆମେ ନିହାତି ଚାଷ ଲାଗି ବ୍ୟବହାର କର୍ମା, ତ ଜର୍ମିନେସନ ପରସେଣ୍ଟ ଯେନ୍ଟା କୁହାହଉଛେ, ଯେମିତିକି ତାର ଅଙ୍କୁର ଦେଖମା ଗଜା ଯେନ୍ଟାକି ଆମେ ବୋଲୁଛୁ, ତ ଗଞ୍ଜା ଭଲ ହେବା କଥା, ଯେମିତିକି ଆମେ ମଞ୍ଜି ପକାମା ସେଟା ଭଲସେ ଯେତିକି ପକାମା ସେତିକି ଗଜା ହେବାର କଥା ମଞ୍ଜି, ନହେଲେ ଯଦି କମ୍ ହେଲେ ୱେଷ୍ଟ ହେ ଆମର, ସେଟା ଗୋଟେ କଥା। ଆଉ ଗୋଟେ ହେଲା ଫିଜିକାଲ ପ୍ୟୁରିଟି ଯେନ୍ଟା କୁହାହେସି, ଭୌତିକ ଶୁଦ୍ଧତା, ଯେମିତିକି ଆମେ ଯେନ୍ ବଜାରରୁ ବି ଯେନ୍ କି ମାନେ ଧାନ କି ଆମେ ଯାହା ବି ପନିପରିବା ମଞ୍ଜି କିଣି ଆଣୁ, ସେଟା ଆମେ ଦେଖୁଛୁ ସବୁ ଏକା ଦେଖେବା ଲାଗି, ଆକାର ସାଇଜ ବି ଏକା, ତାର କଲର ବି ଏକା, ତାର ଷ୍ଟ୍ରକ୍ଚର ଯେନ୍ତା ସେପ୍ ବି ଏକା, ଆଉ ତାକୁ ସମସ୍ତଙ୍କର, ତ ସେଥିପାଇଁ ଆମେ ଫିଜିକାଲ ଯେନ୍ ପ୍ୟୁରିଟି କୁହା ହେଉଛି ମାନେ ଦେଖବାର ଲାଗି ସେ ସବୁ ସମାନ ଥିବାର କଥା। ତାପରେ ଆଉ ଗୋଟେ ଜିନିଷ ହେଲା ତାର ଆଦ୍ରତା, ଆମେ ଯେମିତିକି ଆମର ଦେହରେ ଯେନ୍ତା ମଶ୍ଚର ପରସେଣ୍ଟ ଯେନ୍ତା ଆଦ୍ରତା ଅଛି, ପାଣି ଜଳୀୟ ଅଂଶ ଅଛି, ସେମିତି ମଞ୍ଜିର ବି ଜଳୀୟ ଅଂଶ ରହିଛି କିଛି, ତ ସେଟା ବି ରହିବା କଥା। ଯେମିତିକି ଆମର ଧାନ ଲାଗି ଅଲଗା ଅଛି, ଡାଲି ତେଲ ଅଲଗା ଅଛି, ଆଉ ଯେମିତିକି ତୈଳ ବୀଜ ଲାଗି ଅଲଗା ଅଲଗା ସବୁ ଅଛି। ତାପରେ ଆମର ଗୋଟେ ହେଲା ରୋଗ ପ୍ରତିରୋଧକ ଯେମିତିକି ରହିବା କଥା, ତ ସେଟା ବି ଆମର ମଞ୍ଜିରେ ରହିବା କଥା। ଯେମିତିକି ଆମର ବିହନରେ କାଣା କି ବହୁତ ଜିନିଷ ଆମର ଯେମିତିକି ମାଇକ୍ରୋ ଅର୍ଗାନିଜମ ଯେନ୍ଟା କୁହାହଉଛି, ଆମର ଜୀବାଣୁ ସବୁ ଆସିଯାଉଛନ୍, ତ ସେଟା ସେ ଜୀବାଣୁମୁକ୍ତ ରହିବା କଥା ମଞ୍ଜିଟା। ଆଉ ଗୋଟେ ତାର ଭିଗର, ଯେନ୍ ଭିଗର ଆଉ ଭାଇବ୍ରେଟ କୁହାହଉଛି, ମାନେ ଆମେ ଯେନ୍ ମଞ୍ଜି ଯେତେବେଳେ ଗୋଟେ ବିହନଟେ ବାହାରୁଛେ, ତ ଆମେ ହେନ୍ତି ତ ବିହନ ମାନେ ଯେମିତି ପ୍ରୋସିଜର ଯାହା ବି ସାଇଣ୍ଟିଫିକ ୱେରେ ଯେମିତି ବାହାରୁଛେ, ତ ଯାହା ବି ତାର କ୍ୟାରେକ୍ଟର ରଖାହଉଛେ, ଯେମିତିକି ଆମେ ଗୋଟେ ବିହନ ହେଉଛୁ, ଆମେ ଦେଖୁଛୁ କି ସେ ବିହନଟା ଭଲ କି ଆପଣ ନେବେ କି, ସେଟା ଓଜନ ଥିବାର କଥା, କେତେଟା ବିହନ କେତେଟା କାହା ଟେଷ୍ଟ ଭଲ ଲାଗ୍ସି, କେନ୍ଟା ଓଜନ ଥିସି, କେନ୍ଟା ତାର ଦେଖ୍ବାର ଲାଗି ସୁନ୍ଦର ଥିସି, ତ ହେନ୍ତି ଯେନ୍ କ୍ୟାରେକ୍ଟର ଯାହା ବି ଆମେ କ୍ୟାରେକ୍ଟର ନେଇକିରି ଗୋଟେ ବିହନ ବାଛୁଛୁ ନିଜର ଲାଗି, ତ ସେ କ୍ୟାରେକ୍ଟରଟା ଆମେ ଯେତେବେଳେ ଚାଷ୍ କରୁଛୁ ସେ ଜିନିଷଟା ଆଇବାର କଥା, ସେଟାକେ ଆମେ ସେଟା ଭିଗରେ ଦେଖାଇଛି, ସେଟାକେ ଭିଗର କୁହାହେସି। ଏସବୁ

0: ଗୁଣ ସବୁ ରହିବା କଥା, ତାକିଲେ ଆମେ ତାକୁ କହିବା କି ହଁ ଗୋଟେ ଭଲ ବିହନ ବୋଲିକି ଆମେ କହିପାରିବା।
1: ଆଜ୍ଞା, ଫସଲ ଉତ୍ପାଦନରେ ଗୁଣାତ୍ମକ ବିହନର ଗୁରୁତ୍ୱ କାଣ ଏବେଗା?
0: ଫାର୍ଷ୍ଟ ତ ଆମେ ଦେଖମା କି ଯେମିତିକି ଆମେ ଉତ୍ପାଦନ ଅଧିକ ହେବା, ଯେମିତିକି ଆମେ ଗୁଣାତ୍ମକ ବିହନ ବ୍ୟବହାର କରନ୍ତି କି କ୍ୱାଲିଟି ସିଡ୍ ଯେନ୍ଟା କୁହାହଉଛେ, ତ
1: ଆଜ୍ଞା,
0: ସେଥିରେ ଆମେ 15-20% ଅଧିକା ଯେନ୍ଟା ଆମେ ପାଇପାରମା। ତାପରେ ସେଥିରେ ଆପଣ ରୋଗ ପ୍ରତିରୋଧକ ଶକ୍ତି ବି ହେବା, ସେଥିରେ ଯେମିତିକି ଆମେ ଏବେ ଆମର କାଣା ହଉଛେ ବେଶୀ ତାପମାତ୍ରା ବଢ଼ିଯାଉଛେ, କୋଷ୍ଟାଲରେ ତାଙ୍କର ଜଳମଗ୍ନ ହେଇଯାଉଛେ, ତ ସାଇଣ୍ଟିଷ୍ଟ ମାନେ ସେମିତି ରେଜିଷ୍ଟାନ୍ସ ଭେରାଇଟି ମାନେ ବ୍ୟବହାର କରୁଛନ୍ତି, ଯେମିତିକି ହେଲା ରୋଗ ହେଲା କି ପୋକ ହେଲା ସେଥିର ବି ରେଜିଷ୍ଟାନ୍ସ ଯେମିତି ହେଟା ବି ହେଇପାରିବା, ସେଥିରେ ଗୋଟେ କ୍ୟାରେକ୍ଟର ଅଛେ। ତାପରେ ଆଉ ଗୋଟେ ଆମେ କମ୍ ଖର୍ଚ୍ଚ ବି ହେଇପାରିବା, ଯେହେତୁ ଆମେ ଗୁଣାତ୍ମକ ମାନେ କ୍ୱାଲିଟି ସିଡ୍ ବ୍ୟବହାର କରମା, ତାହେଲେ ୟୁନିଫର୍ମଲି ମାନେ ଆମେ ଯଦି ବୁଣମା ତାକେ, ତ ସେ ସବୁ ମଞ୍ଜି ଯାକ ଗଜା ହେବା ସେଥିରେ,
1: ଆଜ୍ଞା,
0: ତ ଆମକୁ ଆଉ ଥରେ ଆମେ ତାକେ ମଞ୍ଜି କିଣିକି ଆଉ ଥରେ ଜଗାବା ଲାଗି ନାଇଁ ପଡେ, ତ ଆଉ ଥରେ କିରି ଗୋଟେ କାମଟା ହେଇଯାଇ ପାରିବା। ଆଉ ଗୋଟେ ଜିନିଷ ହେଲା କି ଆପଣ କାଣା କି ତାର ଯେନ୍ ପାଇମା ଆମେ ଯେନ୍ ବିହନଟା ପାଇମା,
1: ଆଜ୍ଞା,
0: ତ ସେଟା ଅମଳ କଲା ପରେ ସେଟା ତାର ଷ୍ଟ୍ରକ୍ଚରଟା ଭଲ ଆସିବ, ଯେମିତିକି ମାନେ ପୁରା ପିଓର ଥିବା, ସେଟା ସମସ୍ତେ ଦେଖାବେଲେ ସମାନ ଥିବେ, ପୁରା ୟୁନିଫର୍ମ ଥିବେ ଦେଖା ଏଇଟା କହ, ସମସ୍ତଙ୍କ ସାଇଜ ସମାନ ଥିବା, ସମସ୍ତଙ୍କ କଲର ବି ସମାନ ଥିବା, ସେଟା ଗୋଟେ ଯେନ୍ତାକି ଆମେ ଦେଖିଲେ କହିପାରିବା କି ହଁ ଏଇଟା ଏକା ବେଗେ ଦେଖାହଉଛି, ଯେମିତିକି ତାର
1: ଆଜ୍ଞା
0: ମାନେ ସାନ ବୋର୍ଡ କିଛି ନାହିଁ ରହିବ ସେଟା ଗୋଟେ, ଆଉ ସବୁ ମାନେ ଜୀବାଣୁ ମୁକ୍ତ ସବୁ ରହିବେ।
1: ଆଜ୍ଞା ଆଜ୍ଞା, ତ ଏଇଟା ତ ବହୁତ ବଢ଼ିଆ କଥା କହିଲେ। କହୁନ୍ କି ପ୍ରାମାଣିକ ବିହନ ବେଲେ ଆମେ କାଣା ବୁଝମା?
0: ପ୍ରାମାଣିକ ବିହନ ଯେନ୍ଟା କୁହାହଉଛି, ଆମ ସାର୍ଟିଫାଇଡ୍ ସିଡ୍ କୁହାହଉଛି, ଯେନ୍ଟାକି ଆମର 4 ପ୍ରକାର ବିହନ ରହୁଛେ, ଫାର୍ଷ୍ଟ ନ୍ୟୁକ୍ଲିୟସ୍ ରହୁଛେ, ତାପରେ ବ୍ରିଡର୍ ସିଡ୍ ରହୁଛେ, ତାପରେ ଫାଉଣ୍ଡେସନ ରହୁଛି, ତାପରେ ସାର୍ଟିଫାଏଡ୍ ରହୁଛେ, ତ ଲାଷ୍ଟ ସିଡ୍ଟା ଆମର ଯେନ୍ତା ମାନେ ବିହନଟା ହେଲା ସାର୍ଟିଫାଏଡ୍, ଯେନ୍ଟାକି ଆମ ପ୍ରାମାଣିକ ବିହନ କୁହାହଉଛେ, ତ ସେଇଟା ଆମେ ଯେନ୍ ଚାଷୀମାନଙ୍କୁ ଯେନ୍ ସପ୍ଲାଏ ହେଉଛି ସବୁ ସେଟା ପ୍ରାମାଣିକ ବିହନ ସାର୍ଟିଫାଏଡ୍ ସିଡ୍, ଯେନ୍ଟାକି ଏବେ ଏବେ ତ ଆମେ ସମସ୍ତେ ଧାନ ବା କରମା ନା, ତ ଏବେ ସବୁ ଲେମ୍ସ ମାନଙ୍କରେ ଆପଣ ଦେଖିଥିବେ, ଲେମ୍ସ ହେଲା କି ଯେନ୍ ଆଉଟଲେଟ୍ ହେଲା ଯେନ୍ ଦୁକାନ ମାନଙ୍କରେ ଯେନ୍ ଏ ଦୁକାନ ମଞ୍ଜି ଦୁକାନ ମାନଙ୍କରେ ସମସ୍ତଙ୍କ ପାଖରେ ଏବେ ଧାନ ସବୁ ପହଞ୍ଚିଗଲାନ, ସେଟା ସାର୍ଟିଫାଏଡ୍ ସିଡ୍ ବି ଥିବା, ଆଉ ଟିଏଲ୍ ସିଡ୍ ଗୋଟେ ରହୁଛେ, ରେଜିଷ୍ଟର୍ ସିଡ୍ ବି ରହୁଛେ, 3 ପ୍ରକାର ସିଡ୍ ରହୁଛେ।
1: ଟିଏଲ୍ଟା କାଣା?
0: ଟିଏଲ୍ ସିଡ୍ଟା ଆପଣମାନେ ଯେନ୍ଟା କହୁଛନ୍ତି ସେଟା କମ୍ପାନୀ ସିଡ୍, ସେଟା କମ୍ପାନୀ କରସି, ସେ ସିଡ୍ରେ କାଣା କି ସେଥିରେ ଖାଲି ତାର ଜର୍ମିନେସନ୍ ପରସେଣ୍ଟ ଯେନ୍ଟା କହୁଛି କି ଆପଣ ଜର୍ମିନେସନ୍ ପରସେଣ୍ଟଟା ଜେନେଟିକ୍ ପ୍ୟୁରିଟି ଦେଖିକି କାଣା କି ଚାଷୀକୁ ସପ୍ଲାଏ କରାଯିବା ସେଟାକେ, ତ ଆପଣ ଯେତିକି ଗଜା କରିବେ ସେ ଗଜା ଦେଖିବେ, ଗଜା ଠିକ୍ ଅଛି, ଆଉ ତାର କ୍ୟାରେକ୍ଟର ଦେଖିବେ ଗଛ ମାନେ ମଞ୍ଜିର ଠିକ୍ ଅଛି, ତାହେଲେ ସେ ଚାଷୀକୁ ସପ୍ଲାଏ କରାଯିବା, ସେଥିରେ ସାର୍ଟିଫାଏଡ୍ ଅଫିସର ଇନଭଲ୍ଭ ନାଇଁ ହଁ, ଯେମିତିକି ଗଭର୍ଣ୍ଣମେଣ୍ଟର ଗୋଟେ ସାର୍ଟିଫାଏଡ୍ ଅଫିସର ଆପଏଣ୍ଟମେଣ୍ଟ ମାନେ ଥିସନ୍, ସେମାନେ କାଁ କରୁଛନ୍ତି ଯେତେବେଳେ ଜଣେ ଯଦି ଗୁଣାତ୍ମକ ବିହନ ଯଦି ଚାଷ କରିବେ ବୋଲବା ସେ ଚାଷୀ, ତ ସେତେବେଳେ ସାର୍ଟିଫାଏଡ୍ ଅଫିସର ମାନେ କାଁ କରିବେ ଯିବେ ତାର ଜମିର ଷ୍ଟାର୍ଟିଂରୁ ଏଣ୍ଡିଂ, ଷ୍ଟାର୍ଟିଂରୁ ମାନେ ଯେମିତିକି ବିହନ ବୁଣାରୁ କରିକି ବିହନ ଯେ ହାରଭେଷ୍ଟିଂ ଯେନ୍ କାଟବା ଯାକ ସେମାନେ ତାର ଜମିକି ଯାଇକି ଦେଖିବେ ଥରକେ ଥରକେ ଥର, ତ କେନେ ଭୁଲ କି କାଣା କରୁଛି, ଯେମିତିକି ଆମର ଗୋଟେ ବିହନ ଏମିତି ଉତ୍ପାଦନ କରିବା ଲାଗି ବହୁତ ସାରା ଗାଇଡ୍ଲାଇନ୍ ରହିଛି, ଏତିକି ଦିନ ତମେ ସାର ଦିଅ, ଏତିକି ଦିନରେ ତମେ ଏମିତି କର ସେମିତି କର, ସବୁ ତାଙ୍କର ରହିବା ସବୁ ଯେତିକି ମାନେ ପ୍ୟାକେଜ୍ ପାର୍ଟି ସେ ଯାହା ବି ପରିଚାଳନା ଥିବା, ତ ସେଇଟାକେ ଚାଷୀ କରୁଛେ କି ନାଇଁ କରୁଛି ଗୋଟେ ସାର୍ଟିଫାଏଡ୍ ଅଫିସର ଗଭର୍ଣ୍ଣମେଣ୍ଟ ସଂସ୍ଥାର, ସେମାନେ ଯିବେ ଆଉ ଦେଖିବେ ଚାଷୀ ଠିକ୍ରେ କରୁଛେ କି ନାହିଁ, ତ ସେଥିରେ ଯେତିକି ଆମ ସାର୍ଟିଫାଏଡ୍ ସିଡ୍ ଅଛେ ସବୁ ସେ ସାର୍ଟିଫିକେସନ୍ ଅଫିସର ଯାଇକି ସାର୍ଟିଫାଏଡ୍ କରିଛେ, ସବୁ ଯେତିକି ମାନେ ତାର ଗାଇଡ୍ଲାଇନ୍ ରହିବା କଥା, ଯେତିକି ଜର୍ମିନେସନ୍ ପରସେଣ୍ଟ କେତେ ରହିବା କଥା, ତାର ପ୍ୟୁରିଟି କେତେ ରହିବା କଥା, ତାର ମଶ୍ଚର କେତେ ରହିବା କଥା, ଯାହା ବି ତାର କ୍ୱାଲିଟି ପାରାମିଟର ଯାହା ବି ତାର ରକମକ ଯେତିକି ଗୁଣ ସବୁ ରହିବା କଥା ସେ ସାର୍ଟିଫାଏଡ୍ କରିଛେ ବୋଲିକି ଆମେ ତାକୁ ସାର୍ଟିଫାଏଡ୍ ବିହନ ବୋଲି କୁହାହଉଛେ, ଆଉ ତାକୁ ଆମେ ଚାଷୀଙ୍କୁ ଦଉଛେ, ଯେଉଁଟାକି ଲେମ୍ସରେ ଆଉଟଲେଟ୍ ହେଉଛେ, ଆଉ ଟିଏଲ୍ ସିଟା କମ୍ପାନୀ ସିଟ ସବୁ ସେଗୁଡ଼ା ସବୁ।
1: ଆଉ ଏଛେନ୍ କହୁ କି ପ୍ରାମାଣିକ ବିହନର ଆବଶ୍ୟକତା ମାନେ କାଣ ରହିଛି?
0: ଯେମିତିକି ଚାଷୀଙ୍କୁ କୁହାହେଇଛି କି ଆପଣ ପ୍ରାମାଣିକ ବିହନ ଚାଷ କରିବାର ତାଙ୍କୁ ରେକମେଣ୍ଡ କରାଯିବା, ଯେମିତିକି ପ୍ରାମାଣିକ ବିହନ ଯେତେବେଳେ ଆପଣ କିଣିବେ ଦୋକାନରୁ ସେତେବେଳେ ଆପଣଙ୍କୁ କେତେଟା ଜିନିଷ ଧ୍ୟାନ ଦେବା, ଯେମିତି ଆମେ ବିସ୍କୁଟ୍ ପ୍ୟାକେଟ୍ ବି କିଣୁଛୁ କି ମେଡିସିନ୍ କିଣୁଛୁ ଦେଖୁଛୁ ତା ଏକ୍ସପାଇରେଡ଼୍ କେତେ କାଣା ଆସିବ କରି, ତ ପ୍ରାମାଣିକ ବିହନ ଯେତେବେଳେ ଆପଣ କିଣିବେ, ଏବେ ତ ପ୍ରାୟ ସବୁ ଦୋକାନ ମାନଙ୍କ ସବୁ ମାନେ ମଞ୍ଜି ପ୍ୟାକେଟ୍ ମାନେ ସବୁ ଆସିଗଲାନ କି ଧାନ ପ୍ୟାକେଟ୍ ମାନେ ବି ସବୁ ଆସିଗଲାନ, ଟିଏଲ୍ ସିଡ୍ ବି ଯାହା ଯେନ୍ ପ୍ରକାର ସିଡ୍ ଅଛି ସାମ୍ପଲ୍ ସବୁ ଆସିଗଲାନ, ମାନେ ମଞ୍ଜି କିଣିବେ ତ ଆପଣ ପଚାଡ଼େ ଦେଖିଦେବେ ମାନେ ଯେନ୍ ପଚ ବ୍ୟାକ୍ ସାଇଡ଼୍ରେ ଦେଖିବେ, ଦେଖିବେ ଯେମିତି ଆମେ ଏକ୍ସପାଇରି ଡେଟ୍ ଚେକ୍ କରୁଛୁ ଗୋଟେ ଜିନିଷର ଦେଖିଦେବେ, ସେଥିରେ ଆପଣଙ୍କର ସବୁ ଜିନିଷ ବହୁତ ଜିନିଷ ଲେଖା ହେଇଥିବେ, ଯେମିତି ଆପଣଙ୍କର କେନ୍ ଆସିଛି ସେଟା ପହିଲା ଲେଖା ହେବା, ତା ଜର୍ମିନେସନ୍ ପରସେଣ୍ଟ କେତେ, ଯେନ୍ଟାକି କେତେ ଗଜା ପର୍ସ ହେବା, ତାର ଫିଜିକାଲ୍ ପ୍ୟୁରିଟି କେତେ ଅଛି ମାନେ ୟୁନିଫର୍ମ ଅଛି କି ନାହିଁ ସେଟା ଦେଖାଯିବା, ତାପରେ ତାର ଏକ୍ସପାୟାର୍ ଡେଟ୍ ଦେଖାଯିବା, ଆଉ କେତେ ତାର ମଶ୍ଚର ପରସେଣ୍ଟ ମାନେ ଯେମିତିକି ଆମେ ଆର୍ଦ୍ରତା, ଯେମିତିକି ଆମେ କୁହାହଉଛି ଗୋଟେ ଧାନରେ 13% ରହିବା କଥା, ତ ସେଟା ବି ଦେଖାଯିବା, ଆଉ ସେଟା ମାନେ ସାର୍ଟିଫାଏଡ୍ ସିଡ୍ ନା ଟିଏଲ୍ ସି ନା ରେଜିଷ୍ଟର୍ ସିଡ୍, ସେ ହିସାବରେ ଆପଣଙ୍କର ମାର୍କିଂ ଥିବା ସେଟା ସେଟା ବି ଦେଖାଯିବା। ଆଉ ଗୋଟେ ସେଥିରେ ଏଇସବୁ ଜିନିଷ ଆପଣ ଦେଖିପାରିବେ, ତା ଜେନେଟିକ୍ ପ୍ୟୁରିଟା ଇମ୍ପୋର୍ଟାଣ୍ଟ ମାନେ ଆପଣ ଯେନ୍ ସିଡ୍ଟା ଆସିଛି ତାର କେନ୍ ଲଟ୍ରୁ ଆସିଛେ, କେନ୍ ଜାଗାରୁ ବି ଆସିଛେ, ହେଲା କେନ୍ କେତେ ନମ୍ବର ଲଟ୍ ଯଦି ଆପଣ ମାନେ ସପୋଜ୍ ଧରନ୍ତୁ ଯଦି ଆପଣ ମଞ୍ଜି କିଣି ଆଣିଲେ ଆଉ ଆପଣଙ୍କର ଯଦି ଗଜା ନାହିଁ ହେଲା କିଛି କାରଣବଶତଃ ଗଜା ବି ନାଇଁ ହେଲା, ତ ଆପଣ ଜାଣିଥିବେ ତ ସେ ଆପଣ ତାକେ କମ୍ପ୍ଲେନ୍ ବି ରେଜିଷ୍ଟର କରିପାରିବେ ସେ କମ୍ପାନୀ ନାଁରେ କି ଗଭର୍ଣ୍ଣମେଣ୍ଟ ଯାହା ବି ହେଉ, ଯଦି ନି ହେଲା ଆପଣଙ୍କର ଠିକ୍ ତ ଆପଣ ତାଙ୍କ ନାଁରେ ବି କମ୍ପ୍ଲେନ୍ ରେଜିଷ୍ଟର କରାଯାଇଛି, ତ ସେଥିଲାଗି ଆପଣଙ୍କୁ ପଛପଟେ ଜିନିଷ ଯେତେବେଳେ

0: ଭୁବନେଶ୍ୱର ଅଛେ, ସେମାନେ ତାଙ୍କର ଆଉଟଲେଟ୍ ସବୁ ଅଛେ, ତ ସେମାନେ ଆପଣ ଯାଇକି ତାଙ୍କର ୱେବସାଇଟ ସାଇଟ୍ ଭିଜିଟ୍ କରିବେ, ତ ତାଙ୍କର ସେଥିରେ ରେଜିଷ୍ଟ୍ରେସନ୍ କରିବା ଲାଗି ପଡ଼ୁଛି।
1: ଆଜ୍ଞା
0: ଆପଣ ଯଦି ସେଟା ବି ସେମାନେ ସିଲେକ୍ଟ କରିବେ ବିଗ୍ ଫାର୍ମର୍କେ, କାହିଁ
1: ଆଚ୍ଛା
0: ବିଗ୍ ଫାର୍ମକେ ସିଲେକ୍ସନ୍ କରାହେବ, ଯେମିତି ଆପଣଙ୍କୁ 10 ଏକର 20 ଏକର ସେମିତି ସେମାନେ ଜାଗା ନେବେ, କାହିଁ ଯେହେତୁ ଗଭର୍ଣ୍ଣମେଣ୍ଟର ଏଇଟା ସଂସ୍ଥା ହେ ଗଭର୍ଣ୍ଣମେଣ୍ଟର, ତ ଗଭର୍ଣ୍ଣମେଣ୍ଟ ତ ତାର ପ୍ରପର୍ଟି ଜାଣ ଜମି ହେତ୍କି ନାହିଁ, ତ ସେ କାଣା କହିବା ଯେତିକି ବଡ଼ ବଡ଼ ଚାଷୀ ତାଙ୍କୁ ସେମାନେ ସିଲେକ୍ଟ କରିକି ତାଙ୍କୁ ସେମାନେ ମଞ୍ଜି ଦେବେ, ଆଉ ଚାଷୀମାନଙ୍କର ଚାଷ କରିବେ। ତାପରେ ସେ ଗୋଟେ ସାର୍ଟିଫିକେସନ ଅଫିସର ଯେନ୍ଟାକି ଆମର ରହିଛି,
1: ଆଜ୍ଞା ଆଜ୍ଞା
0: ସେମାନେ ଯେତେବେଳେ ଚାଷୀ ସେ ମଞ୍ଜିଟା ମାନେ ଗୁଣାତ୍ମକ ବିହନଟା ଯେନ୍ତା ପ୍ରାମାଣିକ ବିହନ ସେ ଚାଷ କରିବା, ତ ସେମାନେ ତାକୁ ସବୁବେଳେ ଆସିକି ଦେଖିବେ, ତାକେ ମାସକ
1: ଆଚ୍ଛା
0: ଥରେ 15 ଦିନ ଥରେ ତାଙ୍କୁ ଯେମିତିକି ବିହନ ବୁଣିଲା ବେଳେ ଆସିବେ, ତାପରେ ଯେନ୍ ଗଛଟା ଟିକେ ଫୁଲ ଧରିଲା ବେଳେ ଏବେ ଫଲ ଧରିଲା ବେଳେ ଏବେ, ତାପରେ କାଟିଲା ବେଳେ ଏବେ, ସେମାନେ ସବୁବେଳେ ଆସିକି ଦେଖୁଥିବେ କି ଚାଷୀ ଠିକ୍ଟେ କରୁଛି ନାଇଁ କରବା, ଆଉ ସେ ସାର ପକାଲା ବେଳେ କି ପାନ୍ ଦେଲା ବେଳେ କି ରୋଗ ଲାଗିଲା ହେଲେ ବି ସେମାନେ ଏବେ ଦେଖବାର ଲାଗି, ତ ସବୁ ଯଦି ଚାଷୀ ସେମାନେ ବତାବେ କି ଏନ୍ତା କର ସେନ୍ତା କର, ତାଙ୍କର ଅନୁସାରେ ଆପଣଙ୍କୁ କରବାର୍ ଲାଗି ପଡ଼ବା। ସେଥିଲାଗି ଆମେ ଯଦି କର୍ମା ତାହେଲେ ସେଟା ସାର୍ଟିଫାଏଡ୍ ସିଡ୍ ହେଇପାରିବା। ସେଟା ପ୍ରାମାଣିକ ବିହନ ଯେତେବେଳେ ଚାଷ କରିବେ ଆପଣ, ଯେ ଚାଷ ଜମିରେ ଆପଣ ଯେ ସବୁଟା ଅବଲମ୍ବନ କରିଥିବେ ଠିକ୍ ଠିକ୍ଟା, ତ ଆପଣ ଯାହା ବି ଚାଷ କର ସବୁ ଗୋଟେ ବାହାରବା, କି ଆପଣଙ୍କ ଅଲଗା ଭେରାଇଟି ବି ନେବା, ଯେନ୍ତାକି ପ୍ରତୀକ୍ଷା ସିଡ୍ ପୂଜା ଧାନ ନେବାରେ, ମାନେ ଗୋଟେ ଭେରାଇଟି ମାନେ ଗୋଟେ ପର୍ଟିକୁଲାର ଭେରାଇଟି ଆପଣ କଲେ ମାନେ ଗୋଟେ ସମୟର ହିଁ ବାହାରିବା ସେଥିରେ,
1: ଆଜ୍ଞା।
0: ତ ସେଥିଲାଗି ଆପଣଙ୍କୁ ବହୁତ ସାରା ତାର ଅଛି ନିୟମ କାନୁନ ଅଛି, ସେଟାକି ଆପଣଙ୍କୁ ମାନେ ମାନବା ଲାଗି ପଡ଼ବା। ଚାଷୀ ମାନେ ମାନୁଛନ୍ ବି, ଚାଷୀ ଅଛନ୍, ବହୁ
1: ଆଜ୍ଞା
0: ଜଣ
1: ଆଜ୍ଞା
0: କରୁଛନ୍ ବି, ସେଟା ସେଟା କରିପାରିବେ ସେଟା।
1: ଆଜ୍ଞା, ତ ଆପଣ କହିଲେ କି ମାନେ ରେଜିଷ୍ଟ୍ରେସନ କରିବା ଲାଗି ପଡ଼ସି, ତ ରେଜିଷ୍ଟ୍ରେସନ ମ୍ୟାଡମ କାଣ ସବୁ ପ୍ରୋସିଜିଓର ମାନେ ସବୁ ରହିଛି?
0: ସେଟା ଆପଣଙ୍କୁ ସେ ସାଇଟ୍ ଭିଜିଟ୍ କରିବାର ପଡ଼େ, ଆଉ ଆପଣ ଯିଏକି ଆପଣଙ୍କର ଫାର୍ଷ୍ଟ ଯେନ୍ ବ୍ଲକରେ ବ୍ଲକ ଏଗ୍ରିକଲଚର ଅଫିସର ଅଛନ୍ତି ସବୁ, ଆପଣ ତାଙ୍କୁ ଦେଖା କରୁନ୍, ତ ଦେଖା କଲା ପରେ ସେମାନେ ଆପଣଙ୍କୁ ସଜେଷ୍ଟ କରିବେ
1: ଆଜ୍ଞା
0: କେମିତି ଆପଣ କରିବେ କାଣା କରିବେ, ତ ସେମାନେ ଆପଣ ଆପ୍ଲାଏ କଲା ପରେ ସେମାନେ ବି ଅଫିସରେ ଆଇବେ ଆପଣଙ୍କୁ ଭିଜିଟ୍ କରିବା ଲାଗି, ଆପଣଙ୍କର ମାନେ ଯେତିକି ନଲେଜ୍ ଅଛି ସେମାନେ ଆସିବେ ଭିଜିଟ୍ କରିବା ଲାଗି ଆପଣଙ୍କ ଜମିକେ ଦେଖିବେ, ତାପରେ ସେମାନେ ଆପ୍ରୁଭାଲ୍ କରିବେ, ତାପରେ ସେମାନେ ଆପଣଙ୍କୁ ଫାଉଣ୍ଡେସନ୍ ସିଟ୍ ଦେବେ, ତାପରେ ଆପଣ ସେମାନେ ଯାହା ଯାହା ଆପଣଙ୍କୁ କହିବେ ଆପଣଙ୍କୁ ମାନବା ଲାଗି ପଡ଼ିବ ସେଇ ଜିନିଷ,
1: ଆଜ୍ଞା
0: ତାପରେ
1: ମ୍ୟାଡମ୍।
0: ଯାଇକି ସେଟା ହେଇପାରିବ।
1: ତ ଶେଷକେ ଆପଣ ଆମର ଚାଷୀ ଭାଇ ବହିନ ମାନଙ୍କୁ କାଣ ପରାମର୍ଶ ଦେବେ?
0: ମୁଇଁ କହିବି ସମସ୍ତଙ୍କୁ ଆପଣ ଯେନ୍ ଦୋକାନ ବିଶ୍ୱସ୍ତ ଦୋକାନ ଯେନ୍ଟା ଅଛି ସେଠାରୁ କିଣିବା ଲାଗି ଆପଣମାନଙ୍କୁ ସଜେଷ୍ଟ କରିବି, ଆଉ ଯେମିତିକି କହିବି କି ବିହନ ପ୍ୟାକେଟ୍ କି ଆପଣ ଯେତେବେଳେ କିଣିଲା ବେଳେ ତା ଦେଖିବେ ତାର ପଚାରି ଦେଖିବେ ତାର ଭ୍ୟାଲିଡିଟି ପିରିୟଡ଼ କେତେ ଅଛି କାଣା ଅଛି, ଆଉ କି ଠିକ୍ ଧାନ ନଉଛନ୍ କି ନାଇଁ, ମାନେ ଯେମିତିକି ଆମେ ଯେମିତି ଟିଏଲ୍ ସିଡ଼୍ ମାନେ ଟିଏଲ୍ କି ରେଜିଷ୍ଟର ସିଡ୍ କି ସାର୍ଟିଫାଏଡ୍ ସିଡ଼୍ଟା ବି ନଉ, ଆପଣ ମାନେ ଠିକ୍ ଜିନିଷ ନେବା କଥା, ଆଉ ବିହନ ପୂର୍ବରୁ ଆପଣମାନଙ୍କୁ କୁହା ବିହନ ବିଶୋଧନ କୁହା ହେଉଛେ, ତ ଆପଣଙ୍କର ଯଦି ହାଇବ୍ରିଡ୍ ସିଡ଼୍ ସବୁ ତ କରା ହେଇକି ଆସୁଛି, ଯେମିତିକି ସାର୍ଟିଫାଏଡ୍ ସିଡ଼୍ କରା ହେଇକି ନାହିଁ ଆସେ, ସେଥିରେ ପେମେଣ୍ଟ ପ୍ୟାକେଟ୍ଟେ ଦେଇ ଦେଇଥିସନ୍, ତ ଆପଣ ସେ ପ୍ୟାକେଟ୍ଟାକୁ ନେଇ ଫିଙ୍ଗିବେ, ଆଉ ବିହନ ବିଶୋଧନ କରିବେ, ଆମେ ତାର ଯେମିତିକି ଜେନେଟିକ୍ ପ୍ରୁଟା କଲି, ତାପରେ ସେଥିରେ ମୁଁ କହିଲି କି ଆପଣମାନଙ୍କୁ ସେଥିରେ ଯେମିତିକି ଆମର ହେଲା ବିହନ ଗୋଟେ ଚାଷୀର ମାନେ ମୂଲ୍ୟ ମୂଳ ମୂଳଧାରଟା ହେଲା, ତ ଯେମିତି ଭଲ ଯଦି ଫସଲ ରହିବା ତାହେଲେ ଭଲ ବିହନ ରହିଲେ ଭଲ ଫସଲ ହେବା, ଭଲ ଫସଲ ହେଲେ ଭଲ ଆୟ ହେବା,
1: ଆଜ୍ଞା
0: ଏତିକି କଥା।
1: ତ ଯା ହଉ ମ୍ୟାଡମ୍, ଆପଣ ଆମର ବୈଠକିକି ଆସିଲେ, ଆଉ ଫସଲ ଉତ୍ପାଦନରେ ଗୁଣାତ୍ମକ ବିହନର ଗୁରୁତ୍ୱ ବିଷୟରେ ବହୁତ କଥା କହିଲେ, ସେଥିଲାଗି ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
2: ଇବନାନି ବନି ଜିନିଷ୍ଟେ ଶୁଣାଲୁ ତ?
3: ହଁ, ଶୁଣିଲୁ ତ, ଇ ଯେନ୍ ଟିକେ ଆଗରୁ କହୁଥିଲି ତତେ ପ୍ରମାଣିକ ବିହନ ଯେନ୍ଟା ବ୍ୟବହାର କରବାର କଥା ବୋଲି କରି, ହେଟା ବ୍ୟବହାର କଲେ ଚାଷେ ତ ଆମର ଅତକା ଲାଭ ମିଳିଥିସି ଜାଣିଛୁ, କାହିଁଯେ ବୋଇଲେ ଇନ ଗଜା ହେବାର କ୍ଷମତାଟା ଜହ ଥିସି ଆର ରୋଗ ପ୍ରତିରୋଧକ ଶକ୍ତିଟା ଜହ ଥିସି।
2: କଥା ପଚାରି ନାନି କହିଥିଲୁ ଭଲ ବିହନ ଦେଖିକିରି ଆଣିଥିଲୁ ଯେ ନାଇଁ ବୋଇଲୁ କେ, ଏହା ଚିନି ମୋତେ ସୋର ପଡୁଛି ମୁଇଁ ଦେଖିକିରି ଆଣିଥିଲି କି ନାଇଁ ବୋଲୁଛେ, ଏହା ଚିନି ଯେନ୍ ଧାନ ଘିନ୍ମି କି ବିହନ ଘିନ୍ମି କେଭେ ବାହାରିଛେ କେଭେ ତାର ମ୍ୟାନୁଫ୍ୟାକ୍ଚରିଂ ନାଇଁ କହିଲେ,
3: ହଁ ହଁ ହଁ,
2: ହେଟା କେଭେ କେନ୍ତା ଅଛେ ହେଟା ଦେଖିକିରି
3: ଲେଖା ହେଇଥିବା ସେଟା, ଆରି ପ୍ରାମାଣିକ ବିହନ ବ୍ୟବହାର କରବୁ ବୋଲେ ତୋର ଗଛ ଯେନ୍ତା ଧାନ ଚାଷ କରୁଛୁ ବୋଲେ ଏକା ଭାବେ ବଢ଼ବା ସେଟା ଗଛ ବୋଲୁଛୁ ବୋଲ ତ, ଆର କମ୍ ବିହନ ବ୍ୟବହାର କରିପାରବୁ, ତାମାନେ କମ୍ ବିହନ ବ୍ୟବହାର କରିକିରି ଜହ ଲାଭ ପାଇପାରବୁ, ଆର ଯେନ୍ ଟ୍ୟାଗ କଥା ଆଜ୍ଞା କହିଲେ ଯେନ୍ ସେ ଟ୍ୟାଗର ଭରସା କରିକିରି ସେଟା ଦେଖିକରି କେନ୍ତା ଅସଲି ଆଏ କି ନକଲି ଆଏ ସେଟା ଦେଖିକରି
2: ଆର ସବୁବେଳେ ଚିହ୍ନା ଦୋକାନୁ ବିହନ ଘିନ୍ବୁ।
3: ହଁ ହଁ, ହେଟା ହଉଛେ କଥା, ଆର ଭଲ ଜିନିଷ ବ୍ୟବହାର କର୍ମା ବେଲେ ତ ଭଲ ଜିନିଷ ପାଇମା ନେଇ କେଁ, ହେଁ ବେଲେ ଆମର ବୈଠକିନ ବି ଭଲ ଭଲ ଜିନିଷ ମାନେ ସବୁ କଥାବାର୍ତ୍ତା ହଉଛୁ ଆମେ, ଆମର ଶ୍ରୋତା ଭାଇ ବହିନ ମାନକେ ତ ଆମେ ବଢିଆ ବଢିଆ କଥା ଶୁଣଉଛୁ, ବଢିଆ ବଢିଆ ଗୀତ ଶୁଣଉଛୁ, ମୁଇଁ କଥା ଯେନ୍ କହୁଛେ ହେତିଲେ ବୁଝି ପାରୁଥିବୁ ବି କାଣା
2: କହୁଛେ, ଶୁଣମି ବୋଇଲୁ ନ?
3: ହଁ, ହେଟା ତ କହୁଛେ
2: ଯେ ନାନୀ ଶୁଣମା ଗୀତ ପଦେ,
3: ହଁ ଗୀତ ପଦେ ଶୁଣ,
2: ଗୀତ କେ ଗାଇଛନ୍ ନାରାୟଣ ଦନ୍ସେନା ଆର୍ ଲେଖିଛନ୍ ସୁନ୍ଦରମଣି ଦନ୍ସେନା।

0: ଶୁଣିଲୁ ତ ନାନୀ?
1: ଚଷା ଭାଇରେ ଲଙ୍ଗଲ କେନ୍ତା ସଜେଇ କରି ରଖିଛୁ ବୋଲି କରି ଯେନ୍ ଗୀତ ପଦେ ନାଇ କେ
0: ଯେନ୍ତା ଗୀତ ଶୁଣିବି ବୋଲି ମୁଁ ତତେ ହେନ୍ତା ଗୀତ ଶୁଣାଇ।
1: ହଁ ଦେଖ ତ ଆମେ ତ ଚାଷୀ ବାସି ଲୋକ ଆଉ ହେଁ ମୁଇଁ ଗୀତ ଶୁଣିଲା ବେଲକେ ନେଇ କେ ଏକଟାକେ ବନ୍ଦ କରି ଦେଇକରି ଭାବୁଥିଲି ଆମର ଚାଷୀ ଭାଇମାନେ ସେ କ୍ଷେତେ କେତେ ଦୁଃଖ କଷ୍ଟ କରିକିରି
0: ଚାଷୀ
1: ତାମାନେ
0: ଭାଇର ଗୀତ ଯେତେବେଳେ ଶୁଣିବୁ କାନକେ
1: ହଁ
0: ସେତେବେଳେ ମଧୁର ଲାଗ୍ସି ବୋ।
1: ହଁ ସେମାନେ କେତେ ମାନେ ବିହନ ଟିକେ ବୁନି କରି ଆମକୁ ମୁଠେ ଖାଇବାକେ ଯେନ୍ ଦଉଛନ୍ ହେଁ ଆଜି ଆମର ବୈଠକି ନ ବିହନ ନୁ ଆରମ୍ଭ କରି କରି ମୂଲ କଲାମ ବିହନ ନୁ ଆର ଚାଷୀ ଭାଇ ନ କଥାଟା ସରିଲା ନେଇ କେ ବେଲେ ବଢିଆ ଲାଗ୍ଲା ଗୀତ ପତକ
0: ସମୟ ହେଲାନ ଖରା ତରା ତୁ ଏତିକି ବେଳେ ତୁ ଅଟକାଲୁ ନ ଯେ
1: ନାଇଁ ଖରା ତରା ଇହାଦେ କାହିଁ ବୋ ସଖାଲୁ ଯେ ନାଇଁ ଛୁ ହେଟା କି ଇହାଦେ ନ ତୋର ମୁଡ଼େ ଅଛେ କାଏଁ ଖରା ଯେ ଶୁନ ତ ହେ କାଠ ଯେନ ଆନିଛୁ ହେଟା ବି ନେଇକରି ଯିବୁ ସୋର କରବୁ
0: ସକାଳ ପାଇଲେ ଯିମି ଇଟା ଗ୍ୟାସ ଲାଗିବ।
1: ହଁ ହେଟା ନାଇଁ ଖାଇବାକେ ନାଇଁ ମିଲେ ଆଜି ରାତି କା ତତେ ଜାଣିଛୁ ତ ଚାଲ ଚାଲ ଯିମା
0: ଯିମା ନାନୀ
1: ହଁ ଚାଲ ଯାଉ।

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କ ପାଇଁ ଏକ ସୂଚନା, ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ସମ୍ବଲପୁର ଆସନ୍ତାକାଲିଠାରୁ ପ୍ରତ୍ୟେକ ଦିନ ପ୍ରସାରଣ କରିବ 12 ବରଷ ଭରିଛି ହସ। ଏହାର ପ୍ରତ୍ୟେକ ଦିନ ଘର ସଂସାର, ଯୁବବାଣୀ ଏବଂ କୃଷି ସଂସାରରେ ପ୍ରସାରିତ ହେବ। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 10:00 ପ୍ରଚାର କରିବ ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତଥା ରାତି 11:05 ପ୍ରଚାର କରିବ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି 7:30 ଶୁଣିପାରିବେ ପରିବେଶ ସୂଚନା। ଏଥିରେ ଶୁଣିବେ ବିଶ୍ୱ ପରିବେଶ ଦିବସ, ଏ ସମ୍ପର୍କରେ ଆପଣମାନଙ୍କୁ କହିବେ ଡକ୍ଟର ସମାପିକା ଦାସ। 7:35 ଶୁଣିବେ ଅର୍ଘ୍ୟଥାଳି କାର୍ଯ୍ୟକ୍ରମ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଯିବେ ଗୁଜରାଟ ଆଉ ଡାମନ। ସୁରତଠାନେ 18,800 କୋଟି ଟଙ୍କାର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ ଆଉ ଉଦ୍ଘାଟନ।

0: ତାକୁ ସରକାର କହିଲେ ଏବେ ଯେ ତାଙ୍କ ତାକୁ ପ୍ରିସ୍କୁଲ
1: ଶିଶୁ ବାଟିକା ଯୋଉଟା ଆରମ୍ଭ ହେଇଛି,
0: ଛୁଆମାନଙ୍କୁ ଆପଣ ଏନଗେଜ୍ ରଖନ୍ତୁ, ସେଇଟା କ୍ରିଏଟିଭ ପିରିୟଡ୍ଟା ଛୁଆମାନଙ୍କର, ତାଙ୍କର ସେଇ ଟାଇମ୍ରେ ବ୍ରେନ୍ ସବୁ ଫର୍ମ ହଉଥାଏ ସିଷ୍ଟମ ଗୁଡ଼ା, ତାକୁ ମାନେ ଖେଳ ମାଧ୍ୟମରେ ଆପଣ ବୁଝାନ୍ତୁ ତାଙ୍କୁ। ଯେତେବେଳେ ଆପଣ ବୁଝେଇବେ, ଯଦି 3-4 ବର୍ଷର ଗୋଟେ ଛୁଆ ସେହି ବାଟିକାରେ ଅଛି, ପ୍ରି ସ୍କୁଲରେ ଅଛି, ସେହି ଟାଇମ୍ରେ ଟିଚରମାନେ ଯାଇକି ଇଂଲିଶରେ ହିନ୍ଦୀରେ କେଳି ବଡ଼ ହେବେ, ଆଉ ଛୁଆଟା ଆସିକି ଘରେ ମା ବାପା ସାଙ୍ଗେ କଥା ହଉଥିବ ଓଡ଼ିଆରେ, ଆମେ ଦେଖିବାର କଥା ଆମେ କେଉଁ ପ୍ରକାର ଷ୍ଟୁଡେଣ୍ଟମାନଙ୍କୁ ବେଶୀ ଆଗକୁ ନେବାକୁ ଚାହୁଁଛୁ, ଯେଉଁମାନେ ଗାଁରେ ରହୁଛନ୍ତି, ଯେଉଁମାନେ ଫାଷ୍ଟ ଜେନେରେସନ୍ ଲର୍ଣ୍ଣର୍ସ, ଯେଉଁମାନଙ୍କ ମା ବାପା ବି ଭଲକି ପାଠ ପଢ଼ି ନାହାନ୍ତି, ତାଙ୍କ ଉପରେ ବେଶୀ ଧ୍ୟାନ ଦେବାର ଅଛି। ଯେଉଁମାନେ ତ ଇଂଲିଶ ଏଜୁକେଟେଡ୍, ଯେଉଁମାନେ ଅର୍ବାନ୍ ସେଣ୍ଟରରେ ଅଛନ୍ତି, ଭଲ ଜବ୍ କରୁଛନ୍ତି, ତାଙ୍କ ପାଇଁ ସବୁ ସୁବିଧା
1: ସବୁ ସୁବିଧା ଅଛି।
0: ତ ଗୋଟେ ଗାଁର ଗୋଟେ ଛୁଆଟିକୁ ଆପଣ ଯଦି ଇଂଲିଶରେ ହିନ୍ଦୀରେ ଖାଲି ପଢ଼େଇବେ, ସେ ବୁଝିପାରୁନଥିବ, ତ ସେ କ'ଣ କରିବ, ଘୋଷିବ, ବୁଝି ନ ପାରିଲେ ମାନେ ଘୋଷିବ, କାହିଁକି ମାନେ ଆର ପଟେ ଆପଣ କ'ଣ ରଖିଛନ୍ତି ନା 99%
1: ମାର୍କ ରଖିବା ଜରୁରୀ। ଆଜ୍ଞା,
0: ତ ଛୁଆକୁ ଗୋଟେ ଆଡ଼େ କହିଦେଲେ 99% ଆଣିଲେ ତୁ ଭଲ ଷ୍ଟୁଡେଣ୍ଟ, ଆର ପଟେ କହିଲେ ନା ଇଂଲିଶ ଆଉ ହିନ୍ଦୀ ଖାଲି ଆମେ କହିବୁ, ତାହେଲେ ସେ ବାଧ୍ୟ କେଉଁଠି ଯିବ, ଘୋଷିବ
1: ଘୋଷିବ।
0: ଯେଉଁମାନଙ୍କ ପ୍ୟାରେଣ୍ଟସ୍ ମାନେ ପ୍ରପର୍ଲି ଏଜୁକେଟେଡ୍ ନୁହନ୍ତି, ସେମାନେ କ'ଣ କରିବେ, ଟ୍ୟୁସନ୍ ଦେଖିବେ, କୋଚିଂ ସେଣ୍ଟର ପଠେଇବେ। ତ ଟ୍ୟୁସନ୍ କୋଚିଂ ଏଇସବୁ ବିଜନେସ୍ ଷ୍ଟାର୍ଟ ହେଲା, ଆଉ ସେ ରୋଟ୍ ଲର୍ଣ୍ଣିଂ ଯେ ଘୋଷିକିରି ତୁମେ କେମିତି ମାର୍କ ଆଣିବ, ସେଥିପାଇଁ ଆପଣ ଦେଖିବେ ବଡ଼ ବଡ଼ ହୋର୍ଡିଂ ବାହାରେ ହେଲେ ଯେଉଁ ଲାଗେ
1: ତାଙ୍କ ପରସେଣ୍ଟେଜ୍ ମାର୍କ ଗୁଡ଼ା ସେ ଲେଖା ହେଇଥାଏ।
0: ଆମେ କେବେ ଚିନ୍ତା କରିଛୁ କି ଯେ କେତେ ପିଲା ଆମ ସିଷ୍ଟମରୁ ବାହାରିକିରି ଡିପ୍ରେସନ୍ରେ ଅଛନ୍ତି, କେତେ ପିଲା ଆମ ସିଷ୍ଟମରୁ ବାହାରିକି ସୁସାଇଡ୍ କଲେଣି, କେତେ ପିଲା ବିଲକୁଲ ଚାକିରି ଚାହୁଁଛନ୍ତି ବା କରିବାର କ୍ୟାପାବିଲିଟି ଅଛି କିନ୍ତୁ ପାଇପାରୁନାହାନ୍ତି, କେତେ ପିଲାଙ୍କର ପାଖରେ ଇନଫର୍ମେସନ୍ ବିଲକୁଲ ନାହିଁ, କେତେ ପିଲା ପାଠ ଜାଣିଛନ୍ତି କିନ୍ତୁ ଇଂଲିଶ ହିନ୍ଦୀ ଜାଣିନାହାନ୍ତି ବୋଲି ଚାକିରି ପାଉନାହାନ୍ତି ଇଣ୍ଟରଭ୍ୟୁରେ, ଆମେ ତାର ଫିଗର୍ସ କ'ଣ ବାହାର କରୁଛୁ, ଆମେ କରୁନା,
1: ତାର ଡାଟା ଆମ ପାଖରେ
0: ନାହିଁ, କାହିଁକି ମାନେ ଆମେ ସମସ୍ତେ ସେଇ ସିଷ୍ଟମରେ ଇଂଲିଶ ସିଷ୍ଟମ
1: ଏବେ ମଧ୍ୟ ଅଛୁ
0: ଯେ ଖାଲି ଆମକୁ 99% ମାର୍କ ହେଲେ ଘୋଷିକିରି କେମିତି ଆମେ ପରୀକ୍ଷାରେ ଲେଖିଦେବା ଯେମିତି ଅଧିକ ସେ ସିଷ୍ଟମରେ ଅଛୁ, ତ ଲୋକ କରପ୍ଟ ହେବେ ସେଇ ସିଷ୍ଟମରେ ଯେ ଆସିବ, କାହିଁକି ତାର ପ୍ରଭାବ ତ ପଡ଼ି ନାହିଁ, କ'ଣ ଭଲ କ'ଣ ଖରାପ ଅନ୍ୟମାନଙ୍କୁ
1: କେମିତି,
0: ସେଥିପାଇଁ ଏଇ ସିଷ୍ଟମରେ ହେଇଛି। ତ ଏଇ ଯେଉଁ 5+3+3+4 ହେଇଛି, ତ ଫାର୍ଷ୍ଟ 5 ଇୟର୍ସ ହେଲା ଆପଣଙ୍କର, 3 ଇୟର୍ସ ହେଲା ପ୍ରି ସ୍କୁଲ, 1 and 2 ଏଇଟା ଫାଉଣ୍ଡେସନରେ ଗଲା, ଦେନ୍ ଆପଣଙ୍କର 6, 7, 8 ଯେଉଁଟା ଆପଣ ଗଲା ଡେଭଲପମେଣ୍ଟ ଷ୍ଟେଜ୍ରେ, ଦେନ୍ ଆପଣଙ୍କର 9-12 ଇଣ୍ଟରମିଡ଼ିଏଟ୍ ମିଡିଲ୍ ଷ୍ଟେଜ୍ଟା ଯେଉଁଟା, ଏଇଟାକୁ ଭାଗ କରାହେଇଛି 9, 10 and 11, 12
1: କରିକି।
0: ତ ଏହାଦ୍ୱାରା କ'ଣ ହେବ, ସେ ଫ୍ଲେକ୍ସିବିଲିଟିଟା ଆସିବ, ଛୁଆମାନେ ଧୀରେ ଧୀରେ ମଦର ଟଙ୍ଗକୁ ସେଥିରେ ଏମ୍ଫାସିସ୍ ଦିଆହେଇଛି ଯେ ଆଜ୍ ଫାର୍ ଆଜ୍ ପ୍ରାକ୍ଟିକେବୁଲ କମ୍ସେ କମ୍ 5-6 କ୍ଲାସ୍ ପର୍ଯ୍ୟନ୍ତ ଛୁଆମାନଙ୍କୁ ମଦର ଟଙ୍ଗରେ ପଢ଼ାଯାଉ, ସୋ ଦେଟ୍ ସେମାନେ ବୁଝିପାରିବେ ନିଜର ଓନ୍ ଲାଙ୍ଗୁଏଜ୍କୁ, ନିଜର ମାଆର ଲାଙ୍ଗୁଏଜ୍କୁ, ନିଜର ଓନ୍ ଏରିଆର ଲାଙ୍ଗୁଏଜ୍କୁ ସେମାନେ ବୁଝିପାରିବେ ଜାଣିପାରିବେ, ତାହେଲେ ସେ ଆପ୍ରିସିଏଟ୍ କରିପାରିବେ, ସେଥିପାଇଁ ଏହି ପଲିସିଟା ଭାରି ଗୁରୁତ୍ୱପୂର୍ଣ୍ଣ।
1: ଆଜ୍ଞା ସାର୍, ବିଦ୍ୟାଳୟ ଶିକ୍ଷାରେ ଅଭିଜ୍ଞତା ଭିତ୍ତିକ ଏବଂ କୌଶଳ ଭିତ୍ତିକ ଶିକ୍ଷାକୁ କିପରି ଗୁରୁତ୍ୱ ଦିଆଯାଇଛି, ଆଉ ଆଜିକାଲି ତ ହେଉଛି ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ଯୁଗ, ଏବଂ ଶିକ୍ଷା କ୍ଷେତ୍ରରେ ଏହି ଡିଜିଟାଲ ପ୍ରଯୁକ୍ତିର ଭୂମିକାକୁ ନୀତି କିପରି ଦେଖୁଛି?
0: ଆପଣ ଦେଖନ୍ତୁ, ମୁଁ ଯେମିତି କହିଲି ଆମର ଏବେ ମୁଖ୍ୟ ଉଦ୍ଦେଶ୍ୟ କ'ଣ, ଏବେ ମୁଖ୍ୟ ଉଦ୍ଦେଶ୍ୟ ହେଲା 2047 କେମିତି ଆମେ ବିକଶିତ ଭାରତ କରିବାର ଅଛି, ତା ପୂର୍ବରୁ 2036 ଆମେ ବିକଶିତ ଓଡ଼ିଶା ବି କରିବାର ଅଛି, ଓଡ଼ିଶାକୁ 100 ବର୍ଷ ହେବ, 2047 ଭାରତକୁ 100 ବର୍ଷ ହେବ, ତାହେଲେ ଆମେ କେମିତି କରିବା ତାକୁ, ଯେଉଁ ଆମର ଅନରେବଲ୍ ପ୍ରାଇମ୍ ମିନିଷ୍ଟର କହିଲେ ଯେ 2047 ସୁଦ୍ଧା ଆମେ ବିକଶିତ ଭାରତ କରିପାରିବା, କରିପାରିବା ନିହାତି, କିଛି ଅସମ୍ଭବ ନୁହଁ, ଯେଉଁ ଲୋକମାନେ ହସୁଛନ୍ତି ତାଙ୍କୁ ମୁଁ କହୁଛି ନା ହେଇପାରିବ, ଏଥିରେ ହସିଲେ ହେବ ନାହିଁ, ପସିବୁଲ, ତାହେଲେ କେମିତି ହେଇପାରିବ, ତାର 2ଟା ଦିଗ ଅଛି। ପ୍ରଥମ ଦିଗ ହେଲା ଯେ ଆମକୁ ଇନକମ୍ ଦିଗ, ଯେଉଁ ଆମେ କ୍ୱାଣ୍ଟିଟେଟିଭ ପାର୍ଟ କହୁଛୁ ସଂଖ୍ୟାରେ, ଯେ ଆମକୁ ଏବେ ଆମେ ଅଛୁ $4 trillion ଇକୋନୋମି, $4 trillion, ଆମକୁ ବିକଶିତ ଭାରତ ହେବା ପାଇଁ $30 trillion ଦରକାର, ଆମ ପାଖରେ ଆଉ 21 ବର୍ଷ ସମୟ ଅଛି। ପ୍ରତିବର୍ଷ ଯଦି ଆମେ 1.14 trillion ଯଦି ଏଡ୍ କରିବା ଇନକମ୍, ଯେଉଁଟାକି କୁହାଯାଏ 8.2% ମୁଣ୍ଡ ପିଛା ଆୟ ଯଦି ବୃଦ୍ଧି ହେବ, ତାହେଲେ ଆମେ ସେ ଜାଗାକୁ ପହଞ୍ଚିଯିବା। ଇଣ୍ଡିଆ ଏବେ ସେ 7.9-8 ଏମିତି ଗ୍ରୋ କରୁଛି ଲାଷ୍ଟ 20 ଇୟର୍ସ ହେଲାଣି, ତ ଆଗାମୀ ଦିନରେ ବି ଭାରତ ସେ 8.2% ମୁଣ୍ଡ ପିଛା ଆୟ ପାଇଯିବ, ସେଥିରେ କିଛି ସମସ୍ୟା ନାହିଁ, ହେଇଯିବ, ଆମେ ଯେମିତି କାମ କରୁଛୁ ଏତେ ସବୁ ଠିକ୍ ଗଲା, ଆନ୍ତର୍ଜାତିକ କ୍ଷେତ୍ରରେ ସବୁ ଠିକ୍ ଗଲା, ଆମେ ପହଞ୍ଚିଯିବା ସେଠି। ସବୁଥିରୁ ବଡ଼ କଥା ହେଲା ଆମକୁ କ୍ୱାଲିଟେଟିଭ ପାର୍ଟକୁ ଦେଖିବାର ଅଛି। ଆପଣ ଯଦି ଦେଖିବେ ଯେ ହ୍ୟୁମାନ୍ ଡେଭଲପମେଣ୍ଟ ଇଣ୍ଡେକ୍ସ, ଯେଉଁ କାମ କହୁଛି କି ମାନବ ବିକାଶର ସୂଚକାଙ୍କ, ସେଥିରେ ଏବେ ବି ଆମେ 130-131 ନମ୍ବରରେ ଅଛୁ।
1: ଆଚ୍ଛା,
0: ମାନବ ବିକାଶ କ'ଣ ଦେଖାଏ, ମାନବ ବିକାଶ ଦେଖାଏ ଯେ ଗୋଟେ ଲୋକକୁ ବିକଶିତ ବା ଗୋଟେ ସୋସାଇଟି ଦେଶକୁ ବିକଶିତ କେତେବେଳେ କହିବା, ଆମେ 3ଟା ଜିନିଷ ଥିଲେ କହିବା। ପ୍ରଥମ କଥା ହେଲା ଯେ ଦୀର୍ଘାୟୁ ହେବା କଥା ଲୋକମାନେ
1: ସ୍ୱାସ୍ଥ୍ୟଗତ ହିସାବରେ,
0: ୟେସ୍, କ୍ୱାଲିଟି ଅଫ୍ ଲିଭିଂ। ତ ଆପଣ ଯଦି ସବୁ ଜ୍ଞାନ ଥିବ, ଆପଣଙ୍କ ପାଖରେ ସବୁ ଗୁଣ ଭଲ ଥିବ,

0: କିନ୍ତୁ ଆପଣ ଯଦି କମ୍ ସମୟ ବଞ୍ଚିଲେ ଲାଭ କ'ଣ ହେବ ସୋସାଇଟି
1: ଆଜ୍ଞା
0: ଭାଗ ହେବନି। ତ ପ୍ରଥମ କଥା ହେଲା ଲଙ୍ଗ ଲାଇଫ୍ ହେବାର ଜରୁରୀ, ଏ ପାଇଁ ଭଲ ଆମର କ୍ୱାଲିଟେଟିଭ୍ ଲିଭିଂ ଦରକାର। ଦ୍ୱିତୀୟ କଥା ହେଲା ଏଜୁକେସନ୍ ବା ନଲେଜ୍ ରହିବାର ଜରୁରୀ ଆପଣଙ୍କୁ। ତୃତୀୟରେ ହେଉଛି ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ, କିଛି ପଇସା ଆପଣଙ୍କର ଇନକମ୍ ଆର୍ନିଂ ନିହାତି ଜରୁରୀ। ଏ ତିନିଟା ଜିନିଷ ହେଲେ ହେବ। ଏଇ ତିନିଟା ଜିନିଷ ହୋଇଥିଲେ ଆମେ ନେଇକି ଆମେ ଗୋଟେ ସୂଚକାଙ୍କ ତିଆରି କରୁଛୁ, ଏବେ ବି ସୂଚକାଙ୍କରେ ଆମେ ତଳେ ଅଛୁ। ଏଇଟା ଏବେ 5-10 ବର୍ଷର କଥା ନୁହଁ, ଏଇଟା ଏଇଟା ସେ ଇଣ୍ଡିପେଣ୍ଡେନ୍ସ ପରେ ଆମେ ଯେଉଁ ମେଥଡ୍ ଆମେ ଯେଉଁ ଯେଉଁ ପଲିସି ଆମେ ଆଣିଥିଲେ ନଲେଜ୍ ସିଷ୍ଟମରେ ସେ 99% ମାର୍କ ସିଷ୍ଟମରେ ବସି ବସି ଆସି ଆସି ପ୍ରଭାବ ପାର୍ଟକୁ ଆମେ ଓମିଟ୍ କରିଦେଇଛୁ। ତ ଏବେ ବି ଆମେ 130ରେ ଅଛୁ ନମ୍ବର ୱାନ୍। ଆପଣ ଯଦି ଦେଖିବେ କରପ୍ସନ୍ ଇଣ୍ଡେକ୍ସ ଗୋଟେ ବାହାରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ବାହାର କରେ ପ୍ରତିବର୍ଷ, କରପ୍ସନ୍ ଇଣ୍ଡେକ୍ସରେ ଆମ ଦେଶର ନମ୍ବର ହେଲା 93।
1: ଆଜ୍ଞା,
0: ମାନେ 92ଟା କଣ୍ଟ୍ରି ଅଛନ୍ତି ପୃଥିବୀରେ ଯେଉଁମାନେ ଯେଉଁ ଜାଗାରେ ଆମଠୁ ବହୁତ କମ୍ କରପ୍ସନ୍ ହୁଏ କିମ୍ବା କରପ୍ସନ୍ ବିଲକୁଲ ହୁଏ ନାହିଁ।
1: ଆଚ୍ଛା,
0: ମୁଁ ଯେଉଁ ଫାର୍ଷ୍ଟ ଏକ୍ଜାମ୍ପଲ ଦେଉଥିଲି, ତ ଆମେ ଯଦି 99% ବାଲାଙ୍କୁ ବାହାର କରୁଛୁ ଟ୍ୟୁସନ୍ ପରି ପାଠ ପଢ଼େଇ ଯାହା ଯାହା କରିକି ବାହାର କରୁଛୁ, ଯଦି ଫେରେ କରପ୍ସନ୍ କରୁଛନ୍ତି ସେମାନେ ଯାଇକରି ଅନ୍ୟମାନଙ୍କୁ ତାଡ଼ନା ଦେଉଛନ୍ତି, ତାହେଲେ ଆମେ ଏତେ ସଂଖ୍ୟା କାହିଁ ଖସିଲା ତଳକୁ? ତାହେଲେ ଗୁଣରେ କୋଣ ନା କୋଣ ଜାଗାରେ ଆମେ ମାଡ଼ ଖାଇଛୁ ଏଇ ପୁରୁଣା ଶିକ୍ଷା ବ୍ୟବସ୍ଥା ପାଇଁ। ତୃତୀୟ କଥା ହେଲା, ଆପଣ ଯଦି ୱାର୍ଲଡର ହାପିନେସ୍ ଇଣ୍ଡେକ୍ସ ଦେଖିବେ, ପ୍ରତିବର୍ଷ ହାପିନେସ୍ ଇଣ୍ଡେକ୍ସ ବାହାରେ, ହାପିନେସ୍ ଇଣ୍ଡେକ୍ସରେ ଆମର ନମ୍ବର ହେଲା 117
1: ସାରା ପୃଥିବୀରେ।
0: 116 କଣ୍ଟ୍ରି ଅଛନ୍ତି ଯେଉଁମାନେ ଆମଠୁ ବେଶୀ ଖୁସି ସେଇ ଲୋକ ଗୁଡ଼ାକ। ତାହେଲେ ଆମ ପାଖରେ ଦୀର୍ଘାୟୁ ନାହିଁ, ମାନବ ବିକାଶରେ ଆମେ ତଳେ ଅଛୁ, ଆମ ଲୋକ ଖୁସି ନାହାନ୍ତି ଯେତିକି ହେବା କଥା। ଆଉ ତୃତୀୟ ଜିନିଷ ହେଲା କରପ୍ସନ୍ ବି ଏଠି ଲୋକ କରୁଛନ୍ତି, ପାଠଶାଠ ପଢ଼ିକି ମଧ୍ୟ
1: ଶିକ୍ଷା,
0: ତାର ଅର୍ଥ ଗୁଣରେ ଆମର ନାହିଁ। ଏ ଗୁଣଟା ପରିବର୍ତ୍ତନ ଖାଲି ସରକାର କରିପାରିବେନି, ଆମେ ସବୁବେଳେ ଦୋଷ ଦେଉଛେ ସରକାର ଇଏ କଲେନି ଇଏ କଲେନି ସେ କଲେ, ଏଇଟା ସବୁ ବ୍ୟକ୍ତିଗତ ଜିନିଷ। ବ୍ୟକ୍ତି ହିଁ ରାଷ୍ଟ୍ରକୁ ନିର୍ମାଣ କରେ ନା, ତ ବ୍ୟକ୍ତି ଠିକ୍ ହେବାର ଅଛି। ତ ବ୍ୟକ୍ତି କାହିଁକି ଠିକ୍ ହେଇପାରି ନଥିଲା ଏପର୍ଯ୍ୟନ୍ତ, ଆମେ ସେହି ଏଜୁକେସନ୍ ସିଷ୍ଟମ କରୁଥିଲି ଯେଉଁଥିରେ କି ଆମେ ଖାଲି ଇଂଲିଶ ଏଜୁକେସନ୍, 99% ମାର୍କ ଆଉ କେମିତି ଗୋଟେ ଭଲ ଚାକିରି କରିବା ସେହି ଉପରେ ହିଁ ଧ୍ୟାନ ଥିଲା।
1: ପିଲାଟି ବେଳରୁ ବହୁତ ପ୍ରେସର ବି ରହୁଛି ସାର, କି ବଡ ହେଲେ କଣ ହବ, ଡାକ୍ତର ହବ, ଇଞ୍ଜିନିୟର ହବ, ଇଏ ହବ, ସେ ମାର୍କ ଉପରେ ହିଁ ପ୍ରାଧାନ୍ୟ ଦିଆଯାଉଛି।
0: ସେଇଟା ଖାଲି ସେ ପ୍ରାଧାନ୍ୟ ଥିଲା, ତ ସେଥିପାଇଁ ଏ ସମସ୍ୟା ଉପୁଜିଛି।
1: ଆଜ୍ଞା ଆଜ୍ଞା।
0: ତ ଏବେ ଯେଉଁ ଆମେ ଯଦି ତାକୁ ଯଦି ଟ୍ରାନ୍ସଫର୍ମ କରିବା, ମୁଁ ଯେମିତି କହିଲି କି ସ୍କିଲ୍ ବି ଦରକାର ନଲେଜ୍ ସାଙ୍ଗରେ ଆଉ ଆଟିଚ୍ୟୁଡ୍ ବି ଦରକାର। ତ ସ୍କିଲ୍ ଯେଉଁ ଆପଣ ଦେବେ ପିଲାମାନଙ୍କୁ, କୌଶଳ ଦେବେ, କେଉଁ ପ୍ରକାର ସ୍କିଲ୍ ଦେବେ, ଯେଉଁ ସ୍କିଲ୍ଟା ପ୍ରଯୁଜ୍ୟ ବର୍ତ୍ତମାନ ସମୟରେ। 1960-1970 ସିଷ୍ଟମ୍ ନାହିଁ, ଏବେ ଇଭେନ 1980-90 ସିଷ୍ଟମ୍ ବି ନାହିଁ, ଆମେ ଯେତେବେଳେ ପାଠ ପଢ଼ୁଥିଲୁ ନାହିଁ। ଆଜିକାଲି ଡିଜିଟାଲ ଦୁନିଆର ଏଆଇର ଜମାନା, କ୍ୱାଣ୍ଟମ୍ କମ୍ପ୍ୟୁଟିଂର ଜମାନା ଏବେ। ତ ଆମେ ଏମିତି ଶିକ୍ଷା ଦେବା କଥା ପିଲାମାନଙ୍କୁ ଯେଉଁମାନେ କି ଡିଜିଟାଲି କମ୍ପିଟେଣ୍ଟ ହେବେ, କାହିଁକି କମ୍ପିଟେନ୍ସି ଡିପେଣ୍ଡ କରୁଛି ତିନି ଫ୍ୟାକ୍ଟର ଉପରେ, ମୁଁ କହିଲି ନଲେଜ, ସ୍କିଲ୍ ଏବଂ
1: ଆଟିଚ୍ୟୁଡ୍,
0: ଏ ତିନିଟା ଯାହାର ଅଛି ସେ କମ୍ପିଟେଣ୍ଟ।
1: ଆଜ୍ଞା,
0: ତ ଆମକୁ 99% ମାର୍କ ପାଇଲା ପିଲା ଆମକୁ ଦରକାର ନାହିଁ, ଆମକୁ କମ୍ପିଟେଣ୍ଟ ହ୍ୟୁମାନ୍ ରିସୋର୍ସ ଦରକାର, ଯିଏକି ଭଲ ପିଲା ହେଇଥିବ, ଭଲ ପାଠ ବି ପଢ଼ିଥିବ ଆଉ ତା ପାଖରେ କୌଶଳ ବି ଥିବ କରିପାରୁଥିବ। ତ ଏଇ ନୂତନ ଶିକ୍ଷାନୀତି ସରକାର ଏମିତି ତିଆରି କରିଛନ୍ତି ଯେଉଁଟାକି ଏଇ ସମସ୍ୟାକୁ ଦୂର କରିବ, ଯେ ଆମେ କେମିତି ହ୍ୟୁମାନ୍ ଡେଭଲପମେଣ୍ଟ ଇଣ୍ଡେକ୍ସରେ ଆଗକୁ ବଢ଼ିପାରିବା, କରପ୍ସନ୍ ଇଣ୍ଡେକ୍ସରେ ଆମେ ଇମ୍ପ୍ରୁଭ୍ କରିବା, ଏବେ କମିବ, ସରକାର ବହୁତ ସେଥିରେ ଧ୍ୟାନ ଦେଉଛନ୍ତି, ବହୁତ ପ୍ରୋଗ୍ରାମ କରୁଛନ୍ତି ଏବେ। ଆଉ ତୃତୀୟ ଜିନିଷ ହେଲା କେମିତି ଲୋକ ବେଶୀ ଖୁସି ରହିବେ, ଯେମିତିକି ବାରମ୍ବାର ପ୍ରଧାନମନ୍ତ୍ରୀ ଆମର କୁହନ୍ତି ଇଜ୍ ଅଫ୍ ଡୁଇଂ ବିଜନେସ୍, ଇଜ୍ ଅଫ୍ ଲିଭିଂ, କେମିତି ସବୁ ଜିନିଷକୁ ପ୍ରୋସିଜର ହେଲେ ଆପଣ ସିମ୍ପ୍ଲିଫାଏ କରିବେ, ତ ସେମିତି ହେଲେ ମାନେ ହେବ। ତ ତା ପାଇଁ ଡିଜିଟାଲ କମ୍ୟୁନିକେସନ ଦରକାର, ନ୍ୟୁ ଟେକ୍ନୋଲୋଜି ଦରକାର, ତ ଏଇ ଟେକ୍ନୋଲୋଜି ବି ଏଇ ନ୍ୟୁ ଏଜୁକେସନ ପଲିସି ତା ପାଇଁ ବହୁତ ଧ୍ୟାନ ଦିଆଯାଇଛି। ଏଥିରେ ସ୍ମାର୍ଟ କ୍ଲାସରୁମ୍ କଥା ଆପଣ କୁହନ୍ତୁ, ଏଆଇ ଇଣ୍ଟିଗ୍ରେସନ କଥା,
1: ଆଜିକାଲି ସବୁ କ୍ଲାସ ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ୍ ହେଇଯାଇଛି ସବୁ ବିଦ୍ୟାଳୟରେ
0: ଦରକାର। ତ ଆପଣଙ୍କ ପାଖରେ ଯଦି ଇନଫର୍ମେସନ ପ୍ରପର୍ଲି ପହଞ୍ଚିଲା, ଆପଣଙ୍କ ପାଖରେ ଇନଫର୍ମେସନ ସବୁ ଯଦି ଅଛି ଠିକ୍ ଟାଇମ୍, ଦେନ୍ ଆପଣ ପ୍ରପର୍ ଡିସିଜନ ନେଇପାରିବେ ଆଉ ଆପଣ ଅନ୍ୟମାନଙ୍କ ସାଙ୍ଗେ କମ୍ପିଟ୍ କରିପାରିବେ। ଏଥିପାଇଁ ଡିଜିଟାଲ ଏଜୁକେସନର ବି ପ୍ରାବଧାନ
1: ଶିକ୍ଷାନୀତିରେ କରାଯାଇଛି। ଆଜ୍ଞା ସାର୍, ଉଚ୍ଚଶିକ୍ଷା କ୍ଷେତ୍ରକୁ ଯଦି ଆମେ ଦେଖିବା, ଏହି ନୀତି କେଉଁ ପ୍ରମୁଖ ସଂସ୍କାର ଆଣିଛି ଏହି କ୍ଷେତ୍ରରେ, ଉଚ୍ଚଶିକ୍ଷା କ୍ଷେତ୍ରରେ, ଏବଂ ବହୁ ବିଷୟ ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ କିପରି ଭାବରେ ଉପକୃତ କରୁଛି?
0: ଆପଣ ଦେଖିବେ, ଯଦି ଉଚ୍ଚଶିକ୍ଷା କଥା କହିବି, ବହୁତ ବଡ଼ ସଂସ୍କାର ଆଣିଛି ନୂତନ ଶିକ୍ଷାନୀତି, ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁତ ବଡ଼ ସଂସ୍କାର ଆଣିଛି, ଆଗାମୀ ଦିନରେ ଏହାର ପ୍ରଭାବ ଦେଖିବେ ବହୁତ ଜୋରରେ ପଡ଼ିବ, ଆଉ ନିହାତି ଉନ୍ନତି ହେବ, ଆମର ଦେଶର ବିକାଶ ହେବ। ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଗୋଟେ ପଞ୍ଚକୋଶ ଥିଓରି ଅଛି ଯେଉଁଟା ତୈତ୍ରୀୟ ଉପନିଷଦରେ। ତ ପଞ୍ଚକୋଶ ଥିଓରି କ'ଣ କହେ, ଯେ ଆମର 5ଟା କୋଶ ଥାଏ। ତ ପ୍ରଥମ ଆମେ କହୁଛୁ ଯେ ଅନ୍ନମୟ କୋଷ, ତ ପ୍ରଥମ ଖାଦ୍ୟ ଆମକୁ ନିହାତି ଦରକାର, କାହିଁକି ଆମେ ଫିଜିକାଲ ବଡିକୁ ଫାର୍ ବଞ୍ଚେଇବାର ଅଛି।
1: ଆଜ୍ଞା,
0: ଖାଲି ବଡି ବଞ୍ଚିଲେ ତ ହବ ନାହିଁ, ତା ପାଇଁ କ'ଣ ଏନର୍ଜି ଦରକାର, ତା ପାଇଁ କହୁଛି ପ୍ରାଣମୟ କୋଷ।
1: ଆଜ୍ଞା,
0: ତାର ତ ବ୍ୟାୟାମ ବି ଦରକାର, ପ୍ରାଣାୟାମ ବି ଦରକାର, ସେସବୁ ବି ଦରକାର, ପ୍ରପର୍ଲି କେମିତି ଫଙ୍କସନ୍ କରିବ ବଡି ପାର୍ଟସ୍। ତୃତୀୟ ହେଲା ବିଜ୍ଞାନମୟ କୋଷ।
1: ଆଚ୍ଛା,
0: ତାର ଅର୍ଥ କ'ଣ? ଆପଣଙ୍କର ଲଜିକ୍, ଆପଣଙ୍କ ୱିଜଡମ୍, ଏଇଟା ବି ଦରକାର, ଇଣ୍ଟେଲେକ୍ଚୁଆଲ ଦରକାର, ଇଣ୍ଟେଲେକ୍ଟ ଦରକାର।
1: ଆଜ୍ଞା।
0: ତାପରେ ହେଉଛି ମନମୟ କୋଷ।
1: ଆଚ୍ଛା,
0: ମନମୟ କୋଷ ହେଉଛି ଇମୋସନ।
1: ଆଜ୍ଞା,
0: ଆପଣଙ୍କ ଷ୍ଟେଟ୍ ଅଫ୍ ମାଇଣ୍ଡ, ମେଣ୍ଟାଲ ହ୍ୟାପିନେସ୍ ବା ମେଣ୍ଟାଲ ଷ୍ଟେଟ୍, ଏସବୁ ବି ଜରୁରୀ। କେମିତି ଅଛି ଆମେ ସେଟା ବୁଝୁନୁ କିଏ। ଆମେ ଫାଇନାଲି ହେଉଛି ଆମର ଆନନ୍ଦମୟ କୋଷ, ଯେ କେମିତି ସେ ଖୁସିରେ ହେବ ଅଲଟିମେଟଲି। ସଚିତ ଆନନ୍ଦ ଯୋଜନା ଆମର କୁହାଯାଏ ଆମ ଶାସ୍ତ୍ରରେ, ଯେ ଅଲଟିମେଟଲି ଆମର ଆମର ମୁଭମେଣ୍ଟ ହେଉଛି ଟୁୱାର୍ଡସ୍ ହ୍ୟାପିନେସ୍, କେମିତି ଖୁସିରେ ରହିବା। ତ ଏଥିପାଇଁ ଆମ ନିଜର ଆମର ଇଣ୍ଡିଆନ୍ ନଲେଜ୍ ସିଷ୍ଟମରେ କୁହାହେଇଛି, ଆମର ବେଦ ଉପନିଷଦରେ ଲେଖା ହେଇଛି, ଯେ ସତ୍ଚିତ୍ ଆନନ୍ଦ, ଅଲଟିମେଟଲି ଆମେ ଯଦି ଠିକ୍ ରାସ୍ତାରେ ଯିବା, ଆମର ଅଲଟିମେଟ୍ ଅବଜେକ୍ଟିଭ୍ ହେଉଛି କେମିତି ଆମେ ଆନନ୍ଦ ପାଇବା, ଆନନ୍ଦମୟ କୋଷ।
1: ଆଜ୍ଞା,
0: କେଉଁ କ୍ଲାସରୁମ୍ରେ ଏଇଟା ପଢ଼ା ହେଉଛି କି
1: ନା,
0: ଆମେ ଖାଲି ଗୋଟେ ଷ୍ଟୁଡେଣ୍ଟକୁ ଗୋଟେ ଷ୍ଟୁଡେଣ୍ଟ ହିସାବରେ ଦେଖୁ,
1: ପାଠ୍ୟ ପୁସ୍ତକରେ ଯାହା ଅଛି ସେଇ ହିସାବରେ
0: ସେମିତି ଆମେ ଦେଖୁଥିଲୁ।
1: ଆଜ୍ଞା,
0: ଏବେ ନ୍ୟୁ ଏଜୁକେସନ୍ ପଲିସି କହୁଛି ଯେ ତୁମେ ଏମିତି ଗୋଟେ ଆଟ୍ମୋସ୍ଫିୟର କ୍ରିଏଟ୍ କର ସେ ଶିକ୍ଷାନୁଷ୍ଠାନରେ, ହାୟର ଏଜୁକେସନ୍ରେ, ଯେଉଁଠିକି ଗୋଟେ ଷ୍ଟୁଡେଣ୍ଟର ହୋଲିଷ୍ଟିକ୍ ଡେଭଲପମେଣ୍ଟ ହେବ, ତାକୁ କହୁଛନ୍ତି ହୋଲିଜମ୍। ସେଇଟା ହେଲେ ଯେ ଆପଣ ଆଉଟକମ୍ ବେସ୍ଡ ଏଜୁକେସନ୍କୁ ଯିବେ। ଦ୍ୱିତୀୟ କଥା ହେଲା ସେଇଟା ଆପଣ କେମିତି କରିବେ। ଧରାଯାଉ ଗୋଟେ ଷ୍ଟୁଡେଣ୍ଟ ଅଛି, ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର୍ ସେ ଆଡ଼ମିସନ୍ କଲା, ବର୍ଷେ ପାଠ ସାରୁସରୁ ତାର ଘରେ ଏମିତି ପ୍ରୋବ୍ଲେମ୍ ହେଲା, ଫାଇନାନ୍ସିଆଲ କ୍ରାଇସିସ୍ ହେଲା, କିଛି ହେଲା ବା ସୁବିଧା ହେଲା ନାହିଁ, ପାଠ ଛାଡ଼ିଦେଲା, ଡ୍ରପ୍ ଆଉଟ୍ ହେଇଯାଉଥିଲା। ତାକୁ ଆମେ କହୁଛୁ ଗ୍ରସ୍ ଏନ୍ରୋଲମେଣ୍ଟ ରେସିଓ। ଆପଣ ଯଦି ଏବେ ଜିଆର୍ ଦେଖିବେ, ଆମର ଜିଆର୍ ଏବେ 27% ଅଛି। ତାର ଅର୍ଥ 18-23 ବୟସର ଯେତିକି ପିଲା ଆଉ ଝିଅ ଅଛନ୍ତି, ମାନେ ୟଙ୍ଗ ପିଲା 18-23, ଏହି ବର୍ଷର 100 ପିଲାରୁ ମାତ୍ର 26-27 ପିଲା ହିଁ ହାୟର ଏଜୁକେସନ୍କୁ ଆସୁଛନ୍ତି। ବାକି 73-74 ପିଲା ଗଲେ କୁଆଡ଼େ, ଡ୍ରପ୍ଆଉଟ୍
1: ହେଇଯାଉଛନ୍ତି।
0: ତ ଡ୍ରପ୍ ଆଉଟ୍ ଆରମ୍ଭରୁ ହେଇଯାଉଛନ୍ତି, ମାନେ ଲୋୟର କ୍ଲାସ୍ରୁ, କିମ୍ବା ପ୍ଲସ୍ ଥ୍ରୀକୁ ପିଜିକୁ ଆସିଲା ପରେ ଡ୍ରପ୍ ଆଉଟ୍ ହେଉଛନ୍ତି। ତ ଧରାଯାଉ ଗୋଟେ ପିଲା ଫାର୍ଷ୍ଟ ଇୟର୍ ଆଡ଼ମିସନ୍ କଲା, ବର୍ଷେ ପରେ ଛାଡ଼ିଦେଲା, ସେ ଆଉ ବ୍ୟାକ୍ କରିପାରିବ ନାହିଁ। ଯେଉଁ ସିଷ୍ଟମ୍ ଥିଲା
1: ଥିଲା ଯେଉଁଟା,
0: ଏବେ କ'ଣ ହେଇଛି, ଏବେ ମଲ୍ଟିପୁଲ୍ ଏଣ୍ଟ୍ରି ମଲ୍ଟିପୁଲ୍ ଏକ୍ଜିଟ୍ ସିଷ୍ଟମ୍ କରାହେଇଛି ନ୍ୟୁ ଏଜୁକେସନ୍ ପଲିସିରେ। ଆପଣ ଯଦି ଫାର୍ଷ୍ଟ ଇୟର୍ ଛାଡ଼ିଦେଲେ, ଆପଣ ଗୋଟେ ଡିଗ୍ରୀ ନେଇପାରିବେ ସେ ଇନ୍ଷ୍ଟିଚ୍ୟୁସନ୍ରୁ, ତାକୁ କହୁଛୁ ସାର୍ଟିଫିକେଟ୍,
1: ଗୋଟେ ବର୍ଷ ସରିଛି ବୋଲି
0: ସାର୍ଟିଫିକେଟ୍ କୋର୍ସ ହେଇଗଲା। ଯଦି ଆପଣ 2 କମ୍ପ୍ଲିଟ୍ କରିବେ, ଆପଣଙ୍କୁ ଗୋଟେ ଡିପ୍ଲୋମା ସାର୍ଟିଫିକେଟ୍ ଦିଆ ହେବ, 2 କରିଛି, ମାନେ ସେଇ ଯେଉଁ ବର୍ଷକେ 2 ପଢ଼ିଥିଲା ସେଟା ୱେଷ୍ଟ ହେଲା, ଆପଣ ତାକୁ ରିକଗ୍ନାଇଜ୍ କଲେ। 3 କଲେ ଆପଣଙ୍କୁ ଦିଆହେଲା ଡିଗ୍ରୀ ସାର୍ଟିଫିକେଟ୍,
1: ଡିଗ୍ରୀ ସାର୍ଟିଫିକେଟ୍।
0: 4 କଲେ ଆପଣଙ୍କର ଅନର୍ସ ୱିଥ୍ ରିସର୍ଚ୍ଚ, ରିସର୍ଚ୍ଚ ସାର୍ଟିଫିକେଟ୍ ମିଳିବ ତାକୁ। ଏତିକି ଫ୍ଲେକ୍ସିବିଲିଟି ଏବେ କରାହେଇଛି।
1: ନମ୍ବର 2,
0: ଯଦି ଆପଣ ଫାର୍ଷ୍ଟ ଇୟର୍ ପଢ଼ିକି ଛାଡ଼ି ଦେଇଛନ୍ତି କି ଅନ୍ୟ କିଛି ପ୍ରୋବ୍ଲେମ୍, ଆପଣ 2-3 ଗ୍ୟାପ୍ ହେଇଗଲା ପଢ଼ିପାରିଲେ, ଆପଣ ଯେତିକି କ୍ରେଡିଟ୍ ଆର୍ନ କରିଥିବେ, ମାନେ ଯେତିକି ମାର୍କ ଆର୍ନ କରିଥିବେ, ସେଇଟା ପାଇଁ ଗୋଟେ ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ କରାହେଇଛି, ତାକୁ ABC କୁହାହେଉଛି। ପ୍ରତି ପିଲା ପାଇଁ ଗୋଟେ ଅପାର ଆଇଡି ସରକାର ତିଆରି କରିଛନ୍ତି, ତାହାକୁ ହେଉଛି ୱାନ୍ ନେସନ୍ ୱାନ୍ ଆଇଡେଣ୍ଟିଫିକେସନ୍। ଏଇ ଯେଉଁ ସମସ୍ତେ ଆଇଡେଣ୍ଟି କାର୍ଡ କରୁଥିଲେ, ୱାନ୍ ନେସନ୍
1: କରାହେଇଛି,
0: ତ ଆପଣ ସେ ଅପାର ଆଇଡି ଥ୍ରୁରେ ଗୋଟେ ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ କ୍ରିଏଟ୍ ହେଇଛି। ଆପଣ ଫାର୍ଷ୍ଟ ଇୟର୍ ଯଦି ସପୋଜ୍ ଧର ସମ୍ବଲପୁରରେ କୌଣସି ଗୋଟେ ୟୁନିଭର୍ସିଟି ବା କଲେଜରେ ପଢ଼ିଛନ୍ତି, ଆପଣ ଯେତିକି ଯେତିକି ମାର୍କ ଆଣିକି ରଖିଛନ୍ତି, କ୍ରେଡିଟ୍ ଆର୍ନ କରିଛନ୍ତି, ସେଟା ଆପଣଙ୍କୁ ସେ ବ୍ୟାଙ୍କରେ ଜମା ହେଇଗଲା।
1: ଆଚ୍ଛା,
0: ଆପଣ ସେଇଟା ନେଇକି ସପୋଜ୍ ବର୍ଷକ 2 ଗୋଟେ ଚାକିରି କଲେ, ଘରେ ସମସ୍ୟା ଅଛି, 3 ପରେ ଆସିକି ଆପଣ ଚାହିଁଲେ ମୁଁ ପୁଣି ଆକୁ ପାଠ ପଢ଼ିବି, ଆପଣ କୌଣସି ଗୋଟେ ଅନୁଷ୍ଠାନରେ ଆପଣ ଜଏନ୍ କରିବେ,
1: କୌଣସି
0: ଶିକ୍ଷାନୁଷ୍ଠାନରେ ଯେଉଁଠି ଆପଣ ଏଣ୍ଟ୍ରି ଥିବ, ତାର ଉପରେ ନିୟମ କାନୁନ ହେବ, ଗାଇଡ୍ଲାଇନ୍ ତିଆରି ହେଉଛି ସବୁ। ଆପଣ ଯେଉଁଠି ଆଡମିସନ୍ ଯାଇକି କଲେ, ସେହି ଯେଉଁ ଫାର୍ଷ୍ଟ ଇୟର୍ ଆପଣ ସାରିଥିଲେ ସେହି ମାର୍କଟେ ସେଠି ଆଡ୍ ହେଇଯିବ, ଆପଣ ସେକେଣ୍ଡ ଇୟର୍ ସେଠି ଷ୍ଟାର୍ଟ କରିବେ,
1: ଆରମ୍ଭ ବହୁତ ବଢିଆ।
0: ହଁ, କିନ୍ତୁ ପୁରୁଣା ସିଷ୍ଟମ୍ କ'ଣ ଥିଲା, ଆପଣ ଫାର୍ଷ୍ଟ ଇୟର୍ ଡ୍ରପ୍ ହେଇଗଲା,
1: ସରିଗଲା, ସେଟା ଆଉ ଗଣାଯିବନି,
0: ତ କେତେ ରିଜିଡ୍ ସିଷ୍ଟମ୍ ଥିଲା। ତ ନ୍ୟୁ ଏଜୁକେସନ୍ ପଲିସିରେ ବା ଜାତୀୟ ଶିକ୍ଷାନୀତି 2020ରେ ଏ ମଲ୍ଟିପୁଲ୍ ଏଣ୍ଟ୍ରି ଆଣ୍ଡ ମଲ୍ଟିପୁଲ୍ ଏକ୍ଜିଟ୍କୁ ବହୁତ ସିରିୟସ୍ଲି ସରକାର ନେଇଛନ୍ତି, ଏଟା କରାହେଉଛି। ତା ବାହାରେ ହେଲା ଗ୍ରାଜୁଏସନ୍କୁ 4 କରିଦିଆହେଇଛି।
1: ଆଚ୍ଛା,
0: ତାପରେ ଆପଣ ଯଦି ପୋଷ୍ଟ ଗ୍ରାଜୁଏସନ୍କୁ ଯିବେ, ତାକୁ ଆପଣ 1 PG କରିପାରିବେ, ବା 4 ଆପଣ UG ସାରିଥିଲେ ଆପଣ ଡାଇରେକ୍ଟଲି PhD ପ୍ରୋଗ୍ରାମ୍କୁ ଯାଇପାରିବେ,
1: ୟୁଜି ପରେ। ଆଚ୍ଛା,
0: ଆପଣ ଡାଇରେକ୍ଟ PhD ବି ଯାଇପାରିବେ, ଏଇ ଫ୍ଲେକ୍ସିବିଲିଟି ଏଇ ସିଷ୍ଟମ୍ରେ ବି ଦିଆହେଇଛି। ତାପରେ ଆପଣ ଦେଖିବେ ଏବେ ଯେଉଁ ସରକାର ଯେଉଁ PM ଉଷା ପ୍ରୋଗ୍ରାମ୍ ଅଛି, ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ, ଏଥିରେ ଓଡ଼ିଶାକୁ 676 କୋଟି ଟଙ୍କା ମିଳିଛି,
1: ଅନୁଦାନ ମିଳିଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ
0: ନଥିଲା ଆଗରୁ, ଏହି ସରକାରଙ୍କ ସମୟରେ 676 କୋଟି ଟଙ୍କା ମିଳିଛି। ସେଥିରେ ଆପଣ 3 ଅନୁଷ୍ଠାନ ଅଛନ୍ତି, ଗୋଟିଏ ଅନୁଷ୍ଠାନ ହେଲା ତାକୁ ଆମେ ମେରୁ କହୁ, MERU ମେରୁ। ମେରୁ ହେଲା ମଲ୍ଟିଡିସିପ୍ଲିନାରୀ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି।
1: ଆଚ୍ଛା,
0: ସେହି ୟୁନିଭର୍ସିଟି ଗୁଡ଼ାକ ଯେଉଁମାନେ କି ଗୋଟେ ଭଲ ସ୍ତରରେ ଅଛନ୍ତି, ଭଲ ରିସର୍ଚ୍ଚ ହେଉଛି, ସେମାନେ କେବଳ ରିସର୍ଚ୍ଚରେ ଧ୍ୟାନ ଦେବେ, ଇନୋଭେସନ୍ ଉପରେ ଧ୍ୟାନ ଦେବେ, ନ୍ୟୁ ନ୍ୟୁ ଟେକ୍ନୋଲୋଜି ଉପରେ, ପେଡାଗୋଜି ଉପରେ ଧ୍ୟାନ ଦେବେ, ଯୋଉଟାକି ହଉନଥିଲା ସବୁ ଅନୁଷ୍ଠାନ ସମାନ ହିସାବରେ କାମ କରୁଥିଲେ। ତ ରିସର୍ଚ୍ଚ ଏକ୍ସେଲେନ୍ସ ପାଇଁ

0: ଇନଷ୍ଟିଚ୍ୟୁସନ ମାନଙ୍କୁ ବଛା ହେଇଛି ଆଉ ସରକାର 100 କୋଟି ତାଙ୍କୁ ଦେଇଛନ୍ତି ସେଇ ଅନୁଷ୍ଠାନ ମାନଙ୍କୁ। ଓଡ଼ିଶାରେ 4 ୟୁନିଭର୍ସିଟିକୁ 100 କୋଟି ଲେଖା ଦିଆହେଇଛି, ଯେପରି ସମ୍ବଲପୁର ୟୁନିଭର୍ସିଟି ଅଛି, ସମ୍ବଲପୁର ୟୁନିଭର୍ସିଟି 100 କୋଟି ଦିଆହେଇଛି, ରେଭେନ୍ସା ୟୁନିଭର୍ସିଟିକୁ ଦିଆହେଇଛି, ବ୍ରହ୍ମପୁର ୟୁନିଭର୍ସିଟିକୁ ଦିଆହେଇଛି ଏବଂ ନର୍ଥ ଓଡ଼ିଶା ବାରିପଦା ୟୁନିଭର୍ସିଟିକୁ ଦିଆହେଇଛି 100 କୋଟି ଲେଖା। ତାପରେ ସେକେଣ୍ଡ କେଟେଗୋରି ଅଛି, ଯେଉଁ ୟୁନିଭର୍ସିଟି ମାନେ ଆକୁ ଉନ୍ନତି କରିବା ପାଇଁ ରେଡି ଅଛନ୍ତି, ସେମିତି ୟୁନିଭର୍ସିଟି ମାନଙ୍କୁ 20 କୋଟି ଦିଆହେଇଛି। ଓଡ଼ିଶାରେ 5 ୟୁନିଭର୍ସିଟି ଅଛି, ମୋ ନିଜ ୟୁନିଭର୍ସିଟି ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ଅଛି, ମୋର ପ୍ରିଭିୟସ୍ ୟୁନିଭର୍ସିଟି ଗଙ୍ଗାଧର ମେହେର ୟୁନିଭର୍ସିଟି ଅଛି, ରାଜେନ୍ଦ୍ର ୟୁନିଭର୍ସିଟି ବଲାଙ୍ଗୀର ଅଛି, ମାଣିକେଶ୍ୱରୀ ୟୁନିଭର୍ସିଟି କଳାହାଣ୍ଡି ଅଛି।
1: ପଶ୍ଚିମ ଓଡ଼ିଶା ପାଇଁ ବହୁତ ଖୁସି ଖବର,
0: ଏଇ ୟୁନିଭର୍ସିଟି ମାନଙ୍କୁ 20 କୋଟି ଲେଖା, ଏମିତି 100 କୋଟି ସରକାର ଦେଇଛନ୍ତି। ତା ବାହାରେ ଯେଉଁ କଲେଜ ଗୁଡ଼ାକ ଦୂରଦୂରାନ୍ତରେ ଅଛି, ନକ୍ସଲ ପ୍ରଭାବିତ ଅଞ୍ଚଳ ଅଛି, ଏସ୍ପାଇରେସନାଲ ଡିଷ୍ଟ୍ରିକ୍ ମାନଙ୍କରେ ଅଛି, ଅନୁନ୍ନତ ଏରିଆ ମାନଙ୍କରେ ଅଛି, ସେମିତି 24 କଲେଜକୁ ସରକାର ଆଇଡେଣ୍ଟିଫାଏ କରିଛନ୍ତି ଓ ତାଙ୍କୁ ମଧ୍ୟ ସରକାର 5 କୋଟି ଲେଖାଏଁ 65 ଲକ୍ଷ ଟଙ୍କା ଦେଇଛନ୍ତି ଡେଭଲପମେଣ୍ଟ ପାଇଁ। ତାପରେ ଡିଷ୍ଟ୍ରିକ୍ଟ ଲେଭେଲରେ ବି ଇନକ୍ଲୁସିଭ୍ ଗ୍ରୋଥ ପାଇଁ, ଜେଣ୍ଡର ପ୍ୟାରିଟି ପାଇଁ ପଇସା ଦିଆହେଇଛି। ତା ଅର୍ଥ କ'ଣ ହେଲା, ଏହାର ଅର୍ଥ ହେଲା ଯେ ଆମେ ଇନକ୍ଲୁସିଭ୍ ଗ୍ରୋଥ ଯେଉଁ କହୁଛୁ, ଅନ୍ତର୍ଭୁକ୍ତି ବିକାଶ ସେ କଥା ବି ଧ୍ୟାନ ଦିଆହେଲା, ମଲ୍ଟିପୁଲ ଏଣ୍ଟ୍ରି ଏକ୍ଜିଟ୍ କରାହେଲା, ରିସର୍ଚ୍ଚ ପାଇଁ ସ୍ପେଶାଲ ୟୁନିଭର୍ସିଟି ରହିଲେ, ବାକି ୟୁନିଭର୍ସିଟି ମାନଙ୍କୁ ଫଣ୍ଡିଂ ଦିଆହେଲା, ତୁମେ ସ୍ମାର୍ଟ କ୍ଲାସରୁମ୍ କର, ଭଲ ଇନଫ୍ରାଷ୍ଟ୍ରକ୍ଚର ଡେଭଲପ୍, ରିସର୍ଚ୍ଚ ଉପରେ କର, କାରଣ ସେଥିରେ 2 କମ୍ପୋନେଣ୍ଟ, ଗୋଟେ ହାର୍ଡ କମ୍ପୋନେଣ୍ଟ ଥାଏ, ଇନଫ୍ରାଷ୍ଟ୍ରକ୍ଚର ଗୋଟେ ସଫ୍ଟ କମ୍ପୋନେଣ୍ଟ ଥାଏ, ସଫ୍ଟ କମ୍ପୋନେଣ୍ଟ ଆପଣ ସ୍କିଲ ଡେଭଲପମେଣ୍ଟ କରିପାରିବେ, ଆଟିଚ୍ୟୁଡ୍ ଚେଞ୍ଜ ପାଇଁ ଆପଣ ପିଲାମାନଙ୍କୁ ଶିକ୍ଷା ଦେଇପାରିବେ, ଡିଜିଟାଲାଇଜେସନ୍ କରିପାରିବେ, ଯେଉଁ ଡିଜିଟାଲାଇଜେସନ୍ ଆପଣ କଥା ପଚାରୁଥିଲେ, ଏସବୁ ଜିନିଷ କରିପାରିବେ। ତ ଏଇ ପ୍ରୋଗ୍ରାମରେ ହାୟର ଏଜୁକେସନ୍ ଜାତୀୟ ଶିକ୍ଷା ନୀତିରେ ବହୁତ କିଛି ଲାଭ ପାଇଛି ଓ ହାୟର ଏଜୁକେସନ୍ ମେଜର ଟ୍ରାନ୍ସଫର୍ମେସନ୍ ଆପଣ ଆଗକୁ ଦେଖିବେ। ଆମେ ଧନ୍ୟବାଦ ଦେବା ଆମର ଅନରେବଲ୍ ପ୍ରାଇମ୍ ମିନିଷ୍ଟରଙ୍କୁ, ଅନରେବଲ୍ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ, ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ସମସ୍ତଙ୍କୁ ଆମେ ଧନ୍ୟବାଦ ଦେବା କଥା। ଏମ୍ ବି ଗୋଟେ କାର୍ଯ୍ୟକ୍ରମ ହୋଇଛି ଓ ଓଡ଼ିଶା ସେଥିରେ ବହୁତ ମେଜର ବେନିଫିଟ୍ ପାଇଛି।
1: ସାର୍, ତାହେଲେ ଶିକ୍ଷକମାନଙ୍କ ପାଇଁ ଏଥିରେ କ'ଣ ପ୍ରାବଧାନ ରହିଛି ଜାତୀୟ ଶିକ୍ଷାନୀତିରେ ଆପଣ କହିବେ?
0: ଦେଖନ୍ତୁ, ମୁଁ ଯେମିତି କହିଲି ଜାତୀୟ ଶିକ୍ଷାନୀତି କୋଉ କଥା କହୁଛି ଯେ କମ୍ପ୍ଲିଟ୍ ଟ୍ରାନ୍ସଫର୍ମେସନ୍ କେମିତି ହେବ, ପରିବର୍ତ୍ତନ କୋଉଥିରେ, ଖାଲି ନଲେଜ୍ରେ ପରିବର୍ତ୍ତନ ଆମକୁ ଦରକାର ନାହିଁ, ଆମକୁ ସ୍କିଲ୍ରେ ବି ପରିବର୍ତ୍ତନ ଦରକାର, ଆଟିଚ୍ୟୁଡ୍ରେ ବି ପରିବର୍ତ୍ତନ ଦରକାର। ଯେମିତି ମୁଁ ପଞ୍ଚକୋଶ କଥା କହିଲି, ପ୍ରତି ଟିଚର କାମ ହେଉଛି ଯେ ପ୍ରତି ଷ୍ଟୁଡେଣ୍ଟକୁ ଆମକୁ ଖାଲି ଷ୍ଟୁଡେଣ୍ଟ ହିସାବରେ ଦେଖିବାର ନାହିଁ, ତାକୁ ନିଜର ପୁଅ ବା ଝିଅ ହିସାବରେ ମଧ୍ୟ ଦେଖିପାରିବେ,
1: ପିଲାର ଓଭରଅଲ୍ ଡେଭଲପମେଣ୍ଟ ପାଇଁ ଟିଚର ଦାୟୀ ହେବେ।
0: ଏକ୍ଜାକ୍ଟଲି, ତାକୁ ଆମେ ହୋଲିଜମ୍ କହୁଛୁ, ହୋଲିଷ୍ଟିକ୍ ଡେଭଲପମେଣ୍ଟ। ସେ ହୋଲିଷ୍ଟିକ୍ ଡେଭଲପମେଣ୍ଟ କେମିତି ହେବ, ତା ପାଇଁ ଟିଚର୍ସକୁ ବି ପ୍ରସ୍ତୁତ ହେବା ଜରୁରୀ। ତ ସେଥିପାଇଁ ଯେହେତୁ ପୁରୁଣା ଶିକ୍ଷାନୀତି ଗୁଡ଼ାକ ଅଲଗା ଟାଇପ୍ର ଥିଲା, ଏ ଶିକ୍ଷାନୀତିର ପ୍ରାବଧାନ ଅଲଗା ଅଛି, ଆପ୍ରୋଚ୍ ବି ଅଲଗା ଅଛି, ଆଉଟକମ୍ ବେସ୍ଡ ଅଛି, ତ ସେହି ଆଉଟକମ୍ ଗୁଡ଼ାକୁ ଆମେ କେମିତି ଆଚିଭ୍ କରିବା, ତା ପାଇଁ ଟିଚରମାନଙ୍କର ମନୋଭାବରେ ପରିବର୍ତ୍ତନ ଦରକାର, ଟିଚର୍ସମାନଙ୍କର ଆଟିଚ୍ୟୁଡ୍ ଓ ବିହେଭିଅର୍ ପରିବର୍ତ୍ତନ ଦରକାର, ସେଥିପାଇଁ ତାଙ୍କୁ ଟ୍ରେନିଂ ଦରକାର। ତ ସରକାର ସେ ଟ୍ରେନିଂ ବ୍ୟବସ୍ଥା ବି କରୁଛନ୍ତି, ଆପଣ ଦେଖିଥିବେ ଗୋଟେ ଜିନିଷ ମାର୍କ କରିଥିବେ, ଆଗରୁ ବିଡ଼ି କରିବା ପାଇଁ ବହୁତ କମ୍ ଅପରଚ୍ୟୁନିଟି ଥିଲା, ପିଲାମାନେ ଚାହୁଁଥିଲେ ବିଡ଼ି କରିବା ପାଇଁ, କିନ୍ତୁ ବହୁତ ବା ଟ୍ରେନିଂ କମ୍ ଥିଲା। ଆପଣ ଏବେ ଦେଖିବେ ଯେଉଁଟା ସରକାର ଇଣ୍ଟିଗ୍ରେଟେଡ୍ ବିଇଡି ଯେଉଁ ଥିଲା 4 ବର୍ଷିଆ, ଏକା ସାଙ୍ଗରେ ଆପଣ 2 କୋର୍ସ କରିପାରିବେ, ଏପଟେ ବିଏ କି ବିଏସ୍ସି ପଢ଼ୁଥିବେ, ତା ସାଙ୍ଗେ ବିଇଡି ବି ଆପଣ 4 ଇୟର୍ସରେ କରିପାରୁଥିଲେ, ତାକୁ ଆଉ ଟିକେ ବଢ଼ିଆ କୋଡିନେଟିଭରେ ସରକାର କରିଦେଇଛନ୍ତି ଏଜୁକେସନ୍ ପଲିସି ପରେ, ତାକୁ ଆଇଟେପ୍ କୁହାହେଉଛି, ଇଣ୍ଟିଗ୍ରେଟେଡ୍ ଟିଚର୍ସ ଏଜୁକେସନ୍ ପ୍ରୋଗ୍ରାମ। ତା ଅଣ୍ଡରରେ ଆପଣ 4 ବର୍ଷରେ 2 କୋର୍ସ କରିଦେବେ, ଆପଣ ଏପଟେ ଗ୍ରାଜୁଏସନ୍ ବି କରିପାରିବେ, ତାପରେ ସେପଟେ ବିଏଡ୍ ଟ୍ରେନିଂ ବି କରିପାରିବେ। ତା ବାହାରେ ବହୁତ ଟ୍ରେନିଂ କଲେଜ ସରକାର ଏପଟେ ଓପନ୍ କରିସାରିଲେଣି, ଆକୁ ମଧ୍ୟ ଓପନ୍ କରିବେ। ତ ଟିଚର୍ସ ଟ୍ରେନିଂ ବହୁତ ବଡ଼ ପ୍ରାଧାନ୍ୟ ଏବେ ଦିଆହେଉଛି, ତ ସେଥିପାଇଁ ଏଇ ଏଜୁକେସନ୍ ପଲିସିରେ ଟିଚର୍ସ ଟ୍ରେନିଂ ତ ହେବ, କାପାସିଟି ବିଲ୍ଡିଂ ନିହାତି ହେବ, ତା ସାଙ୍ଗରେ ଟିଚର୍ସ ମାନେ ନିଜେ ନିଜକୁ ପରିବର୍ତ୍ତନ କରନ୍ତୁ, ଏଇଟା ହିଁ ସମୟ। ମୁଁ ଏଇ ଟିଚର୍ ମୁଁ କହୁଛି ଏଇଟା, କି ଯେଉଁ ପର୍ଯ୍ୟନ୍ତ ଟିଚର୍ସ ମାନେ ନିଜର ଆଟିଚ୍ୟୁଡ୍ ଚେଞ୍ଜ ନ କରିବେ, ଯେତେପର୍ଯ୍ୟନ୍ତ ନ ଭାବିବି ଯେ ଆମ ଦ୍ୱାରା ହିଁ ସୋସିଆଲ ଚେଞ୍ଜ ହେବ, ଆମ ଦ୍ୱାରା ହିଁ ଦେଶର ଟ୍ରାନ୍ସଫର୍ମେସନ୍ ହେବ, ଆଉ ସେଇଟା ଯଦି କ୍ଲାସରୁମ୍ରୁ ଆରମ୍ଭ ନ ହେବ, କେଉଁଠୁ ହେବ ଆଉ? ସେଥିପାଇଁ ଟିଚର୍ସମାନଙ୍କ ମନୋଭାବ ପରିବର୍ତ୍ତନ, ବିହେଭିଅର୍ ଆଟିଚ୍ୟୁଡ୍ ପରିବର୍ତ୍ତନ ନିହାତି ଜରୁରୀ।
1: ଭାରତକୁ ଏକ ଜ୍ଞାନଭିତ୍ତିକ ଏବଂ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ଜାତୀୟ ଶିକ୍ଷାନୀତି 2020ର ଭୂମିକାକୁ ଆପଣ କିପରି ଦେଖୁଛନ୍ତି?
0: ଏଇଟା ଗୋଟେ ବହୁତ ମହତ୍ ପରିକଳ୍ପନା।
1: ଆଜ୍ଞା,
0: ଜାତୀୟ ଶିକ୍ଷାନୀତି 2020 ସରକାର ଯେଉଁ ଆଣିଛନ୍ତି, ଏଥିରେ ସମସ୍ତଙ୍କ ସହଭାଗିତା ରହିବାର ଜରୁରୀ। ଓଡ଼ିଶା ସରକାର ବି 2024ରେ ଲାଗୁ କଲେଣି, ନୂତନ ସରକାର ଆସିଲା ପରେ ନ୍ୟୁ ଏଜୁକେସନ୍ ପଲିସି, ରାଜ୍ୟରେ ମଧ୍ୟ ଆମର ବହୁତ ଭଲ ଚାଲିଛି। ଆଗାମୀ ଦିନରେ ଯେ ଆମର ଆଟିଚ୍ୟୁଡ୍ ଚେଞ୍ଜ ହେବ, ଆମେ ଯଦି ପ୍ରପର୍ଲି ତାକୁ ଆପ୍ରିସିଏଟ୍ କରିବା, ଗ୍ରହଣ କରିବା ଏବଂ ଇମ୍ପ୍ଲିମେଣ୍ଟ କରିବା, ତାହେଲେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା 2036ର ପରିକଳ୍ପନା ନିହାତି ଆମ ପାଖକୁ ଆସିବ, ଆମେ
1: କରିପାରିବା ନିହାତି। ଜାତୀୟ ଶିକ୍ଷାନୀତି 2020 ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ ପ୍ରଦାନ କରିଛି। ଶିକ୍ଷାର ଗୁଣାତ୍ମକ ଉନ୍ନତି, କୌଶଳ ବିକାଶ, ଗବେଷଣାର ପ୍ରୋତ୍ସାହନ ଏବଂ ସମସ୍ତଙ୍କ ପାଇଁ

0: ସୁଲଭ ଶିକ୍ଷା ନିଶ୍ଚିତ କରିବା ଏହି ନୀତିର ପ୍ରମୁଖ ଲକ୍ଷ୍ୟ। ଏହାର ସଫଳ ରୂପାୟନ ଦ୍ୱାରା ଦେଶର ଯୁବପିଢ଼ି ଅଧିକ ଜ୍ଞାନ ସମ୍ପନ୍ନ, ଦକ୍ଷ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇପାରିବେ। ଆଜିର ଆଲୋଚନାରେ ଯୋଗଦେଇ ନିଜର ବହୁମୂଲ୍ୟ ମତାମତ ରଖିଥିବାରୁ ଆମ ଅତିଥିଙ୍କୁ ଆକାଶବାଣୀ ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ। ସାର୍ ନମସ୍କାର।
1: ନମସ୍କାର। ଶୁଣୁଥିଲେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଶିକ୍ଷାନୀତି 2020 ଉପରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଉମାଚରଣ ପତିଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର। ଆଲୋଚନାରେ ଭାଗ ନେଇଥିଲେ ସୁପ୍ରୀତି ମିଶ୍ର। ସୋଦାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ସିଆର୍ ବ୍ୟାସଙ୍କ କଣ୍ଠରେ କର୍ଣ୍ଣାଟକୀ ସଙ୍ଗୀତ ପରମ୍ପରାରୁ ଗ୍ରହଣ କରାଯାଇଥିବା ଏକ କୋମଳ, ଗଭୀର ଏବଂ ସାମାନ୍ୟ ବିଷାଦପୂର୍ଣ୍ଣ ପରିବେଶ ଦ୍ୱାରା ପରିଗଣିତ ଏକ ସୁନ୍ଦର, ଆତ୍ମନିର୍ଭରଶୀଳ ଏବଂ ଲୋକପ୍ରିୟ ରାଗ ଆଭୋଗୀ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ସି ଆର୍ ବ୍ୟାସଙ୍କ କଣ୍ଠରେ ଶୁଣିଲେ କର୍ଣ୍ଣାଟକୀ ସଙ୍ଗୀତ ପରମ୍ପରାରୁ ଗ୍ରହଣ କରାଯାଇଥିବା ଏକ କୋମଳ, ଗଭୀର, ସୁନ୍ଦର ଏବଂ ଲୋକପ୍ରିୟ ରାଗ ଆଭୋଗୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ରାତି 10:00 ପ୍ରଚାର କରିବ ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଏବଂ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର କଭି ଖୁସି କଭି ଗମ୍। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଅନିଲ ପାଣ୍ଡେ, ସଙ୍ଗୀତ ସନ୍ଦେଶ ସାଣ୍ଡିଲ୍ୟ।

କେନ୍ଦ୍ରରେ ହିନ୍ଦୀ କଥାଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର କାଶ ଆପ୍ ହମାରେ ହୋତେ। ଶିଳ୍ପୀ ସୋନୁ ନିଗମ, ଗୀତ ରଚନା ସମୀର, ସଙ୍ଗୀତ ଆଦେଶ ଶ୍ରୀବାସ୍ତବ।

ସୁଦାମନେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର କ୍ରିଷ୍ଣା କଟେଜ। ଗୀତଟି ପାଇଁ କଣ ଦାନ କରିଛନ୍ତି ଶ୍ରେୟା ଘୋଷାଲ, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଏଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।